ଆକାଶବାଣୀ ଜୟପୁର। ଆଜି ଶୁକ୍ରବାର 1948 ଶକାବ୍ଦ, ଭାଦ୍ରପଦ 29 ଦିନ, 2026 ମସିହା ସେପ୍ଟେମ୍ବର ମାସର 11 ତାରିଖ। ଆଜି ହେଉଛି ବିନୋବା ଭାବେଙ୍କ ଜନ୍ମ ଜୟନ୍ତୀ। ଆପଣମାନଙ୍କୁ ଶୁଭେଚ୍ଛା ଓ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରାତଃ ଅଧିବେଶନ। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋ ହର୍ଜ ଯୋଗେ, ଏଫ୍ଏମ୍ର 103.6 ମେଗା ହର୍ଜ ଯୋଗେ। ଏହା ବ୍ୟତୀତ ଆପଣମାନେ ମୋବାଇଲ ଫୋନ୍ର ନ୍ୟୁଜନ୍ ଏଆଇଆର୍ ଆପ୍ ମାଧ୍ୟମରେ ଆମ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ବର୍ତ୍ତମାନ ସମୟ 5:57 ମାଙ୍ଗଳିକ।

ଶୁଣିଲେ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1467 କିଲୋହର୍ ଯୋଗେ, ଏଫ୍ଏମ୍ର 103.6 megahertz ଯୋଗେ। ଏହା ବ୍ୟତୀତ ଆପଣମାନେ ମୋବାଇଲ ଫୋନ୍ର ନ୍ୟୁଜନ୍ ଏଆଇଆର୍ ଆପ୍ ମାଧ୍ୟମରେ ଆମ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ବର୍ତ୍ତମାନ ଶୁଣନ୍ତୁ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ଭଗବାନଙ୍କ ଉପରେ ଭରସା ରଖୁଥିବା ମଣିଷ କେବେ ନିରାଶ ହୁଏ ନାହିଁ। ଏପରି ହୋଇପାରେ ତାକୁ ପରିସ୍ଥିତି ବେଳେବେଳେ କଷ୍ଟ ଦେଇପାରେ, କିନ୍ତୁ ଭଗବାନ ତାକୁ କେବେ ହାରିବାକୁ ଦିଅନ୍ତି ନାହିଁ। ଏପରି ଏକ ସୁନ୍ଦର ଭାବନା ସହିତ ପ୍ରଭୁ ଶ୍ରୀ ଗଣେଶଙ୍କର ବନ୍ଦନା ଗାନ କରି ଆରମ୍ଭ କରୁଛୁ ଆଜିର ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। କାର୍ଯ୍ୟକ୍ରମର ପ୍ରଥମେ ଶୁଣନ୍ତୁ ସଂସ୍କୃତ ବନ୍ଦନା। କଣ୍ଠଶିଳ୍ପୀ ବୀଣାପାଣି ମିଶ୍ର ଗାଇଛନ୍ତି ପୁରାତନ ରଚନାରୁ।

ସେ ହେଉଛନ୍ତି ସୃଷ୍ଟିର ରକ୍ଷାକାରିଣୀ, ମଙ୍ଗଳକାରିଣୀ, ଜଗତର ମାତା। ବିପଦ ସମୟରେ ସହାୟକ ହୁଅନ୍ତି, ସବୁବେଳେ ସଂସାର ଉପରେ ନିଜର କୃପାଦୃଷ୍ଟି ରଖିଥାନ୍ତି। ତାଙ୍କର କରୁଣା ଲାଭ କଲେ ଜୀବନର କୌଣସି ବାଧାବିଘ୍ନ ସ୍ପର୍ଶ କରିପାରେ ନାହିଁ। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଉପେନ୍ଦ୍ର କୁମାର ମିଶ୍ର ଗାଇଛନ୍ତି ଭ୍ରମରବର ଚଟୋଇଙ୍କ ରଚନାରୁ।

ମମତାମୟୀ ମା ସବୁବେଳେ ଆମ ସହିତ ରହିଛନ୍ତି, ରହିଥିବେ ମଧ୍ୟ। ସେହି କରୁଣାମୟୀ ମାଙ୍କୁ ପାଇବା ପାଇଁ ହେଲେ କେବଳ ଅନ୍ତରର ସହିତ ତାଙ୍କର ଆରାଧନା କରିବା ଆବଶ୍ୟକ। ସେ ନିଶ୍ଚୟ ଆମକୁ ସହାୟକ ହେବେ, ଆମର ପଥ ପ୍ରଦର୍ଶକ ହୋଇ ଆମ ସହିତ ରହିବେ। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ବୀଣାପାଣି ପୁରୋହିତ ଗାଇଛନ୍ତି ସୁରେଶ ଦାସଙ୍କ ରଚନାରୁ।

ମାତୃଶକ୍ତିଙ୍କର ରୂପ ଅନେକ। ସେ ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ରୂପରେ ପୂଜା ପାଇଥାନ୍ତି, ଭକ୍ତର ସହାୟକ ହୁଅନ୍ତି, ବିପଦ ଆପଦ ସମୟରେ ଡାକିଦେଲେ ପଥ ପ୍ରଦର୍ଶକ ହୋଇ ବିପଦରୁ ରକ୍ଷା କରନ୍ତି। ମା ଗିରିଜାଙ୍କର ନାମ ସ୍ମରଣ କରି ଆଗକୁ ଆଗେଇ ଗଲେ ନିଶ୍ଚୟ ଆମର ମଙ୍ଗଳ ହେବ, ଆମେ ସବୁ କ୍ଷେତ୍ରରେ ସଫଳତା ପାଇପାରିବା। କାର୍ଯ୍ୟକ୍ରମର ଶେଷରେ ରାଧାକୃଷ୍ଣ ଭଞ୍ଜ ଗାଇଛନ୍ତି ପୁରାତନ ରଚନାରୁ।

ସଂସାରର ସମସ୍ତ ଆବାଳ ବୃଦ୍ଧ ବନିତାଙ୍କ ସହିତ ମାତୃଶକ୍ତି ରହିଛନ୍ତି। ସେ ପ୍ରତି ମୁହୂର୍ତ୍ତରେ ମଙ୍ଗଳ କାମନା କରନ୍ତି। ସେ ଆମକୁ ଅଜ୍ଞାନରୂପକ ଅନ୍ଧାରରୁ ନେଇ ଜ୍ଞାନରୂପକ ଆଲୋକ ନିକଟରେ ପହଞ୍ଚାଇ ଦିଅନ୍ତି। ଶେଷରେ ସମସ୍ତଙ୍କର ଶୁଭ ମନାସି ସମୟର ପାହାଚରେ ଆଗକୁ ଆଗେଇ ଯାଇ ଏଇଠି ଶେଷ କରୁଛୁ ଆଜିର ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ଆଜିର କଣ୍ଠଶିଳ୍ପୀମାନେ ଥିଲେ ବୀଣାପାଣି ମିଶ୍ର, ଉପେନ୍ଦ୍ର କୁମାର ମିଶ୍ର, ବୀଣାପାଣି ପୁରୋହିତ ଏବଂ ରାଧାକୃଷ୍ଣ ଭଞ୍ଜ। ଗୀତଗୁଡ଼ିକ ଥିଲା ପୁରାତନ ରଚନାରୁ, ଭ୍ରମରବର ଚଟୋଇ ଏବଂ ସୁରେଶ ଦାସଙ୍କ ରଚନାରୁ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡିୟମ ୱେଭ୍‌ରେ 204.5 ମିଟର ତଥା 1467 କିଲୋ ହର୍ସ ଯୋଗେ, ଏଫ୍ଏମ୍ର 103.6 ମେଗା ହର୍ସ ଯୋଗେ। ଏହା ବ୍ୟତୀତ ଆପଣମାନେ ମୋବାଇଲ୍ ଫୋନ୍ର ନ୍ୟୁଜନ୍ ଏଆଇଆର୍ ଆପ୍ ମାଧ୍ୟମରେ ଆମ କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି।

ଶୁଣିଲେ ଗୋସ୍ୱାମୀ ତୁଳସୀଦାସ ବିରଚିତ ରାମଚରିତ ମାନସର 135ତମ ଭାଗ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ ଆଜିର ଅନୁଚିନ୍ତା। ରଚନା ଏବଂ ଉପସ୍ଥାପନା କରିଛନ୍ତି ମନୋଜ କୁମାର ପୂଜାରୀ।

ଆଜି ସକାଳୁ ଆପଣ ନିଜର ମୋବାଇଲ ଫୋନ୍ଟି ଖୋଲି ଦେଖିଥିଲେ କି? ଆଉ ଦେଖିଥିଲେ ହ୍ୱାଟ୍ସଆପ୍ରେ ଆସିଥିବା ବିଭିନ୍ନ ଗୁଡ୍ ମର୍ଣ୍ଣିଂ ମେସେଜ୍? ତେବେ ଆପଣ ସକାଳୁ ସକାଳୁ ଯେଉଁ ଜିନିଷଟି ପାଇଥିବେ ତାହା ହେଲା ଉପଦେଶ, ବିଭିନ୍ନ ଧରଣର ଉପଦେଶ, ଉପାଦେୟ ଉପଦେଶ। କେମିତି ବିଫଳତାରେ ଭାଙ୍ଗିଯିବା କଥା ନୁହେଁ, କେମିତି ସବୁବେଳେ ସକାରାତ୍ମକ ମାନସିକତା ରଖିବା ଉଚିତ, ପୁଣି ସବୁବେଳେ ଆଶାବାଦୀ ହେବା କଥା, ଇତ୍ୟାଦି ଇତ୍ୟାଦି। ପଢ଼ି ସାରିବା ପରେ ଆପଣ କ'ଣ କଲେ? ଫରୱାର୍ଡେଡ୍ ମେସେଜ୍କୁ ପୁଣି କାହାକୁ ଫରୱାର୍ଡ କରିଦେଲେ କିମ୍ବା ସବୁକୁ ଡିଲିଟ୍ କରିଦେଲେ? ମୁଁ ଆମେ ଆମେମାନେ ଆଜିର ନୂତନ ଡିଜିଟାଲ ଯୁଗରେ ପ୍ରତିଦିନ ସକାଳୁ ଏ କାମ କରୁଛୁ। ଏହାକୁ ସକାଳର ଜଞ୍ଜାଳ କୁହାଯାଇପାରେ। ଆଜିର ଦୁନିଆରେ ଯାହା ସବୁଠାରୁ ବେଶି ଦିଆଯାଏ ଏବଂ ସବୁଠାରୁ ଅଧିକ ନିଆଯାଏ ନାହିଁ, ତାର ନାଁ ହେଲା ଉପଦେଶ। ତେବେ ଉପଦେଶର ଅତୀତ ଇତିହାସକୁ ଯଦି ଆମେ ଦେଖିବା, ଏହାର ଆରମ୍ଭ ମଣିଷ ସଭ୍ୟତାର ଆରମ୍ଭ ସହିତ ସଂଶ୍ଲିଷ୍ଟ। ଭାବିଲେ ଦେଖି, ନିଆଁ ଆବିଷ୍କାର କରିଥିବା ଆଦିମ ମଣିଷର ହାତ ଯେତେବେଳେ ନିଆଁରେ ପୋଡ଼ିଯାଇଥିବ ଅଜାଣତରେ, ସେ କ'ଣ ଅନ୍ୟମାନଙ୍କୁ ଉପଦେଶ ଦେଇନଥିବ ନିଆଁ ପ୍ରତି ସାବଧାନ ହେବାକୁ? ପ୍ରାଚ୍ୟ ପାଶ୍ଚାତ୍ୟ ଯେକୌଣସି ମୂଲକର ଇତିହାସକୁ ତର୍ଜମା କଲେ ଦେଖାଯାଏ, ମହାମାନବଗଣ ଯୁଗେ ଯୁଗେ ମଣିଷର କଲ୍ୟାଣ ପାଇଁ ବିଭିନ୍ନ ଉପଦେଶ ଦେଇଯାଇଛନ୍ତି। ଧର୍ମଗ୍ରନ୍ଥରେ, ଶାସ୍ତ୍ରରେ, ପୁରାଣରେ ଆମେ ଦେଖିବାକୁ ପାଉ ଅତି ସୁନ୍ଦର ଉପଦେଶ ସବୁ। ପବିତ୍ର ଭାଗବତର, କୁରାନର, ବାଇବେଲର, ଧର୍ମପଦର ଗୋଟିଏ ଗୋଟିଏ ସଦୁପଦେଶ ମଣିଷ ସମାଜକୁ ବଦଳି ଦେବାର ସାମର୍ଥ୍ୟ ରଖିଥାଏ। କଥା ହେଲା ତାକୁ ପାଳନ କରନ୍ତି କେତେ ଜଣ। ଧର୍ମଗ୍ରନ୍ଥ, ଶାସ୍ତ୍ର, ପୁରାଣ ବ୍ୟତୀତ ଅନେକ ପ୍ରଜ୍ଞାବାନ ମଣିଷ ରଚନା କରିଛନ୍ତି ଚମତ୍କାର କାହାଣୀ। ତହିଁର ଭରି ରହିଛି ନାନାଦି ଉପଦେଶ। ନାରାୟଣ ପଣ୍ଡିତଙ୍କ ହିତୋପଦେଶ ପୁସ୍ତକ ହେଉ, ବିଷ୍ଣୁ ଶର୍ମାଙ୍କ ପଞ୍ଚତନ୍ତ୍ର ହେଉ, ଅବା ଏସପ୍ଙ୍କ ଲିଖିତ ଏସପ୍ସ ଫେବଲ୍ ହେଉ, ସବୁରେ ଭରି ରହିଛି ସୁନ୍ଦର ଉପଦେଶ ସମୂହ। ପଶୁପକ୍ଷୀମାନଙ୍କୁ ଚରିତ୍ର କରି ରଚିତ କାହାଣୀ ସବୁ ମଣିଷ ସମାଜକୁ ଅନେକ କଥା ଶିକ୍ଷା ଦିଏ। ଠେକୁଆ ଓ କଇଁଚ କଥା, ପିମ୍ପୁଡ଼ି ଓ ଝିଣ୍ଟିକା କାହାଣୀ କଥା ମନେ ପକାଇଲେ, ଗପ ଭିତରେ ହିଁ ସ୍ପଷ୍ଟ ଥାଏ ଏକ ଉପଦେଶ। ଏସବୁ ଭିନ୍ନ ଲୋକକଥା, ପ୍ରବାଦ, ପ୍ରବଚନ, ଢଗଢମାଳିରେ ମଧ୍ୟ ସୁନ୍ଦର ଉପଦେଶମାନ ଥାଏ, ଯାହାକି ବାସ୍ତବତା ଉପରେ ଆଧାରିତ। ଉଦାହରଣତଃ କୁହାଯାଏ, ପାଣି ପିଇବ ଛାଣି, ପଇସା ନବ ଗଣି, ଧୀର ପାଣି ପଥର କାଟେ, ଆଲୋ ସଖୀ ଆପଣ ମହତ ଆପେ ରଖି, ଯିଏ ପାଞ୍ଚେ ପରମନ୍ଦ ତା ମନ୍ଦ ପାଞ୍ଚନ୍ତି ଗୋବିନ୍ଦ। କଥାରେ ଅଛି, ଗାଁ କନିଆଁ ସିଂହାଳି ନାକି। ଉପଦେଶ କ୍ଷେତ୍ରରେ ବି ଏହା ପ୍ରଯୁଜ୍ୟ। ଧରାଯାଉ, କୌଣସି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଉପଦେଶ ସ୍ୱାମୀ ସ୍ତ୍ରୀଙ୍କୁ ଦେଲେ, ବା ପତ୍ନୀ ପତିଙ୍କୁ ଦେଲେ, କିମ୍ବା ମା ଝିଅକୁ ଦେଲେ, କି ପୁଅ ବାପାଙ୍କୁ ଦେଲେ, ତାହା ଅଣଦେଖା ହୁଏ। ମାତ୍ର ସମାନ ଉପଦେଶ ଯେତେବେଳେ ଫିସ୍ ଦେଇ, ନମ୍ବର ଲଗାଇ ଡାକ୍ତରଙ୍କ ପାଖରୁ ମିଳେ, ତାହା ହେଇଯାଏ ମୂଲ୍ୟବାନ। ସୁତରାଂ ବିଜ୍ଞଜନଙ୍କ ମତ, କେହି ନ ମାଗିଲା ଯାଏ ଉପଦେଶ ଆଦୌ ଦିଅ ନାହିଁ। ପୁଣି ଜାଣିବା କଥା, ଉପଦେଶ ଯେ ସବୁବେଳେ ସଦୁପଦେଶ ହୋଇଥିବ ମାନେ ନାହିଁ। ଅସାଧୁ ଲୋକ ଖରାପ ଉପଦେଶ ଦେଇ ହଇରାଣ କରିବା, ଫାଇଦା ଉଠାଇବା ଆଜିର ସମୟରେ କିଛି ବିଚିତ୍ର ନୁହେଁ। ଏ ପ୍ରସଙ୍ଗରେ ପ୍ରାଚୀନ ଗ୍ରୀସ୍ର ବିଚାରକ ସୋଫୋକ୍ଲେସ୍ କହିଥିଲେ, ଖରାପ ଉପଦେଶଠାରୁ ବଳି ବଡ଼ ଶତ୍ରୁ ଆଉ କେହି ନୁହନ୍ତି। ଆଜିର ଡିଜିଟାଲ ଯୁଗରେ ଖରାପ ଉପଦେଶର ପ୍ରାଦୁର୍ଭାବ ବଢ଼ି ଚାଲିଛି। ଷ୍ଟକ୍ ମାର୍କେଟରେ ପୁଞ୍ଜିନିବେଶ କରି, ଅନ୍ୟାନ୍ୟ ଜାଗାରେ ନିବେଶ କରି, କମ୍ ସମୟ ଭିତରେ ପ୍ରଚୁର ଲାଭର ଲୋଭ ଦେଖାଇ ଉପଦେଶ ଦେଉଛନ୍ତି।

ଠକ ମାନେ ବିନା ପଇସାରେ ପୁଞ୍ଜିନିବେଶର ଟିପ୍ସ ବା ଉପଦେଶ ଦେବାର ନାଁରେ ଠକି ବଢ଼ି ଚାଲିଛି। ସରକାରଙ୍କ ଘନ ଘନ ସତର୍କତା ସଚେତନତାର ସନ୍ଦେଶ ସତ୍ତ୍ୱେ ଏସବୁ ଘଟଣା ବାରମ୍ବାର ଘଟୁଛି। ତେଣୁ ଆଜିର ସମୟରେ ଆର୍ଥିକ କ୍ଷେତ୍ରରେ କୌଣସି ଉପଦେଶ ନେବା ଆଗରୁ ସତର୍କ ନ ହେଲେ ବିପଦରେ ପଡ଼ିବାକୁ ହେବ। ଶେଷରେ ଜାଣି ରଖିବା ଦରକାର, ଅନ୍ୟକୁ ଉପଦେଶ ଦେବା ଯେତେ ସହଜ, ସେହି ଉପଦେଶକୁ ନିଜେ ମାନିବା ସେତେ କଷ୍ଟକର। ସେଥିପାଇଁ କଥାରେ ଅଛି, କହି ଦଉଥାଏ ପରକୁ, ବୁଦ୍ଧି ନ ଆସଇ ଘରକୁ।

0: ଶୁଣିଲେ ଆଜିର ଅନୁଚିନ୍ତା। ରଚନା ଏବଂ ଉପସ୍ଥାପନା କଲେ ମନୋଜ କୁମାର ପୂଜାରୀ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ ଚାଷବାସ କଥା।
1: ଆଜି ଚାଷବାସ କଥାରେ କଖାରୁ ଚାଷ ବିଷୟରେ କିଛି ଆଲୋଚନା କରିବା। ଆମ ରାଜ୍ୟରେ କଖାରୁ ଚାଷକୁ ଲୋକେ ସାଧାରଣ ପରିବା ଭାବରେ ଗ୍ରହଣ କରିଥାନ୍ତି। ସେଥିଲାଗି ଆମ ରାଜ୍ୟରେ ସାଧାରଣତଃ ସମସ୍ତ ଜିଲ୍ଲାରେ ଏହି କଖାରୁ ଚାଷ କରାଯାଇଥାଏ। ଯେଉଁ ସ୍ଥାନରେ ପ୍ରଚୁର ପାଣି ଦେବାର ସୁବିଧା ଥିବ ସେହି ସେହି ସ୍ଥାନମାନଙ୍କରେ ବିଶେଷ ଭାବରେ କଖାରୁ ଚାଷ କରାଯାଇଥାଏ। ସାଧାରଣତଃ ବର୍ଷା ଋତୁରେ ମେ ମାସଠାରୁ ଜୁନ୍ ମାସ ମଧ୍ୟରେ, ଗ୍ରୀଷ୍ମ ଋତୁରେ ସାଧାରଣତଃ ଜାନୁଆରୀ ମାସଠାରୁ ମାର୍ଚ୍ଚ ମାସରେ କଖାରୁ ଚାଷ କରାଯାଇଥାଏ। କଖାରୁ ବିହନର ଯଦି ବିବିଧତା କଥା ଚିନ୍ତା କରିବା, ଚାଷ କରାଯାଇଥିବା କଖାରୁ ବହୁ ପ୍ରକାରର ଦେଖାଯାଇଥାଏ। ଏହାର ରଙ୍ଗ ଓ ଆକାରକୁ ନେଇ ନାନା କିସମର ନାମକରଣ କରାଯାଇଥାଏ। ଏହା ବାଦେ ବାଲେଶ୍ୱରଠାରେ ଗୁଆମାଳ କଖାରୁ, ମହୀଶୂରରୁ ବାହାରିଥିବା ଆର୍କାଚନ୍ଦନ ପ୍ରଧାନ, ଆମ ରାଜ୍ୟରେ ସାଧାରଣତଃ ଦେଶୀ କଖାରୁ ବହୁ ପରିମାଣରେ ଅମଳ କରିଥାନ୍ତି। ଗୁଆମାଳ କଖାରୁ ଖରାଦିନେ ଅଧିକ ପରିମାଣରେ ଫଳିଥାଏ। ଭଲ ଅମଳକ୍ଷମ କଖାରୁ ମଧ୍ୟରେ ସୂର୍ଯ୍ୟମୁଖୀ ଆଇଏଚ୍ଆଇ 83111 ଓ କୋଏମ୍ବାଟୁର 1 ଇତ୍ୟାଦି ଆମ ରାଜ୍ୟରେ ଚାଷ କରାଯାଇଥାଏ। ଯଦି ମୃତ୍ତିକା କିସମର କଥା କହିବା, ଆମ ରାଜ୍ୟରେ ସାଧାରଣତଃ ସମସ୍ତ ପ୍ରକାର ମାଟିରେ କଖାରୁ ଚାଷ କରାଯାଇଥାଏ। ତେବେ ଅଧିକ ଅମଳ ନିମନ୍ତେ କଖାରୁ ଚାଷ ଲାଗି ଦୋରସା ଉର୍ବର ମୃତ୍ତିକାର ଆବଶ୍ୟକ ହୋଇଥାଏ। କ୍ଷେତ ପ୍ରସ୍ତୁତି କଥା ଯଦି କହିବା, କଖାରୁ ପ୍ରାୟତଃ ମଳା କରି ଲଗାଯାଇଥାଏ। 1.5 ଫୁଟରୁ 2 ଫୁଟରେ ମଳା ଗୋଟିଏ ଗୋଟିଏ ଖୋଳିବାକୁ ପଡ଼ିଥାଏ। ମଳାକୁ ମଳାର ବ୍ୟବଧାନ ସାଧାରଣତଃ 4.5 ଫୁଟରୁ 5 ଫୁଟ ରଖିବାକୁ ପଡ଼ିଥାଏ। ବର୍ଷାଦିନିଆ କଖାରୁ ଲଗାଇବାର ବ୍ୟବଧାନ ଆଉ ଟିକେ ଅଧିକ କରିବାକୁ ହୋଇଥାଏ। ପ୍ରତି ମଳାରେ ଅଧଗାଣ୍ଡୁଆ ସଢ଼ା ଗୋବର ଖତ ସାଥିରେ ମାଟି ମିଶାଇ ଗୁଣ୍ଡ କରିବାକୁ ହେବ। ମାଟି ପୂର୍ଣ୍ଣ କରିବା ପରେ 5-6 ଗୋଟି କରି ମଞ୍ଜି ଲଗାଇବାକୁ ହୋଇଥାଏ। ଗଛଗୁଡ଼ିକ ମଳାରେ ଉଠିଯିବା ପରେ ପ୍ରତି ମଳାରେ 3 ଗୋଟି କରି ଗଛ ରଖିବା ଦରକାର। ମଳା ମଧ୍ୟରେ ଥିବା ଦୁର୍ବଳିଆ ଗଛଗୁଡ଼ିକୁ ଉପାଡ଼ି ଫୋପାଡ଼ି ଦେବେ। ପ୍ରତି ଏକର ପିଛା ସର୍ବାଧିକ 3 କିଲୋଗ୍ରାମ ଲେଖାଏଁ ମଞ୍ଜିର ଆବଶ୍ୟକ ହୋଇଥାଏ। ମଞ୍ଜିକୁ ମଳାରେ ଲଗାଇବା ଆଗରୁ କିଲୋ ପ୍ରତି 4 ଗ୍ରାମ ହିସାବରେ ଥିରାମ ବା କ୍ୟାପ୍ଟାନରେ ବିଶୋଧନ କରିବାକୁ ହୋଇଥାଏ। କ୍ଷେତକୁ ଆମେ ଜଳ ପରିଚାଳନା କେମିତି କରିବା? ଗଛ ହୋଇଯିବାର ସର୍ବାଧିକ 3 ସପ୍ତାହ ପରେ ଥରେ ମାତ୍ରାରେ କରିବାକୁ ପଡ଼ିଥାଏ। ମାସ ପରେ ଦ୍ୱିତୀୟବାର ମଳାଗୁଡ଼ିକ ଖୁସାଇ ଦେବାକୁ ପଡ଼ିବ। ବର୍ଷାଦିନେ କିନ୍ତୁ କଖାରୁ ଫସଲର ଜଳସେଚନ ଆଦୌ କରାଯାଇନଥାଏ। ଅନ୍ୟାନ୍ୟ ଋତୁରେ ନିୟମିତ ମନ୍ଦାକୁ ମନ୍ଦା ଜମିର ବତର ଦେଖି ଜଳସେଚନ କରାଯାଇଥାଏ। ପୋକ ଓ ରୋଗ ଦାଉରୁ

0: କଖାରୁ ଫସଲକୁ ରକ୍ଷା କରିବା ଲାଗି ପ୍ରଥମେ 7 କିମ୍ବା 400 ସିସି ଆବଶ୍ୟକ ଜଳରେ ମିଶାଇ ସ୍ପ୍ରେ କରିବାକୁ ପଡ଼ିବ। ଫସଲରେ ପାଉଁଶିଆ ରୋଗ ଯଦି ଦେଖାଯାଉଥିଲେ ପ୍ରତି ଏକର ପିଛା 10 କିଲୋଗ୍ରାମ ହିସାବରେ ଗୁଣ୍ଡ ସିଞ୍ଚନ କରିବାକୁ ପଡ଼ିବ। ଫଳ ମାଛମାନଙ୍କର ଆୟତ୍ତ କରିବା ଲାଗି ପ୍ରତି ଏକର ପିଛା 20 ଲିଟର ପାଣିରେ 200 ଗ୍ରାମ ଗୁଡ଼ ଓ 20 ସିସି ମାଲାଥିଆନ ମିଶାଇ ସ୍ପ୍ରେ କରିବାକୁ ପଡ଼ିଥାଏ। ଏହି ପ୍ରଣାଳୀରେ ଆମେ ଯଦି ଚାଷ କରିବା ପ୍ରତି ଏକର ପିଛା ଭଲ ଫସଲ ହୋଇଥିଲେ ସର୍ବାଧିକ 65 କିଲୋଗ୍ରାମ କଖାରୁ ଅମଳ ହୋଇଥାଏ।
1: ଶୁଣିଲେ ଚାଷବାସ କଥା। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ ରିଞ୍ଜୋଳି। ଆଜି ଏଥିରେ ଗଦବା ସମ୍ପ୍ରଦାୟର ଗୀତ ପରିବେଷଣ କରିଛନ୍ତି ଖିଲ ବୁଦେଇ ଏବଂ ସାଥୀମାନେ।
2: ଆଜିର ରିଞ୍ଜୋଳି କାର୍ଯ୍ୟକ୍ରମରେ ପ୍ରଥମେ ଆସନ୍ତୁ ଶୁଣିବା ଗାଦବା ଭାଇ ଭଉଣୀମାନଙ୍କର କନ୍ୟାବିଦା ସମୟର ଗୀତ। ପରିବେଷଣ କରିଛନ୍ତି ତୁକୁମ ଗ୍ରାମର ଖିଲବୁଦୟ ସାଥୀ।

すぐ寝ます。真似だもん。

Gonna

Come on.

ଏଥର ଗାଧବା ଭାଇ ଭଉଣୀମାନେ ଚୈତ୍ର ପର୍ବ ସମୟରେ ବେଣ୍ଟକୁ ଯିବା ସମୟର ଗୀତ ଆସନ୍ତୁ ଶୁଣିବା। ପରିବେଷଣ କରିଛନ୍ତି ଖିଲବୁଦେଇ ଓ ସାଥୀ।

ଶୁଣିଲେ ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ ରିଞ୍ଜୋଳି। ଆଜି ଏଥିରେ ଗାଦବା ସମ୍ପ୍ରଦାୟର ଗୀତ ପରିବେଷଣ କଲେ ଖିଲବୁଦେଇ ଏବଂ ସାଥୀମାନେ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ବର୍ତ୍ତମାନ ସମୟ ସକାଳ 6:55 ହେବାକୁ ଯାଉଛି। ଶୁଣନ୍ତୁ ସଂସ୍କୃତରେ ସମ୍ବାଦ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ।

ଶୁଣିଲେ ସଂସ୍କୃତରେ ସମ୍ବାଦ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ ଆଜି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ସକାଳ 7:25ରେ ବନ୍ୟ ବିଭାଗ ବର୍ଣ୍ଣାଳୀ କ୍ରମରେ ଶୁଣିବେ ସଂଯୋଗ କାର୍ଯ୍ୟକ୍ରମ। ବିଷୟ ରହିଛି ସମସ୍ୟା ଘେରରେ ବୈପାରିଗୁଡ଼ା। ପ୍ରାୟୋଜିତ କାର୍ଯ୍ୟକ୍ରମ ଇଣ୍ଟରପ୍ରାଇଜେସ୍ ଇକ୍ୟୁବେସନ୍ ଶୁଣିବେ ସକାଳ 8:30ରେ। ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ସୁରଲହରୀ ଶୁଣିବେ ସକାଳ 8:35ରେ। ଶିଳ୍ପୀମାନେ ହେଲେ ଲକ୍ଷ୍ମୀ ନାରାୟଣ ବେହେରା ଏବଂ ସୁନନ୍ଦ ସାମନ୍ତରାୟ। ସକାଳ 8:45ରେ ଶୁଣିବେ ସୁଗମ ସଙ୍ଗୀତ। ଶିଳ୍ପୀମାନେ ହେଲେ ନିବେଦିତା, ବାବୁଲ ସୁପ୍ରିୟ ଏବଂ ଇରା ମହାନ୍ତି। ସକାଳ 9:00ରେ ଶୁଣିବେ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଗୀତିଧାରା। ସକାଳ 9:30ରେ ଶୁଣିବେ ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ସପ୍ତଧାରା। ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିବେ ପୂର୍ବାହ୍ନ 10:05ରେ, ଦିନ 12:00ରେ, ଦିନ 2:15ରେ। ପୂର୍ବାହ୍ନ 10:30ରେ ପ୍ରଚାର କରିବୁ ଏନ୍ସିଇଆର୍ଟି ଦ୍ୱାରା ପ୍ରସ୍ତୁତ ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ। ଦିନ 11:00ରେ ଶୁଣିବେ ଦେଶଭକ୍ତି ଗୀତ। ତଥ୍ୟ ସମ୍ବଳିତ ବେତାର ରୂପକ ଧରତୀମାତା ଶୁଣିବେ ଦିନ 11:30ରେ। ରଚନା ଓ ପ୍ରଯୋଜନା ରମାପଦ ନନ୍ଦ। ସୁଗମ ସଙ୍ଗୀତ ପ୍ରଚାର କରିବୁ ଦିନ 12:30ରେ। ହିନ୍ଦୀ ସୁଗମ ସଙ୍ଗୀତ କ୍ରମରେ ଗୀତ ଶୁଣିବେ ଦିନ 1:05ରେ। ଦେଶୀୟ ଗୀତ ଶୁଣିବେ ଦିନ 1:20ରେ। ଶିଳ୍ପୀମାନେ ହେଲେ ଯୋଗେନ୍ଦ୍ର ମହାପାତ୍ର, ଦେବେନ୍ଦ୍ର କୁମାର ଅଧିକାରୀ, ପ୍ରଜ୍ଞା ପ୍ରିୟଦର୍ଶନୀ ପଣ୍ଡା, ଅସ୍ମିତା ଷଡ଼ଙ୍ଗୀ ଏବଂ ମନୋଜ କୁମାର ଦାସ। ଅପରାହ୍ନ 5:00ରେ ପ୍ରଚାର କରିବୁ ଯୁବବାଣୀ କାର୍ଯ୍ୟକ୍ରମ, ଏଥିରେ ଶୁଣିବେ ହାଲୋ ଗୁଞ୍ଜନ। ଚୈତିଜନ ଶୁଣିବେ ଅପରାହ୍ନ 5:30ରେ। ସନ୍ଧ୍ୟା 6:15ରେ ଶୁଣିବେ ଶୁଣିମା ହେଉ କାର୍ଯ୍ୟକ୍ରମ। ହିନ୍ଦୀ ଭଜନ ଶୁଣିବେ ସନ୍ଧ୍ୟା 6:30ରେ। ସନ୍ଧ୍ୟା 6:55ରେ ଆଜିର ପ୍ରସଙ୍ଗ, ରାତି 7:25ରେ ଜିଲ୍ଲା ହାଲଚାଲ କ୍ରମରେ ଶୁଣିବେ ନୂଆପଡ଼ା ଜିଲ୍ଲା ସମ୍ପର୍କରେ, ରାତି 7:30ରେ ଶୁଣିବେ ବନାନୀ କାର୍ଯ୍ୟକ୍ରମ, ରିଲେ କରି ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ। ଓଡ଼ିଆ ଚଳଚ୍ଚିତ୍ରର ଗୀତ ଶୁଣିବେ ରାତି 7:00ରେ। ଶ୍ରୀଲଙ୍କା ଏବଂ ପାକିସ୍ତାନ ମଧ୍ୟରେ ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ୍ ଷ୍ଟାଡିୟମ୍ଠାରେ ହେବାକୁ ଥିବା 2026 ମହିଳା ଏସିଆ କପ୍ T20 କ୍ରିକେଟ୍ ମ୍ୟାଚ୍ ସେମିଫାଇନାଲ 2ର ପ୍ରତ୍ୟକ୍ଷଦର୍ଶୀ ଧାରାବିବରଣୀ ଶୁଣିବେ ରାତି 8:00ରୁ ଖେଳ ଶେଷ ହେବା ପର୍ଯ୍ୟନ୍ତ। ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ। ଶୁଣିଲେ ଆଜି ପ୍ରଚାର ହେବାକୁ ଥିବା କିଛି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଆକାଶବାଣୀ ଜୟପୁର। 7:05ରେ ଶୁଣିବେ ଆଞ୍ଚଳିକ ସମ୍ବାଦ, 7:10ରେ ଶୁଣିବେ ଆମର ସ୍ୱାସ୍ଥ୍ୟ ଏବଂ 7:15ରେ ଶୁଣିବେ ଓଡ଼ିଆରେ ସମ୍ବାଦ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିପାରିବେ କିଛି ସୂଚନା ବିରତି ପରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସଂଯୁକ୍ତ ଆରବ ଏମିରେଟ୍ସ ଗସ୍ତ ଅବସରରେ ଗତକାଲି ଦ୍ୱିତୀୟ ଦିନରେ 8,417 କୋଟି ଟଙ୍କାର ନିବେଶ ପ୍ରସ୍ତାବ ଆସିଛି। ଏହାଦ୍ୱାରା ରାଜ୍ୟରେ 14,310 ନିଯୁକ୍ତି କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି।

0: ମୋଦୀଙ୍କ ସଂଯୁକ୍ତ ଆରବ ଏମିରେଟ୍ସ ଗସ୍ତ ଅବସରରେ ଗତକାଲି ଦ୍ୱିତୀୟ ଦିନରେ 8,417 କୋଟି ଟଙ୍କାର ନିବେଶ ପ୍ରସ୍ତାବ ଆସିଛି। ଏହାଦ୍ୱାରା ରାଜ୍ୟରେ 14,310 ନିଯୁକ୍ତି କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏ ସମ୍ପର୍କରେ ସୂଚନା ଦେଇ ମୁଖ୍ୟ ଶାସନ ସଚିବ ଅନୁପ ଗର୍ଗ କହିଛନ୍ତି,
1: ଆଇଆର୍ଇ ସାଙ୍ଗରେ ଆମର ଗୋଟେ ଏମ୍ଓୟୁ ହେଇଥିଲା, ଆଉ କମ୍ପାନୀ ଆଇଆର୍ଇ ଭିତରେ ଅଛନ୍ତି ତାଙ୍କ ସାଙ୍ଗରେ ମଧ୍ୟ କାଲି ଆମର 14 ଏମ୍ଓୟୁ ହେଲା। ଦୁବାଇରେ ଆମେ ତାଙ୍କର ଯୋଉ କ୍ୟାବିନେଟ୍ ମିନିଷ୍ଟର ଫର୍ ଇନ୍ଭେଷ୍ଟମେଣ୍ଟ ଅଛନ୍ତି ତାଙ୍କୁ ମଧ୍ୟ ଆମର ପିଚ୍ କରିବୁ ଯେ ଓଡ଼ିଶାର କ'ଣ ଷ୍ଟ୍ରେନ୍ଥ ଅଛି ଯେଉଁଥିରେ ସେମାନେ ଆସିକରି ଇନ୍ଭେଷ୍ଟ କରିପାରନ୍ତି। ତାଙ୍କର ଯୋଉ ବିଜନେସ୍ ପ୍ରମୋସନ୍ କାଉନ୍ସିଲ୍ ତାଙ୍କ ସାଙ୍ଗରେ ଆମର ଗୋଟେ ମିଟିଂ ଅଛି। ଆମର ତରଫରୁ ଆମେ ବହୁତ ଚେଷ୍ଟା କରୁଛୁ ଯେତେ ଏଫ୍ଡିଆଇ ଆସିପାରିବ ତା ପାଇଁ ଆମେ ଚେଷ୍ଟା କରୁଛୁ।
0: ଶ୍ରୀ ମାଝୀ ଗତକାଲି ଦୁବାଇଠାରେ ୟୁଏଇର ନେତୃମଣ୍ଡଳୀ, ବିଶ୍ୱସ୍ତରୀୟ ନିବେଶକ, ଶିଳ୍ପ ପ୍ରତିନିଧି ଏବଂ ବାଣିଜ୍ୟିକ ପ୍ରତିଷ୍ଠାନଗୁଡ଼ିକ ସହ ବୈଠକରେ ଯୋଗ ଦେଇଥିଲେ। ରାଜ୍ୟର ସମୃଦ୍ଧ ହସ୍ତତନ୍ତ ଏବଂ ହସ୍ତଶିଳ୍ପ ପରମ୍ପରାକୁ ବିଶ୍ୱ ଦରବାରରେ ପହଞ୍ଚାଇବା ଲକ୍ଷ୍ୟ ନେଇ ଶ୍ରୀ ମାଝୀ ଦୁବାଇଠାରେ ଏକ ଜିଲ୍ଲା ଏକ ଉତ୍ପାଦ ପ୍ରଦର୍ଶନୀ ମଣ୍ଡପ ଉଦ୍ଘାଟନ କରିଛନ୍ତି। ରାଜ୍ୟର ବିଭିନ୍ନ ଜିଲ୍ଲାର ସ୍ୱତନ୍ତ୍ର କଳା ଏବଂ ହସ୍ତଶିଳ୍ପ ଏଥିରେ ସ୍ଥାନ ପାଇଛି। ରାଜ୍ୟ ସରକାର ଏକ ଅତ୍ୟାଧୁନିକ ଚାଉଳ ଓ ମାଣ୍ଡିଆ ପ୍ରକ୍ରିୟାକରଣ କେନ୍ଦ୍ର ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ନେଇଛନ୍ତି। ଉପମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଗତକାଲି ଭୁବନେଶ୍ୱରଠାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଫିଲିପାଇନ୍ସ ଅନ୍ତର୍ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନର ମୁଖ୍ୟ ବୈଜ୍ଞାନିକ ଡକ୍ଟର ନେସ୍ ଏ ଶ୍ରୀନିବାସୁଲୁଙ୍କ ସମେତ କୃଷି ଓ କୃଷକ କଲ୍ୟାଣ ଏବଂ ମିଶନ ଶକ୍ତି ବିଭାଗର ବରିଷ୍ଠ ଅଧିକାରୀ ଏଥିରେ ଯୋଗ ଦେଇଥିଲେ। 3,845 ବର୍ଗମିଟର ପରିମିତ ଅଞ୍ଚଳରେ ପ୍ରସ୍ତୁତ ହେବାକୁ ଥିବା ଏହି କେନ୍ଦ୍ରଟି ଚାଷୀ, କୃଷକ ଉତ୍ପାଦକ ସଂଗଠକ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ସରକାରୀ ତଥା ବେସରକାରୀ ପ୍ରତିଷ୍ଠାନର ମିଳିତ ସହଯୋଗରେ ପରିଚାଳିତ ହେବ। ଦେଶର ଜମିଜମା ପ୍ରଶାସନ ବ୍ୟବସ୍ଥାକୁ ଅଧିକ ପ୍ରଯୁକ୍ତିବିଦ୍ୟା ଆଧାରିତ, ସ୍ୱଚ୍ଛ, ଦକ୍ଷ ଏବଂ ଲୋକକୈନ୍ଦ୍ରିକ କରିବା ଲକ୍ଷ୍ୟ ନେଇ ଡିଜିଟାଲ ଇଣ୍ଡିଆ ଲ୍ୟାଣ୍ଡ ରେକର୍ଡ କାର୍ଯ୍ୟକ୍ରମର ତୃତୀୟ ପର୍ଯ୍ୟାୟ କାର୍ଯ୍ୟକାରୀ କରାଯିବ। କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଏହାର ମାର୍ଗଦର୍ଶିକା ଉନ୍କୋଚନ କରିଛନ୍ତି। ଆୟୋଜିତ ବୈଠକରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଆଭାସୀ ମାଧ୍ୟମରେ ଯୋଗ ଦେଇଥିଲେ। ଆସନ୍ତା 2031 ମାର୍ଚ୍ଚ ମାସ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବାକୁ ଥିବା ଏହି ପଦକ୍ଷେପ ପାଇଁ 565,50,00,000 ଟଙ୍କାର ବ୍ୟୟ ବରାଦ କରାଯାଇଛି। ଉପମୁଖ୍ୟମନ୍ତ୍ରୀ ପଦ ନାମକରଣ ତଥା ଆନୁଷଙ୍ଗିକ ବ୍ୟବସ୍ଥା ବିରୋଧରେ ଆଗତ ଏକ ଜନସ୍ୱାର୍ଥ ମାମଲାକୁ ଓଡ଼ିଶା ହାଇକୋର୍ଟ ଖାରଜ କରିଦେଇଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ୍ ହରିଶ ଟଣ୍ଡନ ଏବଂ ଜଷ୍ଟିସ୍ ଚିତ୍ତରଞ୍ଜନ ଦାସଙ୍କ ଖଣ୍ଡପୀଠ କହିଛନ୍ତି, ଜନସ୍ୱାର୍ଥ ମାମଲାକୁ ବ୍ୟକ୍ତିଗତ ଲାଭ, ସ୍ୱାର୍ଥ ସାଧନ କିମ୍ବା ପ୍ରଚାର ହାସଲର ମାଧ୍ୟମ କରାଯିବା ଉଚିତ ନୁହେଁ। ୟୁଜିସି ନେଟ୍ ଜୁନ୍ 2026ର ପୁନଃ ପରୀକ୍ଷା ହୋଇଥିବା ଇଂରାଜୀ, ବାଣିଜ୍ୟ ଏବଂ ସମାଜ ବିଜ୍ଞାନ ବିଷୟର ଉତ୍ତରସୂଚୀ ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ଜାରି କରିଛି। ୟୁଜିସି ନେଟ୍ ପୋର୍ଟାଲ ମାଧ୍ୟମରେ ପରୀକ୍ଷାର୍ଥୀ ଉତ୍ତରସୂଚୀ ସଂକ୍ରାନ୍ତ ମତାମତ ଦେଇପାରିବେ। ଏଥିପାଇଁ ଆସନ୍ତା 13 ତାରିଖ ପର୍ଯ୍ୟନ୍ତ ସମୟସୀମା ଧାର୍ଯ୍ୟ କରାଯାଇଛି। ମାଲକାନଗିରି ଜିଲ୍ଲା ଚିତ୍ରକୁଣ୍ଡା ଅଞ୍ଚଳରେ ପାନୀୟ ଜଳ ସମସ୍ୟାର ସ୍ଥାୟୀ ସମାଧାନ ଏବଂ ଜଳଯୋଗାଣ ପ୍ରକଳ୍ପ ପ୍ରତିଷ୍ଠା ନେଇ କ୍ଷେତ୍ର ସମୀକ୍ଷା ଶେଷ ହୋଇଛି। ଚିତ୍ରକୁଣ୍ଡା ମାଟିବନ୍ଧ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ଏବଂ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ କ୍ଷେତ୍ର ପରିଦର୍ଶନ କରି ସ୍ଥାନୀୟ ବାସିନ୍ଦାଙ୍କ ସହ ଆଲୋଚନା କରିଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲା ସୁଧାର ଗୃହରେ କଥିତ ଅନୈତିକ କାର୍ଯ୍ୟକଳାପ ସମ୍ପର୍କରେ ତଦନ୍ତ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ମହିଳା କମିଶନ ଏବଂ ସିଏଡବ୍ଲ୍ୟୁ ବିଭାଗର ମିଳିତ ଦଳ ତଦନ୍ତ କରିଛନ୍ତି। ଘଟଣାରେ ଜଡ଼ିତ କଥିତ 2 ଜଣ ଅଭିଯୁକ୍ତଙ୍କୁ ପୁଲିସ୍ ଗିରଫ କରିଛି। ତଦନ୍ତ ରିପୋର୍ଟ ମିଳିବା ପରେ ଆଇନ ଅନୁଯାୟୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ରାଜ୍ୟ ମହିଳା କମିଶନ ସଦସ୍ୟ ଡକ୍ଟର କଳ୍ପନା ମଲ୍ଲିକ କହିଛନ୍ତି। ପୁରୀ ଶ୍ରୀମନ୍ଦିରରେ ଆଜି ସପ୍ତପୁରୀ ଅମାବାସ୍ୟା ନୀତି ପାଳିତ ହେବ। ଏହି ନୀତି ପାଇଁ ଗତକାଲିଠାରୁ କୁମ୍ଭାରପଡ଼ା ନିକଟରେ ଥିବା ମା' ଆଲମଚଣ୍ଡୀ ମନ୍ଦିରରୁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ 4 ମାଟି ତାଳ ଶ୍ରୀମନ୍ଦିରକୁ ବିଜେ କରାଯାଇଛି। ଏହି ତାଳକୁ ଶ୍ରୀମନ୍ଦିର ରୋଷଘର ନିକଟରେ ରଖାଯାଇଛି। ପରମ୍ପରା ଅନୁଯାୟୀ ଆଜି ମା' ଦକ୍ଷିଣକାଳୀ ମହାପ୍ରଭୁଙ୍କ ପାଇଁ 7 ପ୍ରକାରର ପୁରପିଠା ପ୍ରସ୍ତୁତ କରିବେ। ଏହି ପିଠା ସ୍ୱତନ୍ତ୍ର ଭାବେ ମାଟି ତାଳରେ ସକାଳ ଧୂପ ପରେ ଲାଗି କରାଯିବ ବୋଲି ବିଧି ରହିଛି। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟ ଲଘୁଚାପ କ୍ଷେତ୍ର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆଜି ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ କଳାହାଣ୍ଡି ଏବଂ କନ୍ଧମାଳ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଏଥିପାଇଁ ରାଜ୍ୟର ଅନ୍ୟାନ୍ୟ ଅଞ୍ଚଳରେ ବର୍ଷା ହେବା ନେଇ ମଧ୍ୟ ପାଣିପାଗ କେନ୍ଦ୍ର ଅନୁମାନ କରିଛି। ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ନ ଯିବାକୁ ପରାମର୍ଶ ଦିଆଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।

0: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ ଆଜିର ଆସନ୍ତୁ ଶୁଣିବା ପିଲାମାନେ ଜିତ୍ଖୋର ଓ ଚିଡ଼ିଚିଡ଼ା ହୁଅନ୍ତି କାହିଁକି, କହିଛନ୍ତି ସୁଶ୍ରୀ ସଙ୍ଗୀତା ବେହୁରା।
1: ପିଲାଟିଏ ଜନ୍ମ ହେବା ପରେ ଏକ ନିର୍ଦ୍ଦିଷ୍ଟ ସମୟରେ ସମୟାନୁକ୍ରମେ ପିଲାର ହସିବା, ବସିବା, ଚାଲିବା ଓ କଥା କହିବା ଇତ୍ୟାଦି ହୋଇଥାଏ। ଶିଶୁଟି ବଡ଼ ହେବା ସହିତ ତାର ଶାରୀରିକ ଓ ମାନସିକ ପରିପକ୍ୱତା ଧୀରେ ଧୀରେ ହେବା ସହିତ ପାରିପାର୍ଶ୍ୱିକ ଅବସ୍ଥା ସହିତ ଖାପ ଖୁଆଇ ପିଲାର ବୌଦ୍ଧିକ ବିକାଶ ମଧ୍ୟ ହୋଇଥାଏ। ସାଧାରଣ ଭାବେ କହିବାକୁ ଗଲେ ପିଲାମାନଙ୍କର ଚିଡ଼ଚିଡ଼ ଭାବ ଓ ଜିଦ୍ଖୋର ମନୋବୃତ୍ତି 5-6 ବର୍ଷ ପର୍ଯ୍ୟନ୍ତ ଦେଖାଦେଇଥାଏ। ବୟସ ବଢ଼ିବା ସଙ୍ଗେ ସଙ୍ଗେ ପିଲାର ଜିଦ୍ଖୋର ମନୋବୃତ୍ତି ଓ ଚିଡ଼ଚିଡ଼ ଭାବ ଏହି ବୟସ ଅତିକ୍ରାନ୍ତ ପରେ ଯଦି ଦେଖାଦିଏ ତେବେ ପିଲାର ମସ୍ତିଷ୍କ ବିକାଶରେ ବାଧାପ୍ରାପ୍ତ ହୋଇଛି ବୋଲି ଧରିବାକୁ ହେବ। ପିଲାଟି ସାଧାରଣ ଭାବେ ଚିଡ଼ଚିଡ଼ ଓ ଜିଦ୍ଖୋର ହେଲେ ସେ ତାର ଦୈନନ୍ଦିନ କାର୍ଯ୍ୟରେ ଯଥା ନିଜର ନିତ୍ୟକର୍ମ ଠିକ୍ ଭାବେ ନ କରିପାରିବା, ଖାଇବା, ପୋଷାକ ପିନ୍ଧିବା, ପରିଷ୍କାର ପରିଚ୍ଛନ୍ନ ରହିବା, ଅନ୍ୟମାନଙ୍କ ସହିତ କଥା ହୋଇ ନିଜର ଭାବର ଆଦାନ ପ୍ରଦାନ କରିବା ଇତ୍ୟାଦି ଠିକ୍ ଭାବେ କରିପାରେ ନାହିଁ। ଏହାଦ୍ୱାରା ତାର ମାନସିକ ବିକାଶ ଠିକ୍ ଭାବରେ ହୋଇନଥାଏ। ଏହି ଚିଡ଼ଚିଡ଼ ଭାବ ଓ ଜିଦ୍ଖୋର ମନୋବୃତ୍ତି ଏକ ନିର୍ଦ୍ଦିଷ୍ଟ ବୟସ ପରେ ଲାଗି ରହିଲେ ପିଲାଟି କୌଣସି କାର୍ଯ୍ୟରେ ଆଗ୍ରହ ପ୍ରକାଶ କରେ ନାହିଁ, ତେଣୁ ତାର ଧ୍ୟାନ ଓ ଏକାଗ୍ରତା ପ୍ରତ୍ୟେକ କ୍ଷେତ୍ରରେ ଭଙ୍ଗ ହେବା ଦ୍ୱାରା ତାର ପାଠ ପଢ଼ିବାରେ ବ୍ୟାଘାତ ଘଟିଥାଏ। ପିଲାର ପ୍ରତ୍ୟେକ କାର୍ଯ୍ୟରେ ଏକାଗ୍ରତା ରହୁ ନଥିବାରୁ କେବଳ ପାଠପଢ଼ାରେ ବ୍ୟାଘାତ ସୃଷ୍ଟି ନ ହୋଇ ଭାଷାଗତ ଜ୍ଞାନ ଆହରଣ କରିବା, ଲେଖିବା, ସାଙ୍ଗସାଥୀମାନଙ୍କ ସହିତ ଖେଳିବା ଇତ୍ୟାଦି ସବୁଥିରେ ବ୍ୟାଘାତ ସୃଷ୍ଟି ହୋଇଥାଏ। ତେଣୁ ଏସବୁ ଲକ୍ଷଣମାନ ଦେଖାଦେଲେ ପିଲା କୌଣସି ମାନସିକ ରୋଗରେ ଆକ୍ରାନ୍ତ ହୋଇଛି ବୋଲି ଭାବି ମାନସିକ ରୋଗ ସମ୍ବନ୍ଧରେ ଜ୍ଞାନ ଥିବା ଡାକ୍ତର କିମ୍ବା ଚିକିତ୍ସା ମନୋବିଜ୍ଞାନୀମାନଙ୍କୁ ପରାମର୍ଶ କରନ୍ତୁ। କମ୍ ବୟସରୁ ଏସବୁ ଲକ୍ଷଣ ଦେଖି ରୋଗ ନିରୂପଣ ହୋଇପାରିଲେ ପ୍ରାରମ୍ଭିକ ଅବସ୍ଥାରେ ତାର ଚିକିତ୍ସା କରିବା ସମ୍ଭବପର ହୋଇଥାଏ, ଯାହାଦ୍ୱାରା ପିଲାଟି ଶୀଘ୍ର ନ ହେଲେ ମଧ୍ୟ ଧୀରେ ଧୀରେ ତାର ସ୍ୱାଭାବିକ ଅବସ୍ଥାକୁ ଫେରିଥାଏ। ଏସବୁ ଲକ୍ଷଣମାନ ଦେଖାଦେଲେ ଚିକିତ୍ସା ବିଜ୍ଞାନ ଅନୁସାରେ ପିଲାଟି ମାନସିକ ଅନଗ୍ରସରତା, ଅଟିଜିମ୍, ADHD, ଅପୋଜିସନାଲ୍ ଡିଫେଣ୍ଟ ଡିଜର୍ଡର ଆଦି ମାନସିକ ରୋଗରେ ଆକ୍ରାନ୍ତ ହୋଇଛି ବୋଲି ସନ୍ଦେହ କରି ପିଲାର ଉପଯୁକ୍ତ ରୋଗ ନିରୂପଣ କରିବା ପାଇଁ ମାନସିକ ରୋଗ ବିଶେଷଜ୍ଞଙ୍କୁ ପରାମର୍ଶ କରନ୍ତୁ। ଏହି ଜିଦ୍ଖୋର ଓ ଚିଡ଼ଚିଡ଼ ଭାବକୁ ଅନେକ ସମୟରେ ଔଷଧ ଦେଇ ପ୍ରାରମ୍ଭିକ ଅବସ୍ଥାରେ ନିୟନ୍ତ୍ରଣ କରିବା ପରେ ପିଲାକୁ ବିଭିନ୍ନ ମନସ୍ତାତ୍ତ୍ୱିକ ଚିକିତ୍ସା ମାଧ୍ୟମରେ ତାର ବୁଦ୍ଧି ପରୀକ୍ଷା କରାଯାଇଥାଏ। ଯଦି ପିଲାର ବୁଦ୍ଧି ପରୀକ୍ଷା କରିବା ଦ୍ୱାରା ତାର ମାନସିକ ଅନଗ୍ରସରତା ଅଛି ବୋଲି ଜଣାପଡ଼େ ତେବେ ପିତାମାତାଙ୍କୁ ସେହିଭଳି ଭାବରେ କାଉନ୍ସେଲିଂ କରାଯାଇଥାଏ। ଏହି ମାନସିକ ଅନଗ୍ରସରତା ଭୋଗ କରୁଥିବା ପିଲାମାନଙ୍କୁ ସାଧାରଣ ବିଦ୍ୟାଳୟରେ ନ ଛାଡ଼ି ଏମାନଙ୍କୁ ସ୍ୱତନ୍ତ୍ର ତାଲିମପ୍ରାପ୍ତ ବିଦ୍ୟାଳୟରେ ଛାଡ଼ିବା ଆବଶ୍ୟକ। ମାନସିକ ଅନଗ୍ରସରତା ନଥାଇ ଅନ୍ୟ କୌଣସି ମାନସିକ ରୋଗରେ ଆକ୍ରାନ୍ତ ହୋଇ ପିଲାଟିର ଜିଦ୍ଖୋର ଓ ଚଞ୍ଚଳତା ଭାବ ଦେଖାଦେଲେ ଔଷଧ ଦ୍ୱାରା ଏହି ଲକ୍ଷଣଗୁଡ଼ିକୁ ନିୟନ୍ତ୍ରଣ କଲାପରେ ଶତକଡ଼ା 60-70% କ୍ଷେତ୍ରରେ ଭବିଷ୍ୟତରେ ପିଲାଟି ସାଧାରଣ ଜୀବନଯାପନ କରିବା ସହିତ ଶିକ୍ଷା କ୍ଷେତ୍ରରେ ମଧ୍ୟ ପାରଦର୍ଶିତା ଲାଭ କରିଥାଏ। ଯଦି ଆମେ ଏସବୁ ଲକ୍ଷଣର କାରଣମାନ ଖୋଜିବା ତେବେ ପ୍ରଥମ କାରଣ ହେଉଛି ମା ପେଟରେ ଶିଶୁଟି ଥିବା ସମୟରେ ମା'ର ସୁଷମ ଖାଦ୍ୟ ଓ ଗର୍ଭାବସ୍ଥାରେ ମା'ର ମାନସିକ ଅବସ୍ଥା। ବୈଜ୍ଞାନିକ ଅନୁଶୀଳନରୁ ଜଣାପଡ଼ିଲାଣି ଯେ ମା ପେଟରେ ଗର୍ଭସ୍ଥ ଶିଶୁଟି ଥିବା ସମୟରେ ମା'ର ମାନସିକ ସ୍ୱାସ୍ଥ୍ୟ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ରହିବା ଦରକାର, ଯଥା ମା କୌଣସି ମାନସିକ ରୋଗ କିମ୍ବା ମାନସିକ ବିଷାଦ ରୋଗରେ ଆକ୍ରାନ୍ତ ହୋଇ ଭବିଷ୍ୟତରେ ମାନସିକ ସୁସ୍ଥ ଶିଶୁଟିକୁ ଜନ୍ମ ଦେବ ବୋଲି ଭାବିବା ଉଚିତ ନୁହେଁ। ଶିଶୁଟି ଗର୍ଭରେ ଥିବା ସମୟରେ ପୁଷ୍ଟିକର ଖାଦ୍ୟ ସହିତ ମା'ର ମାନସିକ ଅବସ୍ଥା ସ୍ଥିର କରିଥାଏ ଯେ ପିଲାଟି ମାନସିକ ଭାବେ ସୁସ୍ଥ ହେବ କି ନାହିଁ। ପିଲାଟି ଜନ୍ମ ହେବା ପରେ ସ୍ତନ୍ୟପାନ ସହିତ ଶିଶୁର ଉପଯୁକ୍ତ ଯତ୍ନ ନିହାତି ଆବଶ୍ୟକ। ଅନେକ ସମୟରେ ଆଜିକାଲିର ମା'ମାନେ କାର୍ଯ୍ୟକ୍ଷେତ୍ରରେ ବ୍ୟସ୍ତତା ହେତୁ ଶିଶୁଟି ଜନ୍ମ ହେବା ପରେ ତାକୁ ଉପଯୁକ୍ତ ଯତ୍ନରୁ ବଞ୍ଚିତ କରିଥାନ୍ତି। ଜନ୍ମରୁ 5 ବର୍ଷ ବୟସ ପର୍ଯ୍ୟନ୍ତ ଉଭୟ ପିତାମାତାଙ୍କର ଯତ୍ନ ଶିଶୁଟିର ମାନସିକ ସ୍ଥିରତା ଆଣିବାରେ ଅନେକାଂଶରେ ସାହାଯ୍ୟ କରିଥାଏ। ଜନ୍ମ ହେବା ପରଠାରୁ ଶିଶୁଟି ଯଥାସମ୍ଭବ ସ୍ନେହ, ଶ୍ରଦ୍ଧା ଓ ସାମାଜିକ ବନ୍ଧନ ମଧ୍ୟରେ ବାନ୍ଧି ହୋଇ ରହିଲେ ତାହା ଭବିଷ୍ୟତରେ ମାନସିକ ରୋଗରୁ ମୁକ୍ତି ଦେବାରେ ଅନେକ ପରିମାଣରେ ସାହାଯ୍ୟ କରିଥାଏ। ଏହି ସ୍ନେହ, ଶ୍ରଦ୍ଧା ଓ ମାନସିକ ବନ୍ଧନ କୌଣସି ଔଷଧଠାରୁ ଅଧିକ ମୂଲ୍ୟବାନ କହିଲେ ଅତ୍ୟୁକ୍ତି ହେବ ନାହିଁ, ଯାହା ଭବିଷ୍ୟତରେ ମାନସିକ ରୋଗ ସୃଷ୍ଟି କରିବାଠାରୁ ପିଲାକୁ ଦୂରରେ ରଖିଥାଏ।
0: ଆମର ସ୍ୱାସ୍ଥ୍ୟରେ ଶୁଣିଲେ ପିଲାମାନେ ଜିଦ୍ଖୋର ଓ ଚିଡ଼ଚିଡ଼ା ହୁଅନ୍ତି କାହିଁକି, ଆଲୋଚନା କଲେ ସୁଶ୍ରୀ ସଙ୍ଗୀତା ବେହୁରା। ଆକାଶବାଣୀ କଟକ ସମୟ 7:15 ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ନୂଆଦିଲ୍ଲୀରେ ଆସନ୍ତାକାଲିଠାରୁ

ସମ୍ବାଦ ଶୁଣୁଛନ୍ତି ଆକାଶବାଣୀର। ଶୂନ୍ୟ ମୃତାହତ ଦୃଷ୍ଟିକୋଣ ଅଧୀନରେ ବିପର୍ଯ୍ୟୟ ପ୍ରତିରୋଧକ ଗ୍ରାମ ଓ ସହର ପ୍ରତିଷ୍ଠା ଉପରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଗୁରୁତ୍ୱାରୋପ କରିଛନ୍ତି। ଗତକାଲି ନୂଆଦିଲ୍ଲୀରେ ଅନୁଷ୍ଠିତ ଜାତୀୟ ବିପର୍ଯ୍ୟୟ ପରିଚାଳନା ସଂସ୍ଥା ଏନ୍ଆଇଡିଏମ୍ର ପରିଚାଳନା ପରିଷଦର ତୃତୀୟ ବୈଠକରେ ଅଧ୍ୟକ୍ଷତା କରି ସେ ଏହା କହିଛନ୍ତି। ଶ୍ରୀ ଶାହା କହିଛନ୍ତି, ଶୂନ୍ୟ ମୃତାହତ ଲକ୍ଷ୍ୟ ହାସଲ କରିବା ଉଦ୍ଦେଶ୍ୟରେ ଗତ 12 ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାର ଦେଶର ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥାରେ ସମ୍ପୂର୍ଣ୍ଣ ରୂପାନ୍ତରୀକରଣ କରିସାରିଛନ୍ତି। ସରକାର ମୁଖ୍ୟତଃ 3ଟି ପ୍ରସଙ୍ଗ ଉପରେ ବିଶେଷ ଗୁରୁତ୍ୱ ଦେଉଛନ୍ତି। ସେଗୁଡ଼ିକ ହେଲା ବିପଦ ହ୍ରାସ କରିବା, ପ୍ରାରମ୍ଭିକ ସତର୍କ ସୂଚନା ପ୍ରଦାନ କରିବା ଏବଂ ଶୂନ୍ୟ ମୃତାହତ ଲକ୍ଷ୍ୟ ହାସଲ କରିବା। ତେବେ ଏହି ଲକ୍ଷ୍ୟ କେବଳ ବିପର୍ଯ୍ୟୟ ସ୍ଥଳ ପର୍ଯ୍ୟନ୍ତ ସୀମିତ ନ ରହି ବିପର୍ଯ୍ୟୟକୁ ପ୍ରତିରୋଧ କରିବା କ୍ଷେତ୍ରରେ କାର୍ଯ୍ୟକାରୀ କରିବା ଉପରେ ଶ୍ରୀ ଶାହା ଗୁରୁତ୍ୱ ଦେଇଛନ୍ତି। ସେ କହିଛନ୍ତି, ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ଏନ୍ଡିଏମ୍ଏ ଏବଂ ଏନ୍ଆଇଡିଏମ୍ ଉଭୟ ଜଳବାୟୁ ପରିବର୍ତ୍ତନ ତଥା ବିଶ୍ୱସ୍ତରରେ ବୃଦ୍ଧି ପାଉଥିବା ତାପମାତ୍ରାର ସୃଷ୍ଟି ହେଉଥିବା ବିପର୍ଯ୍ୟୟ ବିପଦକୁ ଦୃଷ୍ଟିରେ ରଖି ନୀତି ନିର୍ଦ୍ଧାରଣଠାରୁ ଆରମ୍ଭ କରି ତାଲିମ ଏବଂ କାର୍ଯ୍ୟାନ୍ୱୟନ ପର୍ଯ୍ୟନ୍ତ ଦାୟିତ୍ୱ ନିର୍ବାହ କରୁଛନ୍ତି। ପ୍ରଧାନମନ୍ତ୍ରୀଙ୍କ ନିଷ୍ପତ୍ତି କ୍ରମେ ବିପର୍ଯ୍ୟୟ ପାଣ୍ଠିର ବଣ୍ଟନ ମଧ୍ୟ ଏକ ବୈଜ୍ଞାନିକ ପଦ୍ଧତି ଅନୁଯାୟୀ କରାଯାଉଛି। ଏସ୍ଡିଆର୍ଏଫ୍ ଅଧୀନରେ ଆବଣ୍ଟନ 4 ଗୁଣ ବୃଦ୍ଧି କରାଯାଇଥିବା ବେଳେ ଏନ୍ଡିଆର୍ଏଫ୍ ଅଧୀନରେ ଏହାକୁ 3 ଗୁଣ ବୃଦ୍ଧି କରାଯାଇଛି। ସେହିଭଳି ପ୍ରାଥମିକ, ମାଧ୍ୟମିକ ଓ ଉଚ୍ଚଶିକ୍ଷା କ୍ଷେତ୍ରରେ ବିପର୍ଯ୍ୟୟ ପରିଚାଳନା ମୋବାଇଲ୍ ଆପ୍ଲିକେସନ୍ର କାର୍ଯ୍ୟକାରିତା ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ସ୍ୱରାଷ୍ଟ୍ରମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ପ୍ରସ୍ତାବିତ ନୂତନ ବିହନ ଆଇନ ଅଧୀନରେ କୃଷକମାନଙ୍କର ଅଧିକାରକୁ ସମ୍ପୂର୍ଣ୍ଣ ସୁରକ୍ଷିତ ରଖାଯାଇଛି ବୋଲି କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି। ସେ କହିଛନ୍ତି, ପାରମ୍ପରିକ ଏବଂ ଚାଷୀମାନଙ୍କ ବିହନ କିସମ ଉପରେ ଏଥିଲାଗି କୌଣସି ପ୍ରତିବନ୍ଧକ ଲଗାଯାଇ ନାହିଁ। ଗତକାଲି ନୂଆଦିଲ୍ଲୀଠାରେ ଦେଶର ବିଭିନ୍ନ କୃଷକ ସଂଗଠନର ନେତୃବୃନ୍ଦଙ୍କ ସହିତ ଏହି ପ୍ରସ୍ତାବିତ ନୂତନ ବିହନ ଆଇନ ସମ୍ପର୍କିତ ପରାମର୍ଶଦାତା ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ଚୌହାନ ଏହି ମତ ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି, ବର୍ତ୍ତମାନର ବିହନ ଆଇନ 1966 ଲାଗୁ କରାଯାଇଥିଲା। 1983 ବିହନ ନିୟନ୍ତ୍ରଣ ନିର୍ଦ୍ଦେଶନାମା କାର୍ଯ୍ୟକାରୀ କରାଯାଇଥିଲା। ତେବେ ବର୍ତ୍ତମାନର ବାସ୍ତବ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏ କ୍ଷେତ୍ରରେ ଦେଖାଦେଉଥିବା ବିଭିନ୍ନ ଆହ୍ୱାନର ସଫଳତାର ସହ ମୁକାବିଲା ଲାଗି ଏହି ପ୍ରସ୍ତାବିତ ନୂତନ ଆଇନ ସରକାର ଆଣିଛନ୍ତି ବୋଲି କୃଷିମନ୍ତ୍ରୀ କହିଛନ୍ତି। ଆନ୍ତର୍ଜାତିକ ମୁଦ୍ରାପାଣ୍ଠି ଆଇଏମ୍ଏଫ୍ ଭାରତକୁ ବୈଶ୍ୱିକ ଅଭିବୃଦ୍ଧିର ଏକ ଗୁରୁତ୍ୱପୂର୍ଣ୍ଣ ଇଞ୍ଜିନ୍ ଭାବେ ଅଭିହିତ କରିଛି। ଆଇଏମ୍ଏଫ୍ର ଯୋଗାଯୋଗ ବିଭାଗର ନିର୍ଦ୍ଦେଶକ ଜୁଲି କୋଜାକ୍ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ ଭାରତର ଅର୍ଥନୀତି ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ 7.8% ସମ୍ପ୍ରସାରିତ ହେବା ପରେ ଭାରତ ବୈଶ୍ୱିକ ଅଭିବୃଦ୍ଧି ଦିଗରେ ସହାୟକ ହେବାର ଆଶା ଉଜ୍ଜଳ ହୋଇଛି। ବିଶେଷକରି ଆନ୍ତର୍ଜାତିକ ସ୍ତରରେ ଶକ୍ତି ମୂଲ୍ୟ କ୍ଷେତ୍ରରେ ଅନିଶ୍ଚିତତା ସତ୍ତ୍ୱେ ସେବା ଏବଂ ରପ୍ତାନୀ କ୍ଷେତ୍ରରେ ଆଶାତୀତ ପ୍ରଦର୍ଶନ ଲାଗି ଭାରତ ଏହି ସଫଳତା ହାସଲ କରିଛି ବୋଲି ସେ କହିଛନ୍ତି। ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ପକ୍ଷରୁ ୟୁଜିସି ନେଟ୍ ଜୁନ୍ 2026 ପୁନଃ ପରୀକ୍ଷା କରାଯାଇଥିବା ଇଂରାଜୀ, ବାଣିଜ୍ୟ ଓ ସାମାଜିକ ବିଜ୍ଞାନ ବିଷୟର ପ୍ରୋଭିଜନାଲ ଉତ୍ତର ଜାରି କରାଯାଇଛି। ଆସନ୍ତା 13 ତାରିଖ ମଧ୍ୟରେ ଅଫିସିଆଲ ୟୁଜିସି ନେଟ୍ ପୋର୍ଟାଲ ମାଧ୍ୟମରେ ପ୍ରାର୍ଥୀମାନେ ଏହି ଉତ୍ତରକୁ ଚ୍ୟାଲେଞ୍ଜ କରିପାରିବେ ବୋଲି ଏନ୍ଟିଏ କହିଛି। ପୂର୍ବ କଙ୍ଗୋର ବୁଖାବୁ ସହରରେ 2ଟି ସଂଲଗ୍ନ ବିଦ୍ୟାଳୟରେ ଅଗ୍ନିକାଣ୍ଡ ଯୋଗୁଁ ପ୍ରାୟ 26 ଶିକ୍ଷାର୍ଥୀଙ୍କର ମୃତ୍ୟୁ ହେବା ସହିତ ଅନେକ ଆହତ ହୋଇଛନ୍ତି। ସ୍ଥାନୀୟ ସରକାରଙ୍କ ପକ୍ଷରୁ ଏ ସମ୍ପର୍କରେ ଦିଆଯାଇଥିବା ସୂଚନା ଅନୁଯାୟୀ ମୃତକଙ୍କ ମଧ୍ୟରେ 19 ଜଣ ଛାତ୍ରୀ ଏବଂ 7 ଜଣ ଛାତ୍ର ଅନ୍ତର୍ଭୁକ୍ତ। ତେବେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇପାରେ ବୋଲି କୁହାଯାଇଛି। ସ୍ଥାନୀୟ ଏକ ବାସଗୃହରୁ ଏହି ନିଆଁ 2ଟି ସଂଲଗ୍ନ ବିଦ୍ୟାଳୟକୁ ବ୍ୟାପିଥିବା ସ୍ଥାନୀୟ ଲୋକେ କହିଛନ୍ତି। ମହିଳା ଏସିଆକପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ 2026 ଫାଇନାଲରେ ଭାରତ ପ୍ରବେଶ କରିଛି। ଗତ ରାତିରେ ଦୁବାଇଠାରେ ଅନୁଷ୍ଠିତ ପ୍ରଥମ ସେମିଫାଇନାଲରେ ଭାରତ ବାଂଲାଦେଶକୁ 40 ରନ୍ରେ ପରାସ୍ତ କରିଛି। ବାଂଲାଦେଶ ଟସ୍ ଜିତି ପ୍ରଥମେ ଫିଲ୍ଡିଂ ପାଇଁ ନିଷ୍ପଭି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ଭାରତୀୟ ଦଳ ନିର୍ଦ୍ଧାରିତ 20 ଓଭରରେ 6 ୱିକେଟ୍ ହରାଇ 149 ରନ୍ କରିଥିଲା। ଶେଫାଳି ବର୍ମା ପ୍ଲେୟାର ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଛନ୍ତି। 150 ରନ୍ ବିଜୟ ଲକ୍ଷ୍ୟର ପିଛା କରି ବାଂଲାଦେଶ ନିର୍ଦ୍ଧାରିତ 20 ଓଭରରେ 7 ୱିକେଟ୍ ହରାଇ 109 ରନ୍ରେ ଅଲ୍ ଆଉଟ୍ ହୋଇଯାଇଥିଲା। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ନୂଆଦିଲ୍ଲୀରେ ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଥିବା 18 ବ୍ରିକ୍ସ ସମ୍ମିଳନୀ ଲାଗି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ପ୍ରସ୍ତୁତି କାର୍ଯ୍ୟ। ଭାରତ ଜର୍ମାନୀ ରଣନୈତିକ ଭାଗିଦାରୀକୁ ଅଧିକ ସଶକ୍ତ କରିବା ଦିଗରେ ଉଭୟ ଦେଶ ଦୋହରାଇଛନ୍ତି ପ୍ରତିବଦ୍ଧତା ଏବଂ ମହିଳା ଏସିଆକପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ 2026 ଫାଇନାଲରେ ପ୍ରବେଶ କଲା ଭାରତ।

ଶୁଣିଲେ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ସକାଳର ବର୍ଣ୍ଣବିଭା ବର୍ଣ୍ଣାଳୀ କ୍ରମରେ ଶୁଣନ୍ତୁ ସଂଯୋଗ କାର୍ଯ୍ୟକ୍ରମ। ବିଷୟ ରହିଛି ସମସ୍ୟା ଓ ସମାଧାନରେ ବୈପାରୀ ଗୁଡ଼ା। ପ୍ରସ୍ତୁତି ଓ ଉପସ୍ଥାପନା କରିଛନ୍ତି ରଞ୍ଜନ କୁମାର ବେହେରା ଏବଂ ଭାଗ୍ୟଲତା ପାଣିଗ୍ରାହୀ। ପ୍ରଯୋଜନା କରିଛନ୍ତି ମନୋଜ କୁମାର ପୂଜାରୀ।

0: ସମୟର ପଥ କେତେ କଣ୍ଟକିତ, କେତେ ଅବାବାଧା ବିଘ୍ନ, କୌଶଳ କ୍ରମେ ସମାଧାନ କଲେ ପୂରଣ ହେବ ଯେ ସ୍ୱପ୍ନ।
1: ଗାଁ କି ସହର ସବୁଠାରେ ପରା ରହିଥାଏ ଅସୁବିଧା, ସମାଧାନ ପଥ ବାଛି ନେଉଥିଲେ ରହିବନି ଆଉ ବାଧା।
0: ହଁ ଶ୍ରୋତା ବନ୍ଧୁ, ଏମିତି ତ ସମସ୍ୟା ସବୁବେଳେ ସବୁ ସମୟରେ ଲାଗି ରହିଥାଏ, ହେଲେ ସମସ୍ୟା ଆସୁଛି ବୋଲି ଯଦି ଆମେ ହାତ ବାନ୍ଧି ମନ ମାରି ରହିଯିବା ତେବେ କେବେ ବି ସମସ୍ୟାର ସମାଧାନ ହେବ ନାହିଁ।
1: କଥାରେ ଅଛି ପରା, ପିଲା ନ କାନ୍ଦିଲେ ମା ବି ଜାଣିପାରେନି ପିଲାକୁ ଭୋକ ଅଛି କି ନାହିଁ।
0: ତେଣୁ ନିଜ ଅଞ୍ଚଳର ସମସ୍ୟାକୁ ଯଦି ଲୋକଲୋଚନକୁ ଆଣିବା ନାହିଁ ତେବେ ଆମ କଥାକୁ ବା ଆମ ସମସ୍ୟାକୁ କିଏ ବା କାହିଁକି ବୁଝିବ।
1: ତେଣୁ ତ ସବୁ ସମୟରେ ସବୁବେଳେ ଆମ ଆକାଶବାଣୀ ଜୟପୁର ଗାଁର କଥାକୁ କହିଥାଏ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ।
0: ଠିକ୍ ସେହିପରି ଆଜିର ସଂଯୋଗ କାର୍ଯ୍ୟକ୍ରମ ନେଇ ଆସିଛି ସେହିଭଳି ଏକ କାର୍ଯ୍ୟକ୍ରମ, ବିଷୟ ହେଲା ସମସ୍ୟା ଓ ସମାଧାନରେ ବୈପାରୁଡ଼ା ବ୍ଲକ।
1: ଉପସ୍ଥାପନରେ ଆମେ ଦୁହେଁ ମୁଁ ରଞ୍ଜନ,
0: ମୁଁ ଭାଗ୍ୟଲତା।
1: ନମସ୍କାର।

0: କୋରାପୁଟ ଜିଲ୍ଲାର ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ବୈପାରିଗୁଡ଼ା।
1: ବୈପାରିଗୁଡ଼ା କହିଲା ବେଳକୁ ଆଖି ଆଗରେ ଗୋଟିଏ ଚିତ୍ର ଭାସି ଆସେ, ଯାହା ବଣ ପାହାଡ଼ ଘେରା ତଥା ନିର୍ମଳ ପରିବେଶ ଓ ସରଳ ଲୋକଜୀବନର ଚିତ୍ର।
0: ବୈପାରିଗୁଡ଼ାର ଲୋକମାନେ ପରିଶ୍ରମରେ ନିଜ ଜୀବନକୁ ଅତିବାହିତ କରିଥାନ୍ତି।
1: କୃଷିଭିତ୍ତିକ ଜୀବନ ଓ ପ୍ରକୃତି ସହିତ ଯେଉଁ ସମ୍ପର୍କ ରହିଛି, ତାହା ହିଁ ବୈପାରିଗୁଡ଼ାର ବୈଶିଷ୍ଟ୍ୟ।
0: ବୈପାରିଗୁଡ଼ା ପ୍ରାକୃତିକ ସମ୍ପଦ ଏବଂ ସାଂସ୍କୃତିକ ବିବିଧତାରେ ସମୃଦ୍ଧ ହୋଇଥିଲେ ମଧ୍ୟ ଏହି ଅଞ୍ଚଳର ବିକାଶ ପଥରେ କେତେ ସମସ୍ୟା ରହିଛି, ଯେପରିକି
2: ସାମ୍ବାଦିକ ଅଛି ବୈପାରିଡ଼ା ବ୍ଲକ। ଦେଖନ୍ତୁ, ବୈପାରିଡ଼ା ବ୍ଲକରେ ସମସ୍ୟା ଗୁଡ଼ାଏ ରହିଛି, ଆଉ ତା ବୋଲି ସମାଧାନ ବି ହେଇନି ବୋଲି ସମାଧାନ ବି ହେଇଛି। ଆମେ ସମସ୍ୟା ବୋଲି କହିବା ବୈପାରିଡ଼ା ବ୍ଲକ ପାଇଁ ଗୁଡ଼ାଏ ସମସ୍ୟା ମଧ୍ୟରୁ ତେନ୍ତୁଳିଗୁମା, ଯୋଉଟା କି ଶହୀଦ ଲକ୍ଷ୍ମଣ ନାୟକ ଜନ୍ମ ମାଟି ତେନ୍ତୁଳିଗୁମାକୁ ସିଧାସଳଖ ବ୍ଲକ ସହିତ ସଂଯୋଗ ଏପର୍ଯ୍ୟନ୍ତ ହେଇପାରୁନି, ଯୋଉଟା କି ପୋଲ ନିର୍ମାଣ ଚାଲିଛି, ଯାହାକି 6 ବର୍ଷ ବିତିଗଲାଣି। ମନ୍ଥରଗତିରେ ପୋଲ ନିର୍ମାଣକୁ ନେଇକି ଅସୁବିଧା ସମ୍ମୁଖୀନ ହେଉଛନ୍ତି ଅଞ୍ଚଳବାସୀ। ଆଜି ବି ସେଇ ନଦୀ ଆର ପଟେ 6-7 ଖଣ୍ଡ ଗାଁ ଲୋକେ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ସବୁଥିରୁ ବଞ୍ଚିତ ଅଛନ୍ତି। ସେଇଭଳିଆ ଆମର ଘୋଡ଼ାଘାଟ ବ୍ରିଜ ଗୋଟେ ପୋଲ ନିର୍ମାଣର ବି ବାଧକ ସାଜିଛି, ଦୁଇ ରାଜ୍ୟର ଯୋଉ ଚୁକ୍ତିନାମା ଯାହା ଥିଲା, ଯାହାକି ମାନେ ଛତିଶଗଡ଼ ଓଡ଼ିଶା ବୋର୍ଡରରେ ଯୋଉ ବ୍ରିଜଟା ନିର୍ମାଣ ହେଉଛି, ସେ ଦୁଇ ରାଜ୍ୟର କଣ ତାଙ୍କ ଭିତରେ କଣ ଗୋଟେ ଜମି ବିବାଦକୁ ନେଇକି ଆଜି ପର୍ଯ୍ୟନ୍ତ ସେ ପୋଲ ନିର୍ମାଣ ହୋଇପାରୁନି, ଯାହାକି ଗୁପ୍ତେଶ୍ୱର ପୀଠକୁ ସିଧାସଳଖ ଛତିଶଗଡ଼ର ଲୋକେ ଆସିପାରିଥାନ୍ତେ, ଓଡ଼ିଶା ଲୋକ ବି ଛତିଶଗଡ଼ ଯାଇପାରିଥାନ୍ତେ, ସେ ସମସ୍ୟା ଗୋଟେ ରହିଛି। ସେଇଭଳିଆ ଦେଖିବାକୁ ଗଲେ ଗାଁ ଗହଳିରେ ବିଭିନ୍ନ ଜାଗାରେ ତ ରାସ୍ତାର ସମସ୍ୟା ରହିଛି, ଆଉ ବିଶେଷ କରି ପାଖାପାଖି 22-23 ଖଣ୍ଡ ଗାଁ ଆଜି ପର୍ଯ୍ୟନ୍ତ ବିଜୁଳି ପାଇନାହାନ୍ତି, ଆଜି ପର୍ଯ୍ୟନ୍ତ ଆଲୁଅ ବି ନ ପାଇ ପଞ୍ଚାୟତର ପାଖାପାଖି 22-23 ଖଣ୍ଡ ଗାଁ ଆଜି ବି ଅଛି। ମାନେ ଦେଖିବାକୁ ଗଲେ ଆଜିକା ଦିନରେ ଏଭଳି ଅନ୍ଧାରୀ ଜୀବନ ବିତେଇବାଟା ବହୁତ ବଡ ସମସ୍ୟା। ବିଶେଷ କରି ଗୁପ୍ତେଶ୍ୱର ପୀଠରେ ନେଟୱାର୍କର ପ୍ରୋବ୍ଲେମ ଅଛି, ଶୌଚାଳୟର ପ୍ରୋବ୍ଲେମ ଅଛି,

ଆଶ୍ରୟସ୍ଥଳୀର ପ୍ରୋବ୍ଲେମ ଅଛି। ବୋଇପାଳା ବ୍ଲକରେ 100ରୁ ଉର୍ଦ୍ଧ ଶିକ୍ଷା ଶିକ୍ଷକଙ୍କର ପଦବୀ ଆଜି ବି ଖାଲି ଅଛି। ସ୍କୁଲ ମୋର ଦେଇଯାଇଛି, ଗାଁ ଗହଳିର ପିଲା ପାଠ ପଢିବାକୁ ଦୂରକୁ ଯିବାକୁ ପଡୁଛି, ଯୋଉ ସ୍କୁଲ ଗୁଡାକ ମୋର ଦେଇଯାଇଛି। ପାଖାପାଖି ବ୍ଲକରେ 13ରୁ 14 ଖଣ୍ଡେ ସ୍କୁଲ ମୋର ଦେଇଯିବାଟା ଖବର ରହିଛି, ଯାହାକି ଶିକ୍ଷାରେ ଟିକେ ଅସୁବିଧା ହଉଛି। ଆଜି ବି ଡ୍ରପ ଆଉଟ ହେଇକି ରହୁଛନ୍ତି, ଯାହାଙ୍କୁ ସୁବିଧା ପାଇପାରୁନାହାନ୍ତି, ତାଙ୍କୁ ଗାଁ ଗାଁରେ ଅଙ୍ଗନବାଡି କେନ୍ଦ୍ର ନାହିଁ। ଆଉ ଶିକ୍ଷକର ଅଭାବ ଲାଗି ଶିକ୍ଷାଦାନରେ ବି ବାଧକ ସାଧିଛି। ଶିକ୍ଷା ହଉଛି ଗୋଟେ ଗୁରୁତ୍ୱପୂର୍ଣ୍ଣ, ଯୋଉଟାକି ମଣିଷ ତିଆରି ହେଇପାରିବେ। ଶିକ୍ଷା ପାଇଲେ ଯାଇ ଆମର ଉନ୍ନତି ହେବ, ଦେଶର ଉନ୍ନତି ହେବ। ସେଇଭଳି ସ୍ୱାସ୍ଥ୍ୟ ଯଦି କହିବେ, ସ୍ୱାସ୍ଥ୍ୟ କ୍ଷେତ୍ରରେ ଦେଖନ୍ତୁ ଆଜି ପର୍ଯ୍ୟନ୍ତ ବୋଇପାରୁଡା ଯୋଉ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଛି, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆବଶ୍ୟକ ଯାହାକି ସ୍ପେଶାଲିଷ୍ଟ ନାହାନ୍ତି, ଯାହାକି ଡିପେଣ୍ଡ କରିବାକୁ ପଡୁଛି ଜୟପୁର ଜିଲ୍ଲା ଚିକିତ୍ସାଳୟ କିମ୍ବା କୋରାପୁଟ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଉପରେ ନିର୍ଭର କରିବାକୁ ପଡୁଛି। ଆଜି ପର୍ଯ୍ୟନ୍ତ ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ର ବୋଇପାରୁଡା ବ୍ଲକରେ ପାଖାପାଖି 7-8 ଖଣ୍ଡ ନିର୍ମାଣଧୀନ ଅବସ୍ଥାରେ ଅଛି, ଯାହାକି ସ୍ୱାସ୍ଥ୍ୟ ସେବାରେ ବଞ୍ଚିତ ରହୁଛନ୍ତି ସେ ଗାଁ ଗହଳିର ଲୋକେ। ବୋଇପାରୁଡା ପାଇଁ ଯଦି କିଛି ସମାଧାନ ହଉଛି ବୋଲେ NH ଜାତୀୟ ରାଜପଥ ଯାଇଛି, ରାଜ୍ୟ ରାଜପଥକୁ ଲାଗିକି ଯୋଉ ଗୁଡାଏ ରାସ୍ତା ଗୁଡ଼ ତିଆରି ହେଇଛି, ଆପଣ ଯୋଉଟାକି ଚିପାକୁର ଦଣ୍ଡାବାଡି ଆପଣଙ୍କର ହଳଦୀକଣ୍ଡ ଆପଣଙ୍କର ବିଭିନ୍ନ ଯୋଉ ଏରିଆ କି ଅପହଞ୍ଚ ଥିଲା ସେ ଅପହଞ୍ଚକୁ ସେ ଗାଁକୁ ରାସ୍ତା ଭଲ ପିଚୁ ରାସ୍ତା ହେଇପାରିଛି। ଗୁପ୍ତେଶ୍ୱର ଘାଟ କଟିଂ ହେବା ପରେ ଶ୍ରଦ୍ଧାଳୁଙ୍କର ଭିଡ଼ ଜମ

0: ସବୁ ଅଞ୍ଚଳ ପରି ଗମନାଗମନର ସମସ୍ୟାକୁ ନେଇ ବୈପାରୀଗୁଡ଼ା ବି ସେହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି।
1: କେତେକ ଦୁର୍ଗମ ଗ୍ରାମକୁ ଯୋଗାଯୋଗର ସମସ୍ୟା ରହିଛି।
0: ଆଧୁନିକତାର ପ୍ରଚ୍ଛଦ ପଟରେ ବୈପାରୀଗୁଡ଼ା ବ୍ଲକର କେତୋଟି ଗ୍ରାମ ଏବେ ବି ଯାତାୟତ ପାଇଁ ଭଲ ରାସ୍ତାଟିଏ ପାଇପାରିନାହାନ୍ତି।
1: ମୁଖ୍ୟ ସହରଠାରୁ ଯୋଗାଯୋଗ ବିଚ୍ଛିନ୍ନ ହେଉଛି।
0: ବିଶେଷ କରି ବର୍ଷାଦିନେ ରାସ୍ତାଘାଟର ଚିତ୍ର ନାହିଁ ନଥିବା ହଇରାଣ ହରକତର ଚିତ୍ର ପାଲଟି ଯାଇଛି।
1: କିଏ ଭୋକ ବିକଳତ, କିଏ ସ୍ୱାସ୍ଥ୍ୟ ସମସ୍ୟାକୁ ସମାଧାନ କରିବା ପାଇଁ ଉପାୟ ବାହାର କରନ୍ତି।
0: ଆମେ କହୁଛୁ ସଭ୍ୟତା ଆଗେଇଲା, ଆମେ ବିକାଶଶୀଳ ରାଷ୍ଟ୍ରର ସ୍ୱପ୍ନ ଦେଖୁଛୁ, ହେଲେ ସତରେ ଆମେ ବିକଶିତ ହେଇଛୁ କି?
2: ଡମୁଦୁରୁଆ ମୁର୍ଜାଚୁଆ ଗୁପ୍ତସର ପଞ୍ଚାୟତ ଦଲଦିକୁଣ୍ଡ ହେଡ୍ କ୍ୱାର୍ଟର ଆମର ବ୍ଲକ ବୈପାରୀଗୁଡ଼ା ଜିଲ୍ଲା କୋରାପୁଟ। ଆମର ମୁର୍ଜାଚୁଆ ଗାଁରେ ଦୁଇଟା ବ୍ରିଜ ଅସୁବିଧା ଅଛି, ମେନ୍ ସମସ୍ୟା ଆଉ ପାଣି ସମସ୍ୟା, ବୋରିଂ ସମସ୍ୟା ଆଉ ରାସ୍ତା ତ ପୁରା ଖରାପ ଅଛି। ଆମର ଗାଁ ରାସ୍ତା 20 ବର୍ଷ ଆଗରୁ କଂକ୍ରିଟ ହେଇଥିଲା, ସେ କଂକ୍ରିଟ ବି ସବୁ ଭାଙ୍ଗି ପଡିଛି, ସବୁ ଖାଦ ହେଇଯାଇଛି ରାସ୍ତା। ସ୍କୁଲ ଅଛି, ସ୍କୁଲ ଚାଲିଛି, ଅଙ୍ଗନବାଡ଼ି ଆମ ଗାଁରେ ନାହିଁ, ସରସପଦର ଯିବା ପାଇଁ ପିଲାମାନେ ଅସୁବିଧା, ବ୍ରିଜ ଭାଙ୍ଗି ଯାଇଛି। ଅଲଦିକୁଣ୍ଡ ତ ରାମଗିରି, ଅଲଦିକୁଣ୍ଡ ରାମଗିରି 12 କିଲୋମିଟର ହବ ରାସ୍ତା, ତ ଗାଠି ରାସ୍ତା ଖରାପ ହେଇଛି ଆଉ ରାସ୍ତା ଆମର ଚଢ଼େଇ ପାଣି ଗାଠି ରାସ୍ତା ଭାଙ୍ଗି ଜୋର ମାରିଛି ଗାଠି ପାଖରେ। ଅସୁବିଧା ବୋଲେ ଆମ ମେନ୍ ସମସ୍ୟା ପାନି ସମସ୍ୟା, ଆମର ଗାଁରେ ପାନି ଆଉ ବ୍ରିଜ। ସ୍ୱଚ୍ଛପଦର ଠୁ ଆମର ଗାଁରେ ସ୍କୁଲ ଆଇବେ, ସ୍କୁଲ ଆଇବା ପାଇଁ ବି ବୁଲିକି ଆଇବାକୁ ପଡ଼ବ, ସେ ବ୍ରିଜ ଖରାପ ଅଛି। ଆମର ସ୍ୱଚ୍ଛପଦର ରାସ୍ତା ମଝିରେ ବ୍ରିଜ ଆଉ ତଲ ରାସ୍ତାର ବ୍ରିଜ, ଆମର ବ୍ରିଜ ହେଇ ନାହିଁ ଯେ ଚେକିଂ ମାଟି ପାଟି ସବୁ ନେଇଗଲେ ସିନା ଏବେ ଯାଇ କାମ ହେଇ ନାହିଁ। ସରକାରକୁ କେତେ ଲେଖ କରିଦେଲେ ବି ତାଙ୍କେ ତ ଶୁଣୁ ନାହାନ୍ତି, କରିଦେବୁ କରିଦେବୁ। ଆମର ସ୍ୱଚ୍ଛପଦରେ ଏମଏଲ ଆସିଥିଲା, ଏମଏଲ କୁ ବି କୁହାହେଇଛି ଟାବାର ଅସୁବିଧା, ଘରେ ପୁରିଲେ ଟାବାର ପାଇବ ନାହିଁ, ସେ କାମ ଟିକେ ଭଲ କରି କୁ କାମ ପାଣି କାମ ରାସ୍ତା କାମ ସବୁ ଏ କଲେ ଭଲ କହିଥାନ୍ତି। ସରକାରକୁ ଧନ୍ୟବାଦ ଜଣାଇଥାନ୍ତି।

0: ବୈପାରୀଗୁଡ଼ା କୋରାପୁଟ ଜିଲ୍ଲାର ଏକ ପ୍ରମୁଖ ବ୍ଲକ।
1: ଏହି ଅଞ୍ଚଳର ଭୂପୃଷ୍ଠ ମୁଖ୍ୟତଃ ପାହାଡ଼ିଆ ଅଞ୍ଚଳରେ ପରିପୂର୍ଣ୍ଣ।
0: ବୈପାରୀଗୁଡ଼ା ବ୍ଲକରେ ଅନେକ ଗ୍ରାମ କୃଷି ଉପରେ ନିର୍ଭର କରନ୍ତି।
1: ଶିକ୍ଷା ସ୍ୱାସ୍ଥ୍ୟ କଥା କହିଲା ବେଳକୁ କିଛି ଗ୍ରାମ ଏବେ ବି ଅବହେଳିତ।
0: କେଉଁଠି ବିଦ୍ୟାଳୟ ନାହିଁ ତ କେଉଁଠି ଅଙ୍ଗନବାଡ଼ି କେନ୍ଦ୍ର ନାହିଁ।
1: ଶିକ୍ଷା ପାଇଁ ପିଲାମାନେ ଯାଆନ୍ତି ଦୂର ବାଟକୁ। ଏକଥା ଆମେ କହୁନୁ ଆଜ୍ଞା, ଏକଥା କୁହନ୍ତି ସେଇମାନେ ଯେଉଁମାନେ ପ୍ରତି ମୁହୂର୍ତ୍ତରେ ସମସ୍ୟାକୁ ସମ୍ମୁଖୀନ କରନ୍ତି।
2: ଆଜ୍ଞା ନମସ୍କାର, ମୋ ନାଁ ବିଭୀଷଣ ହନ୍ତାଳ, ଗୁପ୍ତେଶ୍ୱର ପଞ୍ଚାୟତର ସମିତି ସଭ୍ୟ, ଗାଁର ନାଁ କେଚଲା, ବ୍ଲକ ବୈପାରୀଗୁଡ଼ା। ସାର୍, ଆମ ଗାଁରେ ପ୍ରାୟ କେଚଲାରେ 50 ପରିବାର ଅଛୁ। ତାହିଁରେ ଆମର ବହୁତ ସମସ୍ୟା ରହୁଛି, ଖରାଦିନେ ପିଇବା ପାଣି ହେବାର ରାସ୍ତା ବି ଅଳ୍ପ ହେଇଛି ଆଉ ହେବାର ଦରକାର ଅଛି। ବର୍ଷା ଦିନିଆ ସମସ୍ୟା, ଗାଁରେ ପ୍ରାୟ 2 ସାହିରେ କାଦୁଅ ରାସ୍ତା ହେଇଯାଉଛି, ତ ଯିବା ଆସିବା ବି ଟିକେ କଷ୍ଟ ଲାଗୁଛି। ଆମର ଅଙ୍ଗନବାଡି କେନ୍ଦ୍ର ଅଛି, ପିଲା ଛୁଆମାନଙ୍କ ଯୋଉ ଛତୁଆ ଆଣିଯିବେ ସେଟା ଗୋଏଲକୁଣ୍ଡରେ ଯାଉଛନ୍ତି, ପ୍ରାୟ 4 କିଲୋମିଟର ଦୂରତାରେ, ସେଟା ଟିକେ ପ୍ରୋବ୍ଲେମ ହେଇଯାଉଛି। ଆମର ଗର୍ଭବତୀ ମା ହଉ କି ଆମର ପ୍ରସ୍ତୁତି ମା, ଛୋଟ ଛୁଆ 3 ବର୍ଷ 6 ମାସରୁ 3 ବର୍ଷର ପିଲାମାନଙ୍କର ପାଇଁ ଯୋଉ ଛତୁଆ ଯୋଉ ଆସୁଛି ସରକାରଙ୍କର, ସେଟା ମଧ୍ୟ ଆଣିବା ପାଇଁ ଆମର ଟିକେ ଦୂର ବାଟ ହେଇଯାଉଛି, ସେଟା ପ୍ରୋବ୍ଲେମ ହଉଛି। ଆମ ଗାଁରେ ଅଙ୍ଗନବାଡି ନାହିଁ, ପ୍ରାୟ 3 କିଲୋମିଟର ଦୂରରେ ଗୋଏଲକୁଣ୍ଡରେ ଅଛି। ବାର ବାର ବି ଅଭିଯୋଗ କରିଛି, ଗ୍ରିଭେନ୍ସରେ ଦେଇଛି, କିନ୍ତୁ ଆଜି ପର୍ଯ୍ୟନ୍ତ କୌଣସି ପ୍ରକାର ସରକାର ନିଷ୍ପତ୍ତି ନେଇପାରୁନାହାନ୍ତି। ତ ଆମ ଗାଁରେ ବି 50 ପରିବାର ଅଛନ୍ତି, ତାହିଁରେ ପିଲା ଛୁଆ ଅଛନ୍ତି ପ୍ରାୟ 20-25 ଜଣ ଛୋଟ ଛୁଆ ଅଛନ୍ତି, ସେଇ ମଧ୍ୟରୁ ନେଇକି ଅଙ୍ଗନବାଡି କେନ୍ଦ୍ର, ମିନି ଅଙ୍ଗନବାଡି କେନ୍ଦ୍ର କରିଲେ ମଧ୍ୟ ହେଇଥାନ୍ତା, କିନ୍ତୁ ସରକାର କରୁନାହାନ୍ତି। ଆମେ ଆଉ କଣ କରିବୁ ମ୍ୟାଡମ୍, ଗ୍ରିଭେନ୍ସ ଦେବା କଥା ଦେଉଛୁ। ଆଜ୍ଞା, ପ୍ରଥମେ ମୁଁ ପିଡିଏସ୍ କଥା କହୁଛି। ପିଡିଏସ୍ ଗ୍ରାମ ପଞ୍ଚାୟତ ଠାରୁ ଆମ ଗାଁ ହଉଛି ପ୍ରାୟ 10 କିଲୋମିଟର ଦୂରତାରେ ଅଛି। ପିଡିଏସ୍ ସାମଗ୍ରୀ ପାଇଯାଉଛୁ, କିନ୍ତୁ ଦୂରତା ରହିଯାଉଛି ବହୁତ ଦୂର, 10 କିଲୋମିଟର ଏମିତିରେ ବି ଯାଇକିରି ଆଣୁଛୁ। ତାପରେ ପେନସନ ଭତ୍ତା କଥା, ସେଇଟା ମଧ୍ୟ ସେଇ ପଞ୍ଚାୟତରୁ ହିଁ 10 କିଲୋମିଟର ଯିବାକୁ ପଡୁଛି। ବୁଢା ବୁଢୀ ମାନଙ୍କର ଆମର ନାଇଁ ନଥିବା ଅସୁବିଧାରେ ମଧ୍ୟ ଯିବାକୁ ପଡୁଛି ମାସକୁ ଥରେ। ତା ସହିତ ସ୍ୱାସ୍ଥ୍ୟ, ସ୍ୱାସ୍ଥ୍ୟ କଥା ତ ନ କହିଲେ ଚଳେ, କିନ୍ତୁ ସ୍ୱାସ୍ଥ୍ୟର ଆମର ହଳଦୀକୁଣ୍ଡରେ ଏଇଟା ଆରୋଗ୍ୟ କେନ୍ଦ୍ର ଅଛି, ତାହିଁରେ ଆସୁଛନ୍ତି, ତ ସେଠିକି ଖାଲି ଏନ୍ଏମ୍ କେତେବେଳେ କେମିତି ରହୁଛନ୍ତି, ନାଇଁ ତ ରାମଗିରି ଯିବାକୁ ପଡୁଛି। ରାମଗିରି ଗଲେ ମଧ୍ୟ ଡକ୍ଟର ଅଭାବ ବୋଲିକିରି ବୈପାରୀଗୁଡ଼ା ହିଁ ଆମର 50 କିଲୋମିଟର ଦୂରରେ ଯିବାକୁ ପଡୁଛି ସ୍ୱାସ୍ଥ୍ୟ ପାଇଁ। ସ୍କୁଲ ବି ଆମ ଗାଁରେ ନାହିଁ ଆଜ୍ଞା, ସ୍କୁଲଟା ଅଛି ଗୋଏଲକୁଣ୍ଡରେ, ଗୋଏଲକୁଣ୍ଡଟା ଆମେ ସେଠାରୁ 3 କିଲୋମିଟର ପଡୁଛି ଆମର ଶିକ୍ଷା ପାଇଁ। ତ ଆମର ସେଠି କାମପତ୍ର ତ ନାହିଁ, ଇଆଡ଼େ ସିଆଡ଼େ ସେ ଲୋକଙ୍କର ଆଜିକାଲି ତ ଯୋଉ ବେଡ଼ା ଆମର ଜମିବାଡ଼ି ଚାଷରେ ଯାଉଛନ୍ତି, ଦିନକୁ 100-150 ଟଙ୍କା କୁଲି ମିଳୁଛି। ତାପରେ ସେଇ ରାସନ ପାସନ ଆମ ହଳଦୀକୁଣ୍ଡ ସଟରେ ହିଁ ସେ 10 କିଲୋମିଟର ଦୂରରେ ଯିବାକୁ ପଡୁଛି ସପ୍ତାହକୁ ଥରେ, ସେଠାରୁ ଯାଇକିରି ଆମେ ଆଣିଥାଉଛୁ। ଆଉ ସମାଧାନ ତ ପ୍ରାୟ କିଛି, ପିଡିଏସ୍ ତ 10 କିଲୋମିଟର ଦୂରରେ ଅଛି, ସେଟା ଆଣୁଛୁ, ଆଉ ସମାଧାନ ବୋଲି କଣ କହିବି ମ୍ୟାଡମ୍। ଏବେ ଆଉ ଥରେ ଗ୍ରିଭେନ୍ସ ଦେଇଛୁ, ଆମର ସରସପଦରରେ ଯୋଉ ପିଡିଏସ୍ କେନ୍ଦ୍ର ହେଲେ ସେଠି ଟିକେ ଆମେ 3 କିଲୋମିଟର ଦୂରତାରେ ଯାଇ ଆଣିପାରିଥାନ୍ତୁ, ଏଇଟା ମଧ୍ୟ ହେଇପାରୁନାହିଁ। ତ ରାସ୍ତା କଥା ଆମର ଗାଁରେ ବି ଦେଇଥିଲୁ ଫେବର ରାସ୍ତା, ସେଟା ମଧ୍ୟ ସମାଧାନ ହେଇନାହିଁ ଆଜି ପର୍ଯ୍ୟନ୍ତ। ବ୍ଲକ ପ୍ରଶାସନକୁ ଦେଲେ ମଧ୍ୟ କିଛି ଜଣାପଡୁନାହିଁ, ଆଉ ବ୍ଲକ ପ୍ରଶାସନକୁ ଜିଲ୍ଲା ପ୍ରଶାସନକୁ ବି ଜଣାଇ

0: ଡିଜିଟାଲର ସଭ୍ୟତା ଲୋକେ ପ୍ରତି ମୁହୂର୍ତ୍ତରେ ଡିଜିଟାଲର ସହାୟ ନିଅନ୍ତି। ଯଦି ଯେଉଁ ଗ୍ରାମରେ ବିଜୁଳି ବତି ନାହିଁ ସେଠି ଡିଜିଟାଲର ସ୍ୱପ୍ନ କିପରି ବା ଦେଖିପାରିବା।
1: ତେଣୁ ସମସ୍ୟା କଥା କହିଲା ବେଳକୁ ବୈପାରିଗୁଡ଼ା ବ୍ଲକର ଏବେ ବି କିଛି ଅଞ୍ଚଳ ସେହିପରି ସମସ୍ୟା ଦେଇ ଗତି କରୁଛନ୍ତି, ଯାହାକି ଶିକ୍ଷା କ୍ଷେତ୍ରରେ ଏକ ଚ୍ୟାଲେଞ୍ଜ ଆଣିଦେଇଛି ସମସ୍ୟାର ସମାଧାନ ପାଇଁ।
0: ଲୋକେ ସଚେତନ ହେଲେ ସବୁ ସଫଳତା ପାଇବେ ନିଶ୍ଚୟ ବୋଲି ଆମେ ଆଶା ରଖିବା କଥା।
1: ଆସନ୍ତୁ ଶୁଣିବା ବୈପାରିଗୁଡ଼ାର ଆଉ ଏକ ଗ୍ରାମର କଥା।
2: ଗାଁ ହଉଛି ଚିଙ୍ଗିଡ଼ାଗୁଡ଼ା ଚେରକା ପଞ୍ଚାୟତ। ମୋ ନାଁ ହଉଛି ରବି କିଲ। ଆମ ଗାଁରେ ରାସ୍ତା ବହୁତ ଅସୁବିଧାରେ ଅଛି। ଚେରକା ଛକରୁ ଆମର ଶିଶିଆଗୁଡ଼ା ଆଇବା ରାସ୍ତା ବହୁତ ଅସୁବିଧାରେ ଅଛି ଆଜ୍ଞା। ତାଠୁ ଆମ ଗାଁ ଯିବା ବାଟ ବି ବହୁତ ଅସୁବିଧାରେ ଅଛି। ଏ ବର୍ଷରେ ନୂଆରେ ମୁରୁମ ପକେଇବୁ ବୋଲି ପକେଇଦେଲେ ପୁଣି ପୁରା ଅଧା ବାଟରେ ମେଟାଲ ପକେଇ ମୁରୁମ ପକେଇଲେ ଅଧା ବାଟରେ କାଲି ମାଟିଟାକୁ ଡାଲିଦେଲେ ସେଇଟା କାଦ ହେଇ ପୁରା ଇଏ ହେଇଯାଇଛି। ଗାଡି ଗୋଡା ଯିବା ରାସ୍ତା ବହୁତ ଅସୁବିଧା ହଉଛି। ପାଣି ପିଇବାଟା ବି ଟିକେ ଅସୁବିଧା ଏକା ହଉଛି, କିନ୍ତୁ ଆମର ସେ ଅଙ୍ଗନବାଡ଼ିରେ ନଳ ଛୁଆଁ ଗୋଟେ ଧୋଇଛନ୍ତି, ସେଇଠି ପାଣି ପିଉଛୁ। ସେ ବୋରିଂ ବି ଆଗରୁ ଆସିଥିଲାନି କି ସେଇଟା ଖରାପ ହେଇକି ପଡି ରହିଛି। ଦୁଇ ତିନି ଥର କମ୍ପ୍ଲେନ ଦେଲାରୁ ମଧ୍ୟ କିଏ ଆସିକି ଇଏ କରିପାରୁନାହାନ୍ତି। ଅଙ୍ଗନବାଡ଼ିରେ ଯୋଉ ଦିଆ ହେଇଛି ସେ ଅଙ୍ଗନବାଡ଼ିର ନଳ ଛୁଆଁର ଏକା ପାଣି ପିଉଛନ୍ତି ଆଜ୍ଞା। ଆଜ୍ଞା ଆମ ପାଖରେ ତ ହସ୍ପିଟାଲ କୋଉଠି ନାହିଁ, ଗଲେ ବୈପାରିଗୁଡ଼ା ଗଲେ ଏକା ମେଡିକାଲରେ ଯାଇ ହଉଛି, କିନ୍ତୁ ସେ ମେଡିକାଲରେ ଯିବା ପାଇଁ ବି ଆମ୍ବୁଲାନ୍ସ ଯିବା ପାଇଁ ବହୁତ ଅସୁବିଧାରେ ଆସୁଛି। କିନ୍ତୁ ଯୋଉ ଆମ୍ବୁଲାନ୍ସ ଆସୁଛି ତ କୋଉଟା ଆସିପାରୁ ନାହିଁ ରାସ୍ତା ଅସୁବିଧା ଯୋଗୁଁ। ପାଠ ପଢିବା ସ୍କୁଲ ବାଟ ତ ଚେରଖାରେ ଗୋଟେ ଅଛି ସ୍କୁଲ, ଆମର ଗାଁରେ ଥିଲା ଆଗରେ, ମତେ କିନ୍ତୁ ଜଣା ନାହିଁ ସେଟା କେମିତି ହେଇକି ବନ୍ଦ ହେଇଗଲା। ଆଉ ଏବେ ପିଲାମାନେ ଚେରକାରେ ଏକା ଯାହା ଆଶା କରୁଛନ୍ତି, ବହୁତ ଅସୁବିଧାରେ ଯାଉଛନ୍ତି ଆଜ୍ଞା। ଧାନ ଜମି କରୁଛନ୍ତି ନିକି ସେ ବେଡ଼ାରେ ଏକା ଚାଲି ଚାଲିକି ଯାଉଛନ୍ତି। ଏପଟେ ରାସ୍ତାରେ ଯିବା ପାଇଁ ଟିକେ ବହୁତ ଲଙ୍ଗ ଟିକେ ହଉଛି, ରାସ୍ତା ମଧ୍ୟ ଭଲ ନାହିଁ, ସେଥିପାଇଁ ଇଏ ଧାନ ଜମିକୁ ଦେଇକି ଯାଉଛନ୍ତି। ଡ୍ରେନ ବି ଦିଆ ହେଇନାହିଁ କି ଆଉ ଇଏ ଆମର ଗାଁରେ ତ ଗୋଟେ ହେଲେ ବି କଂକ୍ରିଟ ନାହିଁ। ଆଉ ସେ ବାକି ଗାଁ ମାନଙ୍କୁ ଦେଖିବାକୁ ଗଲେ ଗାଁ ଗାଁକୁ ଇଏ ଫିଚୁ ରୋଡ ଯାଇଛି, କଂକ୍ରିଟ ଦିଆ ହେଇଛି, ତାପରେ ଏମିତି ଘର ଘରକୁ କଂକ୍ରିଟ, ଗାଈ ଗୁହାଳକୁ କଂକ୍ରିଟ ଦିଆ ହେଇଛି। ଆମ ଗାଁରେ କିଛି ନାହିଁ, କିଛିରୁ କିଛି ସୁବିଧା ନାହିଁ। ଆଉ ଇଏ ପାଣି ବି ଅନ୍ୟ ଗାଁକୁ ଗଲେ ସେ ଇଏ ପାଇପ୍ ପାଣି ଆସୁଛି, କିନ୍ତୁ ଆମର ଗାଁରେ ସେ ପାଇପ୍ ପାଣି ମଧ୍ୟ ନାହିଁ ଆଜ୍ଞା। ମୁଁ ତ କଣ କହିବି, ଆମକୁ ସରକାରକୁ ତ କହିବାକୁ ପଡୁଛି ଆଜ୍ଞା।

0: ସ୍ୱାସ୍ଥ୍ୟ ହିଁ ସମ୍ପଦ, କିନ୍ତୁ ଆଜିକାର ଦୁନିଆରେ ନିଶ୍ୱାସକୁ ବି ବିଶ୍ୱାସ ନାହିଁ।
1: ରୋଗୀ, ଡାକ୍ତର ଓ ଡାକ୍ତରଖାନାର ତ୍ରିବିଧ ଆଶା, ଯାହାକି ରୋଗୀଟିକୁ ଡାକ୍ତରଙ୍କ ପରାମର୍ଶ ଦରକାର, ଡାକ୍ତର ପାଇଁ ଡାକ୍ତରଖାନାର ଆବଶ୍ୟକତା। ହେଲେ ବୈପାରିଗୁଡ଼ା ବ୍ଲକର ସାଧାରଣ ରୋଗର ଚିକିତ୍ସା ପାଇଁ କିଛି କିଛି ଗ୍ରାମରେ ଡାକ୍ତରଖାନା ଦୂରେ ଥାଉ, ଭଲ ରାସ୍ତାଟେ ବି ନାହିଁ। ଗାଁ ପାଖରେ ଥିବା ଡାକ୍ତରଖାନାକୁ ଆସିବାକୁ ହେଲେ ସେଠାରେ ରୋଗୀର ରୋଗ କଥା ପଚାରେ କିଏ? ଆସନ୍ତୁ ଶୁଣିବା ସେଠିକାର କଥା।
2: ମୋ ନାଁ ହଉଛି ରଘୁ ଖସଲା, ଶିଷ୍ୟଗୁଡା ଗାଁରୁ ବିଲଙ୍ଗ କରେ। ଆମ ପଞ୍ଚାୟତ ଗାଁ ପଞ୍ଚାୟତ ହଉଛି ତେରକା, ବୈପାରିଗୁଡ଼ା ବ୍ଲକ। ଗାଁର ଗାଁରେ ବି ରାସ୍ତାର ଅଭାବ, ଲୋକ ଘରଠୁ ବାହାରିଲା ବେଳେ ପୁରା କାଳ ହେଇଯାଉଛି। ପୁଣି ଯୋଉ ଛକ ଅଛି, ଛକରୁ ଗାଁକୁ ପହଞ୍ଚିବା ପାଇଁ ତିନି ଖଣ୍ଡ ଗାଁ ଅଛି ଆଜ୍ଞା। ସେ ତିନି ଖଣ୍ଡ ଗାଁ ଯିବା ଆସିବା ପାଇଁ ମୋତେ ବହୁତ ଅସୁବିଧା।
3: ସେ ତିନି ଖଣ୍ଡ ଗାଁର ନାଁ କୁହନ୍ତୁ।
2: ଫାର୍ଷ୍ଟ ପଡୁଛି ଶିଶିଆଗୁଡ଼ା, ସେକେଣ୍ଡରେ ହଉଛି ଇଙ୍ଗଡ଼ାଗୁଡ଼ା, ଆଉ ଥାର୍ଡରେ ହଉଛି କୁଷ୍ପାରିଆଗୁଡ଼ା ଆଜ୍ଞା। ଆମର ଅଙ୍ଗନବାଡ଼ିରେ ମଧ୍ୟ କିଛି ଧ୍ୟାନ ଦିଆଯାଉନାହିଁ ଆଜ୍ଞା। ଗଭର୍ଣ୍ଣମେଣ୍ଟର ଗାଇଡ୍ଲାଇନ୍ ଅନୁସାରେ ଯୋଉ ଦେବା କଥା ସେଟା ବି କିଛି କରୁନାହାନ୍ତି, କେବେ ଆସୁଛନ୍ତି କେବେ ନାହିଁ। ଖାଲି ଶିଶିଆଗୁଡ଼ା କଥା କହୁନାହିଁ, ଶିଶିଆଗୁଡ଼ା ଚିଙ୍ଗିଡ଼ାଗୁଡ଼ା ଏ ଦୁଇଟା ଗାଁ ଯାଏ ଅଙ୍ଗନବାଡ଼ି ସେମ୍ ଢଙ୍ଗରେ ଚାଲିଛି। ଆଉ ପୁଅ ଝିଅକୁ ଦେବାର ତ କେବେ ଦେଉଛନ୍ତି କେବେ ନାହିଁ, ଦୁଇଟା ଗାଁ ଯାଏ। ଆଉ କହିବାକୁ ଗଲେ ଆମର ମୁଖ୍ୟ ସମସ୍ୟା ହଉଛି ସେଗୁଡା ଗାଁ ଭିତରେ ଡ୍ରେନ୍ ବି କିଛି ନାହିଁ ମ୍ୟାଡମ୍, ସାଇଡ୍ରେ ଡାଇରେକ୍ଟ ଗାଁ ଉପରୁ ତଳ ସାହିକୁ ଡାଇରେକ୍ଟ ରୋଡ୍ରେ ପାଣି ପଡୁଛି। ପିଲାମାନେ ପାଠ ପଢ଼ିବା ପାଇଁ ଯିବା ପାଇଁ ମଧ୍ୟ ରାସ୍ତା ଅଭାବ, ଆଉ ପିଲାମାନେ ତ ପଢ଼ିବା ପାଇଁ ଇଣ୍ଟରେଷ୍ଟ ଦେଉଛନ୍ତି କିନ୍ତୁ ସେ ବର୍ଷା ଯୋଗୁଁ ରାସ୍ତାର ଅଭାବ ଯୋଗୁଁ ସେମାନେ ଯିବା ଆସିବାରେ ଅସୁବିଧା ହେଉଛନ୍ତି। ଆଉ ମେଡିକାଲ କଥା ତ ବାଲିଗାଁ ଗଲେ ତ ସେଠି କେବେ ଡକ୍ଟର ଦେଖୁଛନ୍ତି କେବେ ନାହିଁ, କୁନ୍ଦ୍ରା ଯିବା ପାଇଁ ପଡୁଛି ମେଡିକାଲ କାରଣ ବି। ସିଟି ସ୍କୁଲରେ ଭୁବନେଶ୍ୱରରେ ପଢିକି ମଧ୍ୟ ଭଲ ନମ୍ବର ରଖିଛନ୍ତି, ଆଉ ଆଦିବାସୀ ପିଲା ମାତ୍ର ଗୋଟେ ରାସ୍ତା ଟିକେ ବି ଆମର ଗୋଟେ ସାଇଡ୍ ଆଜ୍ଞା, ଏବେ ଏ ବର୍ଷର କଥା କହୁଛି, ଇଟା ଯୋଉଠି ଲାଗବ ନା ସେ ଟପେପୁର ରୋଡ୍ଟା ଗୋଟେ ହେଇଛି ଗୋଟେ ସାହିରେ, ସେଠି ଆମେ ଦେଖିବା ପାଇଁ ପାଇଲୁ। କାଲି ଆମର ଚେରକା ଛକ ଯୋଉଟା ଛକରୁ ଶିଶିଆଗୁଡ଼ା ପର୍ଯ୍ୟନ୍ତ ଯୋଉ ଆମର ମୁରୁମ ଆଉ ମାଟି ପଡିଥିଲା, ହେଲେ ଏବେ ପଡିଛି କିନ୍ତୁ ବର୍ଷା ଦିନ ଟିକେ ହଇରାଣ ହେଲେ ଏବେ ଟିକେ ଭଲ ଅଛି ମ୍ୟାଡମ୍। ଆଉ ଗାଁ ଭିତରେ ବେଶୀ ଶୋଚନୀୟ ଅଛି ରାସ୍ତାଟା, ଆମେ ଗାଁର ରାସ୍ତା ଯୋଉ ଅଛି ମ୍ୟାଡମ୍, ଆମେ ମୁଖ୍ୟ ରାସ୍ତାକୁ ଆମେ ଚାହୁଁଛୁ ମ୍ୟାଡମ୍, ଆଉ ଗାଁର ଉନ୍ନତି ପାଇଁ ବୋଲିକି ପିଲାମାନଙ୍କୁ ଆଗକୁ ନେବା ପାଇଁ ହେଲେ ରାସ୍ତା ହିଁ ବାହାରକୁ ଯିବା ପାଇଁ ହେଲେ ଦରକାର ମ୍ୟାଡମ୍। ପାଣି ପିଇବା ପାଣି ମଧ୍ୟ ଅସୁବିଧା, ଆଉ ଟ୍ୟୁବେଲ ଅଛି ମ୍ୟାଡମ୍, କେବେ ଟ୍ୟୁବେଲର ପାଣି ମଧ୍ୟ ଗନ୍ଧିଆ ବାହାରୁଥିବ। ଏବେ ମୁଁ ମଝିରେ ମଧ୍ୟ ଜଣେଇଥିଲି ଟ୍ୟୁବେଲ ଗୋଟେ ବନେଇବା ପାଇଁ, ସପ୍ତାହଟି ପରେ ଯାଇକି ସେମାନେ ବନେଇଛନ୍ତି ମ୍ୟାଡମ୍, ଖୋଲିକି ରଖିଦେଇଥିଲେ ସେ ଟ୍ୟୁବେଲଟା, ପୁରା ମାଟି ଯେମିତି ଦୁଶୁବ ସେଇଭଳିଆ ଦୁଶୁଥିଲା ପାଣି। ଦେଖନ୍ତୁ ଆମ ଏରିଆ ସେତେ ଜଙ୍ଗଲ ଏରିଆ ନାହିଁ ମ୍ୟାଡମ୍, ଜଣାଉଛି ସରକାରଙ୍କୁ ନିବେଦନ କରୁଛି ଯେ ଗାଁର ଟିକେ ସେ ସାନ ପିଲା ହେଲେ ଟିକେ ଉନ୍ନତ ହୁଅନ୍ତୁ, ଆଉ ରାସ୍ତାଘାଟ ଟିକେ

0: ପାନୀୟ ଜଳ ସମସ୍ତଙ୍କର ଏକ ମୌଳିକ ଆବଶ୍ୟକତା ହେଲେ ବୈପାରୀଗୁଡ଼ାରେ ଆଜି ବି ଏମିତି ଗ୍ରାମ ଅଛି ଯେଉଁଠି ପାନୀୟ ଜଳର ଆବଶ୍ୟକତା ରହିଛି।
1: ପ୍ରକଳ୍ପ ଆସିଛି, କାମ ବି ସରିଛି, ହେଲେ କାର୍ଯ୍ୟକାରୀ ହେଇପାରୁନାହିଁ।
0: ନଳକୂପ କଥା ଯଦି କହିବା, ସେହି ନଳକୂପରୁ ବି ନିର୍ମଳ ପାଣି ଟିକେ ପାଇବା ସ୍ୱପ୍ନ ହେଇଯାଇଛି।
1: ଅନିୟମିତ ବର୍ଷା ଯୋଗୁଁ ଚାଷ କାମର ଅସୁବିଧା ରହିଛି।
0: ଅସୁବିଧାକୁ ଦୂର କରିବା ପାଇଁ ଜଳସେଚନର ଆବଶ୍ୟକତା ରହିଛି।
1: ରୋଜଗାର, ଦକ୍ଷତା ବିକାଶ, ଏଭଳି ଖବରଗୁଡ଼ିକ ଆମେ ପ୍ରତିଦିନ ଖବରକାଗଜରୁ ବୁଝୁଛୁ, ହେଲେ ଲୋକେ ଶିକ୍ଷିତ ହେଲେ ହିଁ ଦକ୍ଷତା ବିକାଶ କଥା ଚିନ୍ତା କରିବେ।
0: ସେହି ସୁବିଧା ନାହିଁ ଯେଉଁଠି ଲୋକେ ଆଜି ବି ଅସଚେତନ ହୋଇ ରହିଛନ୍ତି।
1: ଗାଁ ଯେପରି ସୁନ୍ଦର ହେବା କଥା, ପ୍ରାକୃତିକ ପରିବେଶ ଯୋଗୁଁ ତ ସୁନ୍ଦର ଅଛି, ହେଲେ ଆଧୁନିକତାର ଛାପ ଯଦି ପଡ଼ିନାହିଁ, ତଥାପି କିଛି ଲୋକ ଅର୍ଥାଭାବରେ ରହି ନିଜ ଜୀବନକୁ ବେକାର କରିଦେଉଛନ୍ତି।
0: ଭଲ ରାସ୍ତା ନାହିଁ ଆଜି ବି କିଛି ଗ୍ରାମରେ। ଗୁଣାତ୍ମକ ଶିକ୍ଷା ନାହିଁ କି ସ୍ୱାସ୍ଥ୍ୟ ସେବା ନିରାପଦ ନୁହେଁ, ତଥାପି ସମସ୍ୟାର ସମାଧାନରେ କିଛି ଗ୍ରାମ ରହିଛି। ଆସନ୍ତୁ ଶୁଣିବା କି କି ସମସ୍ୟାର ସମାଧାନ ହେଇଛି ଆଉ କଣ ସବୁ ବାକି ରହିଛି।
2: ମୋ ନାଁ ହଉଛି ନରେନ୍ଦ୍ର କାନ୍ଦଲିଆ, ବାଲିଗାଁ ବ୍ଲକ ବୈପାରିଗୁଡ଼ା। ପ୍ରାଇମେରୀରେ ଶିକ୍ଷକ ନାହାନ୍ତି, ମେଡିକାଲ ଅଛି, ମେଡିକାଲରେ ଡାକ୍ତର ବି ଅଛନ୍ତି, ଡାକ୍ତର ଗୋଟେ ଓଳି ରହୁଛନ୍ତି, ଗୋଟେ ଓଳି ରହୁନାହାନ୍ତି। ବାଲିଗାଁରେ ଏବେ ବି ଅନେକ ଗୁଡ଼ାଏ ଗାଁ ଅଛି ଯୋଉଟାକି ପିଚୁ ରାସ୍ତା ହେଇପାରି ନାହିଁ, ଯାହାଫଳରେ ବର୍ଷା ଦିନରେ ଆମ୍ବୁଲାନ୍ସ କୌଣସି ପ୍ରସ୍ତୁତି ମା ପାଇଁ କିମ୍ବା ମେଡିକାଲରୁ ଯାହାର ଅସୁବିଧା ହେଲା ଗାଡି ଆମ୍ବୁଲାନ୍ସ ଯିବା ପାଇଁ ଅସୁବିଧା ହେଉଛି। ରାସ୍ତାର ସମସ୍ୟା, ବର୍ତ୍ତମାନ ମେଗା ପ୍ରୋଜେକ୍ଟ ଦ୍ୱାରା ପାଇପ୍ ଲାଇନ୍ ବିଛା ହେଇଛି କିନ୍ତୁ ପିଇବା ପାଣିର ବ୍ୟବସ୍ଥା ହେଇନାହିଁ। ବର୍ତ୍ତମାନ ଅନେକ ଗାଁରେ ଟ୍ୟୁବୱେଲ୍ ତ ଅଛି, ବର୍ତ୍ତମାନ ଚାଲିଛି, ଆଉ କିଛି ଗାଁରେ ଜନସଂଖ୍ୟା ଦୃଷ୍ଟିରୁ ଟ୍ୟୁବୱେଲ୍ର ବ୍ୟବସ୍ଥା ହେବାର ଅଛି। ଗାଁରେ ସ୍ୱଚ୍ଛତା ଦୃଷ୍ଟିକୋଣରୁ ଶୌଚାଳୟର ବ୍ୟବସ୍ଥା ସରକାରଙ୍କ ତରଫରୁ ଦିଆ ହେଇଥିଲା କିନ୍ତୁ ବହୁତ ଗୁଡ଼ାଏ ଖରାପ ହେଇଯାଇଛି। ପୁଣି ଥରେ ଯଦି ସ୍ୱଚ୍ଛତା ପାଇଁ ଯଦି ଶୌଚାଳୟ ବ୍ୟବସ୍ଥା ପୁଣି ଥରେ ଦିଆଯିବ ଆମ ଗାଁରେ ଭଲ ହବ। ଆଉ ଅନେକ ସାହିରେ ଡ୍ରେନ୍ ନଥିବାରୁ ଏବଂ ରାସ୍ତା ବି କିଛି ନାହିଁ, ଫେବର ବ୍ଲକ ରାସ୍ତା ଏବଂ ଡ୍ରେନ୍ ନିର୍ମାଣ କରିଲେ ଗାଁ ଲୋକ ଭଲ ହେବେ। ଆଉ ଅଙ୍ଗନବାଡି କେନ୍ଦ୍ର ଗୁଡାକରେ ଯାହା ଆନୁଷଙ୍ଗିକ ବ୍ୟବସ୍ଥା ଇଲେକ୍ଟ୍ରିଫିକେସନ ଅଛି କିନ୍ତୁ ଶୌଚାଳୟ ଠିକ ଭାବରେ ନାହିଁ, ତାକୁ ଯଦି ସ୍ମାର୍ଟ ଶୌଚାଳୟ ବନେଇଲେ ପିଲାମାନେ ଠିକ ଠାକରେ ଶୌଚ କରିପାରିବେ। ଏବଂ ପ୍ରାଇମେରୀରେ ଶୌଚାଳୟ ନାହିଁ, ତେଣୁକରି ଶୌଚାଳୟ ବ୍ୟବସ୍ଥା ହେବାର ଆବଶ୍ୟକତା ଅଛି। ଆକାଶବାଣୀ ତରଫରୁ ତ ସଚେତନର ବାର୍ତ୍ତା କାର୍ଯ୍ୟକ୍ରମ ହଉଛି, ମୁଁ ବି ଥରେ ଅଧେ ବି ଦେଇଥିଲି, କହୁଛି ମଧ୍ୟ, ବହୁତ ଗୁଡ଼ାଏ ପରିବର୍ତ୍ତନ ହେଇପାରିଛି ରେଡିଓ ମାଧ୍ୟମରେ। ଏବେ ବି ପ୍ରତ୍ୟେକ ଘରେ ତ ଟିଭି ନାହିଁ, ଅନେକ ଘରେ ରେଡିଓ ଏକା ଶୁଣୁଛନ୍ତି, ରେଡିଓରେ ସେମାନେ ଶୁଣିକିରି ଟିକେ ପରିବର୍ତ୍ତନ ହେଇଛନ୍ତି। ଯୋଉଟାକି ଶିକ୍ଷା କ୍ଷେତ୍ରରେ ଡ୍ରପ୍ ଆଉଟ୍ କଥା କହିବା, ସ୍ୱାସ୍ଥ୍ୟ କ୍ଷେତ୍ରରେ ଯୋଉମାନେ ପ୍ରସୂତି ମା ମାନେ ଘରେ ଡେଲିଭରି ହଉଥିଲେ ସେଟା ମେଡିକାଲରେ ଡେଲିଭରି ବର୍ତ୍ତମାନ ହଉଛନ୍ତି, କୌଣସି ଲୋକ ଘରେ ଆଉ ଡେଲିଭରି ହଉନାହାନ୍ତି ପାଖାପାଖି 10-15 ବର୍ଷ ଭିତରେ, ଯୋଉଟାକି ଓଡ଼ିଶା ସରକାରଙ୍କର ସ୍ୱତନ୍ତ୍ର ଉତ୍କଳ ପ୍ରଦେଶର 100 ବର୍ଷ ପୂର୍ତ୍ତି ଏବଂ ଭାରତ ସରକାରଙ୍କର ମାନେ ସ୍ୱାଧୀନ ହେବାର 100 ବର୍ଷ ପୂର୍ତ୍ତି ଉପଲକ୍ଷେ ଆମେ ଚାହୁଁଛୁ ଗାଁ ତରଫରୁ ଯେ ସହରରେ ଯୋଉମାନେ ଯୋଉ ଜନ ଲୋକମାନେ ବସବାସ କରୁଛନ୍ତି ସେମାନେ ଯୋଉ ସୁବିଧା ପାଉଛନ୍ତି ଆମେ ସେ ସୁବିଧା କେମିତି ନିଶ୍ଚିତ ଭାବରେ ପାଇବୁ ବୋଲି ଆଶା ରଖିଛୁ। ଗାଁ ଗହଳିରେ ଯୋଉମାନେ ଗରିବ ଜନଜାତି ସବୁ ରହୁଛନ୍ତି, ଯୋଉମାନେ ପୋଖରୀ ଖନନ କରିବେ ସେମାନେ ପୋଖରୀ ଯୋଗାଇ ଦେବାର ବ୍ୟବସ୍ଥା ଚାହୁଁଛୁ, ଏବଂ ଯୋଉମାନେ ଗାଈ ଚାଷ କରିବେ ସରକାରଙ୍କ ତରଫରୁ ସେଭଳିଆ ବ୍ୟବସ୍ଥା କଲେ ବି ଆମ ଲୋକ ଜୀବନ ଜୀବିକା ଉପରେ ସେମାନେ ଆତ୍ମନିର୍ଭରଶୀଳ ହେଇପାରିବେ। ଏକମାତ୍ର ବୈପଡ଼ା ବ୍ଲକରେ ଗୋଟେ ଏକମାତ୍ର ଲାଇସେନ୍ସ ପ୍ରାପ୍ତ ଦୋକାନ ଅଛି ଯୋଉଟାକି ମଦ ଦୋକାନ, ସେମାନଙ୍କର ବିଭିନ୍ନ ବ୍ରାଞ୍ଚ ସେମାନେ ବନେଇକିରି ଯୋଉଟାକି ଅବୈଧ ଭାବରେ ଯୋଉ ବନେଇକିରି ମଦ ବିକ୍ରି କରୁଛନ୍ତି ତାକୁ ସରକାରଙ୍କ ତରଫରୁ ବନ୍ଦ କଲେ ଭଲ ହେଇଥାନ୍ତା। ଏବଂ ଯୋଉଟାକି ବିହାରୀ ମଦ ବାଟି ବି ଅଛି ବୈପାରିଡ଼ାରେ, ସେମାନେ ବିଭିନ୍ନ ବ୍ରାଞ୍ଚ ବନେଇକିରି ଗାଁ ଗହଳିରେ ସେମାନେ ଦଉଛନ୍ତି, ଯୋଉଟାକି ପିଲାମାନେ ଯୁବକମାନେ ସେମାନେ ପିଇକିରି ନିଶାଗ୍ରସ୍ତ ହେଇକିରି ମାନେ ସେମାନେ ଅଲଗା ରାସ୍ତାକୁ ଯାଉଛନ୍ତି, ତାକୁ ଯଦି ବନ୍ଦ କରାହେଇପାରିଥାନ୍ତା ବୋଲେ ଭଲ ହେଇଥାନ୍ତା। ଜୟପୁର ଆକାଶବାଣୀ ତରଫରୁ ସମସ୍ତ ଭାଇ ଭଉଣୀ ମାନଙ୍କୁ ସମସ୍ତଙ୍କୁ ମୋର ଅନୁରୋଧ, ନିଶା ଗୋଟିଏ ଖରାପ ଜିନିଷ, ନିଶା ଯଦି କୌଣସି ଲୋକ ପିଇବେ ପିଲାଙ୍କ ଉପରେ ପ୍ରଭାବ ପଡିବ, ସାମାଜିକ ଜୀବନରେ ସେଟା ଗୋଟେ ମାନେ ବହୁତ ଖରାପ ଜିନିଷ। ଯାହାର ଜମିବାଡ଼ି ଅଛି ଚାଷ କରନ୍ତୁ, ପନିପରିବା ଚାଷ କରନ୍ତୁ, ବା ସରକାରୀ ଯୋଜନାରେ ବିଭିନ୍ନ ସଂସ୍ଥା ଅଛି ଯୋଉମାନେ ଗାଈ ଫାର୍ମ କରନ୍ତୁ, କୁକୁଡ଼ା ଚାଷ କରନ୍ତୁ, ଛେଳି ଚାଷ କରନ୍ତୁ, ସରକାରୀ ଯୋଜନାରେ ନହେଲେ ବି ନିଜେ ଆତ୍ମନିର୍ଭରଶୀଳ ହେବା ପାଇଁ ଚେଷ୍ଟା କରନ୍ତୁ। ସମସ୍ତେ ନିଶା ଠୁ ଦୂରେଇ ରହିଲେ 100% ଭଲ ରହିବ, ତେଣୁକରି ଆମେ ତ ଚାହୁଁଛୁ ସମ୍ପୂର୍ଣ୍ଣ ଭାବରେ ନିଶାମୁକ୍ତ ଓଡ଼ିଶା ବା ନିଶାମୁକ୍ତ ଭାରତ ଗଠନ ହେଲେ ନିଶ୍ଚିତ ଭାବରେ ଆମେ ସ୍ୱାଗତ କରିବୁ, ତେଣୁକରି ସମସ୍ତଙ୍କୁ ଅନୁରୋଧ ସମସ୍ତେ ନିଶାଠାରୁ ଦୂରେଇ ରୁହନ୍ତୁ।
1: ସବୁ କଥା ସରକାରଙ୍କ ଉପରେ ନ୍ୟସ୍ତ କରି ଯଦି ଆମେ ସମୟକୁ ଅପେକ୍ଷା କରିବା ତେବେ ତାହା କେବେ ବି ହୋଇପାରିବ ନାହିଁ।
0: ତେଣୁ

0: ସଚେତନତା ହିଁ ସଫଳତା ଆଣିଦେବ। ତେବେ ଆଜି ତ ସମୟ ହେଇଗଲାଣି, ସଂଯୋଗ କାର୍ଯ୍ୟକ୍ରମରୁ ବିଦାୟ ନେଉଛୁ। ଆମେ ଦୁହେଁ, ମୁଁ ରଞ୍ଜନ,
1: ମୁଁ ଭାଗ୍ୟଲତା, ନମସ୍କାର।

ସକାଳର ବର୍ଣ୍ଣବିଭା ବର୍ଣ୍ଣାଳୀ କ୍ରମରେ ଶୁଣିଲେ ସଂଯୋଗ କାର୍ଯ୍ୟକ୍ରମ ବିଷୟ ଥିଲା ସମସ୍ୟା ଓ ସମାଧାନରେ ବୈପାରିଗୁଡ଼ା ବ୍ଲକ ପ୍ରସ୍ତୁତି ଓ ଉପସ୍ଥାପନା କଲେ ରଞ୍ଜନ କୁମାର ବେହେରା ଏବଂ ଭାଗ୍ୟଲତା ପାଣିଗ୍ରାହୀ ପ୍ରଯୋଜନା କରିଥିଲେ ମନୋଜ କୁମାର ପୂଜାରୀ ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8280306927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।
2: ଆକାଶବାଣୀ ଜୟପୁର ଶୁଣନ୍ତୁ ଆଜି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ସୁରଲହରୀ କାର୍ଯ୍ୟକ୍ରମ ପ୍ରଚାର କରିବ 8:35। ଶିଳ୍ପୀମାନେ ହେଲେ ଲକ୍ଷ୍ମୀ ନାରାୟଣ ବେହେରା ଏବଂ ସୁନନ୍ଦ ସାମନ୍ତରାୟ। 8:45 ଶୁଣିବେ ସୁଗମ ସଙ୍ଗୀତ। ଶିଳ୍ପୀମାନେ ହେଲେ ନିବେଦିତା, ବାବୁଲ ସୁପ୍ରିୟ ଏବଂ ଇରା ମହାନ୍ତି। 9:00 ଶୁଣିବେ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଗୀତିଧାରା। 9:30 ଶୁଣିବେ ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ସପ୍ତଧାରା। ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିବେ 10:05। ଦିନ 12:00 ଦିନ 2:15। 10:30 ପ୍ରଚାର କରିବ ଏନ୍ସିଇଆର୍ଟି ଦ୍ୱାରା ପ୍ରସ୍ତୁତ ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ। 11:00 ଶୁଣିବେ ଦେଶଭକ୍ତି ଗୀତ। ତଥ୍ୟ ସମ୍ବଳିତ ବେତାର ରୂପକ ଧରତୀ ମାତା ଶୁଣିବେ 11:30। ରଚନା ଓ ପ୍ରଯୋଜନା ରମାପଦ ନନ୍ଦ। ସୁଗମ ସଙ୍ଗୀତ ପ୍ରଚାର କରିବୁ 12:30। ହିନ୍ଦୀ ସୁଗମ ସଙ୍ଗୀତ କ୍ରମରେ ଗୀତ ଶୁଣିବେ 1:05। ଦେଶିଆ ଗୀତ ଶୁଣିବେ 1:20। ଶିଳ୍ପୀମାନେ ହେଲେ ଯୋଗେନ୍ଦ୍ର ମହାପାତ୍ର, ଦେବେନ୍ଦ୍ର କୁମାର ଅଧିକାରୀ, ପ୍ରଜ୍ଞା ପ୍ରିୟଦର୍ଶନୀ ପଣ୍ଡା, ଅସ୍ମିତା ଷଡ଼ଙ୍ଗୀ ଏବଂ ମନୋଜ କୁମାର ଦାସ। ଅପରାହ୍ନ 5:00 ଶୁଣିବେ ଯୁବବାଣୀ କାର୍ଯ୍ୟକ୍ରମ, ଏଥିରେ ରହିଛି ହଲଗୁଞ୍ଜନ। ଚୈତିଜହ୍ନ କାର୍ଯ୍ୟକ୍ରମ ପ୍ରଚାର କରିବ 5:30। ଏଥିରେ ଭେଟଘାଟ ରହିଛି ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ସମ୍ପର୍କରେ ସାକ୍ଷାତକାର। ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିବେ 6:10। ଶ୍ରୀଲଙ୍କା ଏବଂ ପାକିସ୍ତାନ ମଧ୍ୟରେ ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମରେ ହେବାକୁ ଥିବା 2026 ମହିଳା ଏସିଆ କପ୍ T20 କ୍ରିକେଟ ମ୍ୟାଚ୍ ସେମିଫାଇନାଲ 2ର ପ୍ରତ୍ୟକ୍ଷଦର୍ଶୀ ଧାରାବିବରଣୀ ଶୁଣିବେ 8:00। ଖେଳ ଶେଷ ହେବା ପର୍ଯ୍ୟନ୍ତ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ଶୁଣିଲେ ଆଜି ପ୍ରଚାର ହେବାକୁ ଥିବା କିଛି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଜୟପୁର 8:30 ଶୁଣିବେ ପ୍ରାୟୋଜିତ କାର୍ଯ୍ୟକ୍ରମ ଇଣ୍ଟରପ୍ରାଇଜେସ୍ ଇକ୍ୟୁବେସନ୍, ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ବର୍ତ୍ତମାନ ସମୟ 8:00 ଯାଉଛି। ପ୍ରଥମେ ସମାଚାର ପ୍ରଭାତ ଓ ପରେ ମର୍ଣ୍ଣିଂ ନ୍ୟୁଜ୍ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। ଶୁଣିପାରିବେ ଅଳ୍ପ ସମୟ ମଧ୍ୟରେ।
3: नमस्कार, समाचार प्रभात के साथ मैं फरहत नाज। और अब मुख्य समाचार। 18वां ब्रिक्स शिखर सम्मेलन

ଶୁଣିଲେ ପ୍ରାୟୋଜିତ କାର୍ଯ୍ୟକ୍ରମ ଏଣ୍ଟରପ୍ରାଇଜେସ୍ ଇକ୍ୟୁବେସନ୍ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ସମ୍ପର୍କରେ ବିଶେଷ ସୂଚନା। ଚଳିତ ମାସ 12 ତାରିଖ ଶନିବାର ଆକାଶବାଣୀ କଟକ କେନ୍ଦ୍ର ତରଫରୁ ପୂର୍ବାହ୍ନ 10:00 11:00 ପର୍ଯ୍ୟନ୍ତ 1 ଘଣ୍ଟା ପାଇଁ ଏକ ବିଶେଷ ଫୋନ୍ ଇନ୍ ପ୍ରଶ୍ନମଞ୍ଚ କାର୍ଯ୍ୟକ୍ରମର ସିଧା ପ୍ରସାରଣ କରାଯିବ। ଏଥିରେ ବିଷୟ ରହିଛି ସାମଗ୍ରିକ ପୋଷଣ ଆମର ଦାୟିତ୍ୱ। ଏହି କାର୍ଯ୍ୟକ୍ରମରେ ବିଶେଷଜ୍ଞ ଭାବେ ଯୋଗଦେବେ ଓଡ଼ିଶାର କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ଅବସରପ୍ରାପ୍ତ ଖାଦ୍ୟ ଓ ପୁଷ୍ଟି ବିଜ୍ଞାନ ବିଭାଗର ବିଭାଗୀୟ ମୁଖ୍ୟ ପ୍ରଫେସର ସ୍ନେହଲତା ନନ୍ଦ ଏବଂ ଶ୍ରୀ ରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଏବଂ ହସ୍ପିଟାଲ କଟକର କମ୍ୟୁନିଟି ମେଡିସିନ୍ ବିଭାଗର ବିଭାଗୀୟ ମୁଖ୍ୟ ଡାକ୍ତର ମହୁଆ ବିଶ୍ୱାସ କାର୍ଯ୍ୟକ୍ରମଟିକୁ ସଂଯୋଜନା କରିବେ ପ୍ରଜ୍ଞା ପରିମିତା ସାହୁ। ଶ୍ରୋତାବନ୍ଧୁମାନେ ଏହି ବିଷୟ ସମ୍ପର୍କିତ ପ୍ରଶ୍ନ ଟେଲିଫୋନ୍ ନମ୍ବର 06712303146 ଏବଂ 06712303149 ଜରିଆରେ ଷ୍ଟୁଡିଓରେ ଉପସ୍ଥିତ ଥିବା ବିଶେଷଜ୍ଞଙ୍କୁ ସିଧାସଳଖ ପ୍ରଶ୍ନ ପଚାରି ଉତ୍ତର ପାଇପାରିବେ। ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ସମ୍ପର୍କରେ ବିଶେଷ ସୂଚନା ଏଠି ଶେଷ ହେଲା। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ ସୁରଲହରୀ କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଲକ୍ଷ୍ମୀ ନାରାୟଣ ବେହେରା ଗାଇଛନ୍ତି ବସନ୍ତ କୁମାର ଦାସଙ୍କ ରଚନାରୁ। ସଙ୍ଗୀତ ପରିଚାଳନା କରିଛନ୍ତି ଧୀରେନ୍ ମୋହନ ପଟ୍ଟନାୟକ।

କାର୍ଯ୍ୟକ୍ରମର ଶେଷରେ ସୁନନ୍ଦା ସାମନ୍ତରାୟ ଗାଇଛନ୍ତି ବସନ୍ତ କୁମାର ଦାସଙ୍କ ରଚନାରୁ। ସଙ୍ଗୀତ ପରିଚାଳନା କରିଛନ୍ତି ଧୀରେନ୍ ମୋହନ ପଟ୍ଟନାୟକ।

ଶୁଣିଲେ ସୁରଲହରୀ କାର୍ଯ୍ୟକ୍ରମ। ଆଜିର କଣ୍ଠଶିଳ୍ପୀମାନେ ଥିଲେ ଲକ୍ଷ୍ମୀ ନାରାୟଣ ବେହେରା ଏବଂ ସୁନନ୍ଦା ସାମନ୍ତରାୟ। ଗୀତ ରଚନା କରିଥିଲେ ବସନ୍ତ କୁମାର ଦାସ। ସଙ୍ଗୀତ ପରିଚାଳନା କରିଥିଲେ ଧୀରେନ୍ ମୋହନ ପଟ୍ଟନାୟକ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ ସୁଗମ ସଙ୍ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ନିବେଦିତା ଗାଇଛନ୍ତି ଦେବୀଦତ୍ତ ମହାନ୍ତିଙ୍କ ରଚନାରୁ। ସଙ୍ଗୀତ ପରିଚାଳନା କରିଛନ୍ତି ଶରତ ନାୟକ।

0: ମଧ୍ୟସ୍ଥତା ଡ୍ରାଇଭ୍ 2.0 ମାନ୍ୟବର ସୁପ୍ରିମକୋର୍ଟର ଏକ ନୂତନ ପ୍ରଚେଷ୍ଟା। ଆପଣଙ୍କର ମାମଲା କୋର୍ଟରେ ବର୍ଷ ବର୍ଷ ଧରି ଚାଲୁଛି କି, ବର୍ଷ ବର୍ଷ ଧରି କୋର୍ଟରେ ନ୍ୟାୟ ପାଇଁ ଅପେକ୍ଷା କରୁଛନ୍ତି କି? ଏବେ ଆସିଛି ଏକ ସହଜ, ଦ୍ରୁତ ଏବଂ ପ୍ରଭାବଶାଳୀ ଉପାୟ, ମଧ୍ୟସ୍ଥତା। କୌଣସି ଖର୍ଚ୍ଚ ବିନା ଆପଣ ନିଜେ ଭାଗ ନେଇ ଆଲୋଚନା ମାଧ୍ୟମରେ ଆପଣଙ୍କର ବିବାଦର ସ୍ଥାୟୀ ସମାଧାନ କରନ୍ତୁ। ଦୁଇ ପକ୍ଷ ପରସ୍ପର ବସିକି ସହମତିରେ ସହଜରେ ମାମଲାର ସମାଧାନ ପାଇପାରିବେ। ଆଜି ହିଁ ନିକଟରେ ଥିବା କୋର୍ଟର ଜିଲ୍ଲା ଆଇନ ସହାୟତା କେନ୍ଦ୍ରରେ ଯୋଗାଯୋଗ କରନ୍ତୁ। ସମୟ ବଞ୍ଚାନ୍ତୁ, ଖର୍ଚ୍ଚ କମାନ୍ତୁ, ସମ୍ପର୍କ ରକ୍ଷା କରନ୍ତୁ, ମଧ୍ୟସ୍ଥତାକୁ ରକ୍ଷା କରନ୍ତୁ ଏବଂ ଆଗକୁ ନିଅନ୍ତୁ।
1: ଆପଣ ଜଣେ ବ୍ୟବସାୟୀ କି, ଆଉ ଆପଣଙ୍କ ବ୍ୟବସାୟକୁ ବଢାଇବାକୁ ଚାହୁଁଛନ୍ତି କି?
2: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢାଇବାର ଦାୟିତ୍ୱ ନେବ।
1: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢାନ୍ତୁ।
2: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି, ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
1: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ।
2: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ, ସବୁ ସମୟରେ ଆପଣଙ୍କ ସେବାରେ।
3: କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ବାବୁଲ ସୁପ୍ରିୟ ଗାଇଛନ୍ତି ବିଜୟ ମଲ୍ଲଙ୍କ ରଚନାରୁ। ସଙ୍ଗୀତ ପରିଚାଳନା କରିଛନ୍ତି ପ୍ରେମ ଆନନ୍ଦ।

ଶୁଣିଲେ ସୁଗମ ସଙ୍ଗୀତ। ଆଜିର କଣ୍ଠଶିଳ୍ପୀମାନେ ଥିଲେ ନିବେଦିତା, ବାବୁଲ ସୁପ୍ରିୟ ଏବଂ ଇରା ମହାନ୍ତି। ଗୀତଗୁଡ଼ିକ ଥିଲା ଦେବୀଦତ୍ତ ମହାନ୍ତି, ବିଜୟ ମଲ୍ଲ ଏବଂ ନିଜାମଙ୍କ ରଚନାରୁ। ସଙ୍ଗୀତ ପରିଚାଳନା କରିଥିଲେ ଶରତ ନାୟକ, ପ୍ରେମ ଆନନ୍ଦ ଏବଂ ଅଭିଜିତ ମଜୁମଦାର। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ ଏକ ଘୋଷଣା। ରାଷ୍ଟ୍ରୀୟ ଆଇନସେବା ପ୍ରାଧିକରଣ ଏବଂ ଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧିକରଣ ନିର୍ଦ୍ଦେଶକ୍ରମେ ଆସନ୍ତା ସେପ୍ଟେମ୍ବର 12 ତାରିଖ ଶନିବାର ଦିନ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ 2026 ଅନୁଷ୍ଠିତ ହେବାକୁ ଯାଉଛି। ଜିଲ୍ଲା ଆଇନସେବା ପ୍ରାଧିକରଣ ନବରଙ୍ଗପୁର ତରଫରୁ ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଜିଲ୍ଲା ଦୌରା ଜଜ୍ ତଥା ଜିଲ୍ଲା ଆଇନସେବା ପ୍ରାଧିକରଣ ନବରଙ୍ଗ

ନବରଙ୍ଗପୁର ଅଧ୍ୟକ୍ଷ ସଂଗ୍ରାମ କେଶରୀ ପଟ୍ଟନାୟକଙ୍କ ଆଦେଶ କ୍ରମେ ନବରଙ୍ଗପୁର, କୋଡିଙ୍ଗା, ଉମରକୋଟ, ରାଇଘର, ଚନ୍ଦାହାଣ୍ଡି ଓ ଝରିଗାଁରେ ଥିବା ବିଚାରାଳୟଗୁଡ଼ିକରେ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ 2026 ଅନୁଷ୍ଠିତ ହେବାକୁ ଯାଉଛି। ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧୀନ ମକଦ୍ଦମା ଯଥା ଦେୱାନୀ, ଫୌଜଦାରୀ, ମୋଟର ଦୁର୍ଘଟଣା ଜନିତ କ୍ଷତିପୂରଣ, ବ୍ୟାଙ୍କ ଋଣ, ବିଦ୍ୟୁତ୍ ଓ ଜଳଯୋଗାଣ, ପାରିବାରିକ ଜମି ଅଧିଗ୍ରହଣ, ଶ୍ରମ ବିବାଦ, ଚେକ୍ ବାଉନ୍ସ ଇତ୍ୟାଦି ମକଦ୍ଦମାର ଅପୋଷ ସହମତିରେ ସହଜ, ଚୂଡ଼ାନ୍ତ ଏବଂ ଅମଳଯୋଗ୍ୟ ସମାଧାନ ହୋଇଥାଏ। ଏହି ଲୋକ ଅଦାଲତରେ କେବଳ ବିଚାରାଧୀନ ମକଦ୍ଦମା ନୁହେଁ, ବରଂ ପ୍ରାକ୍ ମକଦ୍ଦମା ସ୍ତରୀୟ ବିବାଦ ଯଥା ବ୍ୟାଙ୍କ ଋଣ ଦେୟ, ବିଜୁଳି କିମ୍ବା ଜଳଯୋଗାଣ ଦେୟ, ଚେକ୍ ବାଉନ୍ସ ସମ୍ବନ୍ଧୀୟ ବିବାଦ, ଶ୍ରମ ବିବାଦ ଇତ୍ୟାଦିର ଅପୋଷ ସହମତିରେ ସମାଧାନ ମଧ୍ୟ ହୋଇପାରିବ। ସବିଶେଷ ବିବରଣୀ ପାଇଁ ଜିଲ୍ଲା ଆଇନସେବା ପ୍ରାଧିକରଣ ନବରଙ୍ଗପୁର, ତାଲୁକ ଆଇନସେବା କମିଟି ଉମରକୋଟ, ଚନ୍ଦାହାଣ୍ଡି ଓ ଝରିଗାଁ ସହ ତୁରନ୍ତ ଯୋଗାଯୋଗ କରନ୍ତୁ ବୋଲି ଜିଲ୍ଲା ଆଇନସେବା ପ୍ରାଧିକରଣର ସଚିବ ଶ୍ରୀମତୀ ସାଇ ଅଭିପ୍ସା ଗୁଚ୍ଛାୟତ ସୂଚନା ଦେଇଛନ୍ତି। ଯୋଗାଯୋଗର ନମ୍ବର ହେଲା 7656890866 କିମ୍ବା 0685822245 କିମ୍ବା 0685822245। ଘୋଷଣାଟି ଏଠି ଶେଷ ହେଲା। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଗୀତିଧାରା। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣନ୍ତୁ ଆନ୍ ଚଳଚ୍ଚିତ୍ରରୁ। ଶିଳ୍ପୀମାନେ ହେଲେ କୁମାର ସାନୁ ଏବଂ ଅନୁରାଧା ପୌଡ଼ୱାଲ। ସମୀରଙ୍କ ଗୀତକୁ ସଙ୍ଗୀତରେ ସଜେଇଛନ୍ତି ଅନ୍ନୁ ମଲ୍ଲିକ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ ଚଲତେ ଚଲତେ ଚଳଚ୍ଚିତ୍ରରୁ। ଶିଳ୍ପୀମାନେ ହେଲେ ଅଭିଜିତ ଏବଂ ଆଲକା ୟାଗ୍ନିକ। ଗୀତ ରଚନା ଜାଭେଦ ଅଖତାର। ସଙ୍ଗୀତ ନିର୍ଦ୍ଦେଶନା ଯତୀନ ଲଲିତ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8280306927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

ଏଥର ଶୁଣନ୍ତୁ ଦିଲ୍ ହେ ତୁମ୍ହାରା ଚଳଚ୍ଚିତ୍ରରୁ ଗୀତଟିଏ। ଶିଳ୍ପୀମାନେ ହେଲେ କବିତା କିଶନ ମୂର୍ତ୍ତି ଏବଂ ସୋନୁ ନିଗମ। ସମୀରଙ୍କ ଗୀତକୁ ସଙ୍ଗୀତରେ ସଜେଇଛନ୍ତି ନଦୀମ ଶ୍ରବଣ।

ଶୁଣିଲେ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଗୀତିଧାରା। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋହର୍ଜ ଯୋଗେ, ଏଫ୍ଏମ୍ର 103.6 ମେଗାହର୍ଜ ଯୋଗେ। ଏହା ବ୍ୟତୀତ ଆପଣମାନେ ମୋବାଇଲ ଫୋନ୍ର ନ୍ୟୁଜନ୍ ଏଆଇଆର୍ ଆପ୍ ମାଧ୍ୟମରେ ଆମ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ବର୍ତ୍ତମାନ ଶୁଣନ୍ତୁ ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ସପ୍ତଧାରା। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣନ୍ତୁ ସ୍ମାଇଲ୍ ପ୍ଲିଜ୍ ଚଳଚ୍ଚିତ୍ରରୁ। ଶିଳ୍ପୀ କୁମାର ବ୍ୟାପୀ ଗାଇଛନ୍ତି ଡକ୍ଟର ନିର୍ମଳ ନାୟକଙ୍କ ରଚନାରୁ। ସଙ୍ଗୀତ ପରିଚାଳନା କରିଛନ୍ତି ଅଭିଜିତ ମଜୁମଦାର।

କାର୍ଯ୍ୟକ୍ରମରେ ପରବର୍ତ୍ତୀ ଗୀତଟି ଶୁଣନ୍ତୁ ଆଖିରେ ଆଖିରେ ଚଳଚ୍ଚିତ୍ରରୁ। ଶିଳ୍ପୀମାନେ ହେଲେ ସୌରିନ ଭଟ୍ଟ ଏବଂ ସଞ୍ଜୁ। ଶ୍ରୀକାନ୍ତ ଗୌତମଙ୍କ ଗୀତକୁ ସଙ୍ଗୀତରେ ସଜେଇଛନ୍ତି ମଳୟ ମିଶ୍ର।

ଏଥର ଶୁଣନ୍ତୁ ପରଶୁରାମ ଚଳଚ୍ଚିତ୍ରର ଗୀତଟିଏ। ଶିଳ୍ପୀମାନେ ହେଲେ ଉଦିତ ନାରାୟଣ ଏବଂ ନିବେଦିତା। ଶ୍ରୀକାନ୍ତ ଗୌତମଙ୍କ ଗୀତକୁ ସଙ୍ଗୀତରେ ସଜାଇଛନ୍ତି ମନ୍ମଥ ମିଶ୍ର।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ ଗୋଲାପି ଗୋଲାପି ଚଳଚ୍ଚିତ୍ରରୁ। ଶିଳ୍ପୀମାନେ ହେଲେ ବିନୋଦ ରାଠୋଡ ଏବଂ ନିବେଦିତା। ଗୀତ ରଚନା ଶ୍ରୀକାନ୍ତ ଗୌତମ। ସଙ୍ଗୀତ ପରିଚାଳନା ବିକାଶ ଦାସ।

ଏଥର ଶୁଣନ୍ତୁ ରଙ୍ଗିଲା ଟୋକା ଚଳଚ୍ଚିତ୍ରର ଗୀତଟିଏ। ଶିଳ୍ପୀମାନେ ହେଲେ ବାବୁଲ ସୁପ୍ରିୟ ଏବଂ ଅଞ୍ଜଳି ମିଶ୍ର। ନିଜାମଙ୍କ ଗୀତକୁ ସଙ୍ଗୀତରେ ସଜେଇଛନ୍ତି ଅଭିଜିତ ମଜୁମଦାର।

କାର୍ଯ୍ୟକ୍ରମର ଶେଷରେ ଶୁଣନ୍ତୁ କ୍ରିମିନାଲ ଚଳଚ୍ଚିତ୍ରରୁ ଗୀତଟିଏ। ଶିଳ୍ପୀ ପାମେଲା ଜନ୍ ଗାଇଛନ୍ତି ନିଜାମଙ୍କ ରଚନାରୁ। ସଙ୍ଗୀତ ପରିଚାଳନା କରିଛନ୍ତି ଦୀପକ କୁମାର।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8280306927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।
2: ଏଥର ଶୁଣନ୍ତୁ ଅକ୍ସର ଚଳଚ୍ଚିତ୍ରରୁ ଗୀତଟିଏ। ଶିଳ୍ପୀମାନେ ହେଲେ କେକେ ଏବଂ ସ୍ୱନିଧି ଚୌହାନ। ସମୀରଙ୍କ ଗୀତକୁ ସଙ୍ଗୀତରେ ସଜେଇଛନ୍ତି ହିମେଶ ରେଶମିଆ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ, ସିଂହମ୍ ରିଟର୍ଣ୍ଣ ଚଳଚ୍ଚିତ୍ରରୁ। ଶିଳ୍ପୀ ହେଲେ ଅରିଜିତ ସିଂ, ଗୀତ ରଚନା ସନ୍ଦୀପ ନାଥ, ସଙ୍ଗୀତ ନିର୍ଦ୍ଦେଶନା ଜିତ୍ ଗାଙ୍ଗୁଲି।

କାର୍ଯ୍ୟକ୍ରମର ଶେଷରେ ଶୁଣନ୍ତୁ ଚେନ୍ନାଇ ଏକ୍ସପ୍ରେସ୍ ଚଳଚ୍ଚିତ୍ରର ଗୀତଟିଏ। ଶିଳ୍ପୀମାନେ ଚିନ୍ମୟୀ ଶ୍ରୀପଦା ଏବଂ ଗୋପୀ ସୁନ୍ଦର। ଗୀତ ରଚନା ଅମିତାଭ ଭଟ୍ଟାଚାର୍ଯ୍ୟ। ସଙ୍ଗୀତ ନିର୍ଦ୍ଦେଶନା ବିଶାଲ ଏବଂ ଶେଖର।

ଶୁଣିଲେ ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ ଏନ୍ସିଇଆର୍ଟି ଦ୍ୱାରା ପ୍ରସ୍ତୁତ ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ।

ମୁଁ ଜାଣେ ନା ଏ ସୃଷ୍ଟିର ଜନ୍ମଜାତକ କେବେ ଲେଖା ହୋଇଥିଲା, କିଏ ଲେଖିଥିଲା। ଏତିକି ଜାଣେ, ସୃଷ୍ଟିର ପ୍ରଥମ ସୃଜନ ବେଣୁ କାହାରି ଏକ ଅଦୃଷ୍ଟ ଇଙ୍ଗିତରେ ସେଦିନ ସ୍ୱର ତୋଳିଥିଲା, ଏକ ହମ୍ ବହୁ ଶ୍ୟାମ। କେଉଁ ଏକ ଅଦୃଷ୍ଟ ଇଚ୍ଛାଶକ୍ତିର ବଳବତୀ ଇଚ୍ଛା ସେଦିନ ପ୍ରକଟିତ ହୋଇଥିଲା, ବହୁ ରୂପରେ, ବହୁ ରସରେ, ବହୁ ଛନ୍ଦରେ। ପଞ୍ଚମହାଭୂତକୁ ଆଲୋଡ଼ିତ କରିଥିଲା, ଆବେଶ କରିଥିଲା ତାର ସମ୍ମୋହିନୀ ଶକ୍ତି। ଗୋଟିଏ ଦିଗରେ ପ୍ରକୃତିର ନିସର୍ଗ ସମ୍ପଦକୁ ଅଯାଚିତ ଭାବରେ ସୃଷ୍ଟିର ହାତକୁ ଟେକିଦେଇ, ଅନ୍ୟ ଦିଗରେ ନିଷିଦ୍ଧ ଉଦ୍ୟାନର ଫଳଭକ୍ଷଣ କରିବାକୁ ବାଧ୍ୟ କରିଥିଲା ସେ। ତାପରେ ବ୍ୟକ୍ତି ସର୍ବସ୍ୱକୁ ଜଳାଞ୍ଜଳି ଦେଇ ଭୁଲିଗଲୁ ଆମେ ଆମର ନିଜସ୍ୱ ବୋଧକୁ, ଭୁଲିଗଲୁ ଆମର ଉତ୍ସକୁ, ଭୁଲିଗଲୁ ଆମର ଗନ୍ତବ୍ୟ ପଥକୁ। ଏବଂ ସେହିଦିନରୁ ଏ ଦେହର ପ୍ରତ୍ୟେକଟି ଅଙ୍ଗ ପ୍ରତ୍ୟଙ୍ଗରେ ଭରିଗଲା ଅସହିଷ୍ଣୁ ତାର ପ୍ରଚଣ୍ଡ ହଳାହଳ, ଅନ୍ୟକୁ ଗ୍ରାସ କରିବାର ଅସରନ୍ତି କ୍ଷୁଧା। ଏବଂ ଭସ୍ମାସୁର ସାଜି ଯାହାର କୋଳରେ ଜନ୍ମ ନେଇଛୁ, ଏହି ସୁନ୍ଦର ପ୍ରକୃତି ଏବଂ ତାର ନିସର୍ଗ ସମ୍ପଦକୁ ଧୂଳିସାତ କରିବାର ଅଦମ୍ୟ ଅଭିଳାଷ ବୁଝି ହୁଏ ନା। ଏଇ ତେବେ କ'ଣ ଆମ ଜୀବନର ଚରମ ଓ ପରମ ସାର୍ଥକତା? ସେଦିନ ବେଦପୁରୁଷଙ୍କୁ ପ୍ରାର୍ଥନା କରିଥିଲା ସୃଷ୍ଟିର ପ୍ରଥମ ମଣିଷ,

0: ସୂର୍ଯ୍ୟ ଚନ୍ଦ୍ରଙ୍କ ପରି ଆମ୍ଭମାନଙ୍କର ମାର୍ଗ ସୁଖ ଓ ସଂଯତ ପୂର୍ବକ ହେଉ। ମାର୍ଗରେ ଦାନଶୀଳ ଶାନ୍ତଶୀଳ ଏବଂ ଜ୍ଞାନଶୀଳଙ୍କ ସହ ସାକ୍ଷାତ ହେଉ। ଆମକୁ ଆଲୋକ ପଥରେ ଆଗେଇ ନିଅ, ଲକ୍ଷ୍ୟ ଭ୍ରଷ୍ଟ କରନା।
1: ସେଦିନ ଅବଶ୍ୟ ତାରିଖଟା ମନେ ନାହିଁ, କେଉଁ ଏକ ଅସତର୍କ ମୁହୂର୍ତ୍ତରେ ଏମିତି ଗୁଡ଼ାଏ ଅନ୍ତହୀନ ଭାବନା ଭିତରେ ହଜି ଯାଉ ଯାଉ ଆଖି ଆଗକୁ ହଠାତ୍ ଆସିଥିଲା ପାହାଡ଼ ପର୍ବତ ଘଞ୍ଚ ଅରଣ୍ୟାନି ଘେରା ଆଦିବାସୀ ପଲ୍ଲି ମନକୁ। ସରଳା ନିରୀହା ପାହାଡ଼ି କନ୍ୟା ଭାବାବେଗରେ ନାଚି ଚାଲିଥାଏ ମାଦଲର ତାଳେ ତାଳେ। ମଝିରେ ଶାଳ ଗଛଟି, ମୂଳରେ ତାର ତିନୋଟି ବଡ଼ ବଡ଼ ମାଟି ପିଣ୍ଡୁଳା, ଚତୁର୍ଦ୍ଦିଗରେ ବିଭିନ୍ନ ବୃକ୍ଷର ଡାଳ ପୋତା ହୋଇଛି। ପୂଜକ ଅସ୍ପଷ୍ଟ ମନ୍ତ୍ର ଉଚ୍ଚାରଣ କରି ଧୂପ ଦୀପ କଜଳ ଓ ସିନ୍ଦୁର ଦେଇ ବୃକ୍ଷରଜାଙ୍କୁ ପୂଜା କରୁଥାଏ ଏବଂ ଶେଷରେ ରସିକୁ ନୈବେଦ୍ୟ ରୂପେ ମାଟିପିଣ୍ଡୁଳା ଉପରେ ବାଡ଼ି ତାଙ୍କୁ ପରିତୁଷ୍ଟ କରେ। ନୃତ୍ୟବାଦ୍ୟ ଧୀରେ ଧୀରେ ବଢ଼ିଚାଲେ।

0: ପୂଜାଟି ହେଲା, କାହିଁକି ପୂଜା ହେଲା?
1: ଆମର ଏ ଭୂମି ପୂଜାଟା ହେଲା, ଯାହାକୁ ଆଷାଢ଼ି ପୂଜା, ଯୋଉ ଆଷାଢ଼ି କାରମ ବୋଲି କହୁଛୁ, ଏଇଟା ଆମ ଧରତୀ ମାତା ଉପରେ ପୂର୍ବ କାଳରେ ବିଶ୍ୱାସ କରି ଆସିଛନ୍ତି। ଆମ ମା ବାପା ଯାହା କହନ୍ତି, ଯେତେବେଳେ ଆମର ପୁରୁଖାପାଠ, ଯେତେବେଳେ ଆମର ଆଦି ଧର୍ମ ଆଦିବାସୀ, ଯେତେବେଳେ ମାନେ ମନୁଷ୍ୟ ମାନେ ଏ ପୃଥିବୀରେ ଜନ୍ମ ପାଇଲା, ସେଦିନଠୁ ଆମ ଏ ପୂଜାଟା କରି କରି ଆସୁଛନ୍ତି। ହେଲେ ଏ ଧରତୀ ଉପରେ ବହୁତ ଆମକୁ ବିଶ୍ୱାସ ଯେ ଏ ଧରତୀ ଉପରେ ରହିକରି ଆମର ଧର୍ମ, ଆମର ଯେଉଁ ଭଗବାନ ଅଛନ୍ତି, ଏ ଭଗବାନ ଆମ ଉପରେ ବର୍ଷା ପକାଉ, ଏମିତି ବର୍ଷା ପକାଉ ଯେ ଆମର ଜମିବାଡ଼ି ଫୁଲ ମାନେ ଭରିଯାଉ, ଏବଂ ଚାଷ ଯେମିତି ପାଣି ଭଲା ସେମିତି ଚାଷ ବି ଭରି ଉଠେ ଜମିରେ। ଏଇ ବିଶେଷ କରି ପାଣି ରିମିଗ ଝିମି ମାନେ ଝିମି ଝିମି କରି ବର୍ଷାଟା ହଉ, ଝିମି ଝିମି ବର୍ଷା ହଉ, ଏବଂ ଜମିକୁ କାଦୁଅ କରି ଉଠାଉ, ଆଉ କାଦୁଅ ଏମିତି କାଦୁଅ ହଉ କୁ ଆମର ଏ ଯୋଉ ପାପୁଲି ବୁଡ଼ିଯାଉ, ପାପୁଲି ବୁଡ଼ିଯାଉ, ପାଣିଟା ଆଣ୍ଠୁଏ ହେଇଯାଉ, ହେଲେ ଆମର ବର୍ଷାଟା ଆମର ଚାଷଟା ଭଲ ହେବ।
2: ଆଚ୍ଛା, ବର୍ତ୍ତମାନ ଦେଖୁଛନ୍ତି ଆମର ସରକାରଙ୍କ ତରଫରୁ ବିଭିନ୍ନ ଚାଷ କରିବା ପାଇଁ ଚାଷ ଏଇ ସାର ଦିଆଯାଉଛି ଜାଣିଛନ୍ତି, ଆଉ ବିଭିନ୍ନ ପ୍ରକାର ନୂଆ ନା କିସମର ବିହନ ଦିଆଯାଉଛି ଯେ ଭଲ ଚାଷ ହବ। ଆପଣଙ୍କ ତା ଉପରେ ବିଶ୍ୱାସ କରୁନାହାନ୍ତି?
1: ବିଶ୍ୱାସ ବର୍ତ୍ତମାନ ତାର ବିଷୟରେ ନାହିଁ ଆଜ୍ଞା, କାହିଁକିନା ବର୍ତ୍ତମାନ ଗୋଟେ ନାନା ପ୍ରକାର ଗୋଟେ କେମିକାଲ ଜିନିଷ ଦେଇକରି, କେମିକାଲ ଦେଇକରି ଯେଉଁ ଜିନିଷଟା ଯୋଉ ଉଦ୍ଭାବନ କଲେ, ତାପରେ ବର୍ତ୍ତମାନ ଚାଷ ଲଗେଇଲେ, ସେ ଚାଷ ଯୋଗୁଁ ଲୋକଙ୍କର ଅତି ବେଶୀ ବର୍ତ୍ତମାନ ବେମାରୀ ବାହାରିଲା, ମାଟିଟା ଖରାପ ହେଇଗଲା। ଆଗ ଯୋଉ ଚାଷଟା ହେଉଥିଲା, ଖତ ଦିଆ ହଉଥିଲା, ସେ ହିସାବରେ ସେ ପୂର୍ବକାର କ'ଣ ପୂର୍ବପୁରୁଷମାନଙ୍କର ଦେହଟା ମଜବୁତ ଥିଲା, ଏବଂ ତାଙ୍କର ଶକ୍ତି ମଧ୍ୟ ବହୁତ ଥିଲା, ସେମାନେ ଜଣେ ଜଣେ ଦୁଇ କ୍ୱିଣ୍ଟାଲ ଉଠେଇ ପାରୁଥିଲେ। କିନ୍ତୁ ବର୍ତ୍ତମାନ ଏଇ ଯୋଉ ସାର ଉତ୍ପାଦନ ହେଇ, ଏ ସାର ବିଷୟରେ ଯୋଉ ଚାଷ ଖାଇକରି ତାଙ୍କର ଶକ୍ତି ମଧ୍ୟ କମିଗଲା, ସେମାନେ ବେଶୀ ବୟସ ମଧ୍ୟ ବଞ୍ଚି ରହିପାରୁନାହାନ୍ତି।
2: ଆପଣଙ୍କର ସମ୍ପ୍ରଦାୟଟା ନାଁ କ'ଣ?
1: ଆମର ସମ୍ପ୍ରଦାୟ, ଆମର ଜାତି ହେଉଛି ଆଜ୍ଞା ଉରାମ। ଆଦିବାସୀ ଭିତରେ ନାନା ପ୍ରକାର ଆଦିବାସୀ ଜାତି ଅଛି।
2: ଆପଣଙ୍କର ଅନ୍ୟ ଆଦିବାସୀ ସମ୍ପ୍ରଦାୟ ଭିତରେ ମଧ୍ୟ ଏମିତି ଭୂମି ପୂଜା ହୁଏ କି?
1: ଭୂମି ପୂଜା ହୁଏ ଆଜ୍ଞା, ବହୁତ ଜାଗାରେ ହୁଏ। ଭଗବାନ ଗୋଟେ ଅଛି, ଯିଏ ଯାହା ଯେପରି ବି ମାନିପାରିଲା, ଯିଏ ଗଛ ଉପରେ ପୂଜା, ମୁଣ୍ଡରେ ପୂଜା କଲା, କିଏ ପଥର ଉପରେ ପୂଜା କଲା, କିଏ ମୂର୍ତ୍ତି ଉପରେ ପୂଜା କଲା, ସେମିତି ଆମର କୌଣସି ମୂର୍ତ୍ତି ନାହିଁ, ନିରା ଆକାର ହିସାବରେ ଆମର ଖାଲି ଦେଖିଲେ ବର୍ତ୍ତମାନ ଦେଖିବାକୁ ପାଇଲେ ତିନିଟା ମାଟି ରଖାଯାଇଛି,
2: ମାଟି ପୂଜା,
1: ମାଟି ମାନେ ଆଜି ଆମେ ପୂଜା କରି ନା ବର୍ଷା ଡାକୁଛୁ।

0: ବୃକ୍ଷ ଦେବତାଙ୍କ ପାଦରେ ମଥା ପିଟି ଲହୁଲୁହ ଏକାକାର କରୁଛି ତାର ଜୀବନପତ୍ରକୁ ସବୁଜୀବାମୟ ଓ ଜୀବନୀ ଶକ୍ତିରେ ଭରପୁର କରିଦେବା ପାଇଁ। ଅରଣ୍ୟ ହିଁ ତାଙ୍କର ଶୈଶବର ଉପବନ, ବାର୍ଦ୍ଧକ୍ୟର ବାରଣାସୀ। ସେମାନେ ଅରଣ୍ୟର, ଅରଣ୍ୟ ସେମାନଙ୍କର। ସେଦିନ ପ୍ରଶ୍ନ ଥିଲା ଓରାମ ସମ୍ପ୍ରଦାୟର ରାଜା ପାତ୍ରାସ ତିର୍କିଙ୍କୁ।
1: ତିର୍କି ବାବୁ, ମୋର ଆପଣ ଟିକେ କଥା ପଚାରିବାର ଅଛି। ଆପଣ ଜଣେ ବୟୋଜ୍ୟେଷ୍ଠ 82 ବର୍ଷର ବୃଦ୍ଧ ଲୋକ, ଆପଣ ତ ଅନେକ ଅଭିଜ୍ଞତା ଜୀବନରେ ଅଛି। ମୁଁ ଅନେକ ଜାଗା ଦେଖିବାକୁ ପାଇଲି ଆପଣଙ୍କର ଏଠି ବିଭିନ୍ନ ଜାଗାରେ ସବୁ ଗଛ ପୂଜା କରୁଛନ୍ତି, କର୍ମା ଗୋଟେ ପୂଜା ହୁଏ, ଏ କାହିଁ ସବୁ କରନ୍ତି ପୂଜା?
2: ଆଜ୍ଞା, କର୍ମା ପୂଜା ତାହା ହେଉଛି କୃଷ୍ଣଙ୍କୁ ଯେତେବେଳେ ସବରରଜା ତାକୁ ମାରିଦେଲେ ସର ଦ୍ୱାରା, ତାର ତାକୁ ଜୋଡ଼େଇଲେ, ସେଥିରୁ ଆମର ପୂର୍ବପୁରୁଷ ମାନଙ୍କର ଗୋଟିଏ ଅଭିଜ୍ଞତା ଅଛି ଯେ କର୍ମା ଗଛକୁ ନେଇକି ପୁଡ଼େଇଥିଲେ, ସେ କର୍ମା ଗଛ କେତେବେଳେ ପୁଡ଼େ ନାହିଁ,
1: ସତରେ ପୁଡ଼େ ନାହିଁ,
2: ସତରେ ଏପର୍ଯ୍ୟନ୍ତ ପୁଡ଼େ ନାହିଁ।
1: ସେଥିପାଇଁ ପୂଜା କରୁଛନ୍ତି,
2: ସେଥିପାଇଁ ପୂଜା କରୁଛୁ।
1: ଆପଣଙ୍କର ଯୋଉ କର୍ମା ପୂଜା କରନ୍ତି, କର୍ମା ଗଛକୁ ମଝିରେ ପୋତିକିରି ଚାରିପର୍ଯ୍ୟାକ ଗଛ ପୋତା ଯାଏ, କାହିଁକି ସେମିତି ହୁଏ?
2: ଆଳ ଗଛର ଡାଳକୁ ଆଣି ଚତୁର୍ଦିଗରେ ଗୋଟାଏ ଗୋଟାଏ ପୋତି ତା ଦେହରେ ଆମନ୍ତ୍ରଣ କରାଯାଏ। ଅର୍ଥଟା ହେଉଛି ଆମେ ଜୀବିତ ଅଛୁ, ଆମେ ସ୍ତ୍ରୀ ପୁରୁଷ, ଆମେ କର୍ମା ମୂଳରେ ନାଚିବା, ଗାଇବା, ଆତ୍ମା ତୃପ୍ତି କରିବା।
1: କର୍ମା ଗଛଟା ହେଉଛି ଆମର ଜୀବନ,
2: ଜୀବନ ତାକୁ ଆମେ ନିଜ ଶରୀରକୁ ସମର୍ପଣ କରୁଛୁ। ପ୍ରଭୁ, ତମେ ଆମକୁ ରକ୍ଷା କରିଥିବ, ସେ ପର୍ଯ୍ୟନ୍ତ ଆମେ ଗାଇବୁ, ନାଚିବୁ ତୁମରି ଚରଣରେ।
1: ଆପଣଙ୍କ ସମ୍ପ୍ରଦାୟରେ ସମସ୍ତେ ଗଛକୁ ପୂଜା କରନ୍ତି, ଗଛକୁ ନେଇ ସବୁକିଛି ନୁହେଁ ଆଜ୍ଞା?
2: ହଁ, ଗଛକୁ ଅଧିକ ପରିମାଣରେ ଗଛକୁ ମାନ୍ୟତା ଦିଅନ୍ତି, ପୂଜା କରନ୍ତି।
1: ତାର କାରଣଟା କ'ଣ?
2: ତାର କାରଣ ହେଉଛି ସେ ତାର ଜୀବନ ଅଛି, ତାର ଜୀବନ ଅଛି, ସେ ଆମକୁ ଆଶୀର୍ବାଦ ଦେବ।
1: କେମିତି ସେ ଆଶୀର୍ବାଦ ଆପଣ ପାଇବେ ଆଶା କରୁଛନ୍ତି?
2: ଆମର ଆଶୀର୍ବାଦ ସେଥିରୁ, ଆମର ଯେତେବେଳେ ଧାନ ବୁଣାଯାଏ ସେ ସମୟରେ କୌଣସି ପ୍ରକାର ପୋକ ଲାଗେନି।
1: କାହିଁକି
2: ପୋକ ଲାଗେନି?
1: କେବେ ଲାଗେ ନା?
2: ନାଇଁ, ଲାଗେ ନାହିଁ, ମଶା କାଟିବ ନାହିଁ। ଜଙ୍ଗଲରେ ବୁଲନ୍ତି ସେ ସମୟରେ ସାପ କାମୁଡ଼ିବ ନାହିଁ। ଜଙ୍ଗଲରେ ବୁଲି ସେ ବାଘ ଥିବ ସେ ସମୟରେ ସେମାନେ ଏକ ପାଖିଆ ହେଇକିରି ଚାଲିଯିବେ, ତାଙ୍କୁ ଦେଖା ଦର୍ଶନ ହେବେନି। ଏଇ ଆଶା ରଖିକିରି ସେମାନେ ପୂଜା କରନ୍ତି, ଏଇଟା ହଉଛି ପ୍ରମାଣ।
1: ଥରେ ଯାଇଥିଲେ ଗୋଟେ ଧରତୀ ପୂଜା କରୁଥିଲେ, ମାଟିର 3ଟି ପିଣ୍ଡଳା ରଖିକିରି ସେଠି ପୂଜା କରୁଥିଲେ, ଏବଂ ସେଦିନ ଥିଲା ଦେବସ୍ନାନ ପୂର୍ଣ୍ଣିମା, ଜଗନ୍ନାଥ ବଳଭଦ୍ର ସୁଭଦ୍ରାଙ୍କର ସ୍ନାନ ଦିନ, ସେଦିନ ସ୍ନାନ ଭିତରେ ବସିଥାନ୍ତି ଏବଂ ଚାରିପର୍ଯ୍ୟାକ ଶାଳ ଗଛ ପୋତା ହେଇଥାଏ, ଭାରି ସୁନ୍ଦର ଲାଗୁଥାଏ ଜାଗାଟି, ଏମିତି କାହିଁ କରନ୍ତି ଆପଣ?
2: ସେଟା ହଉଛି ସତ୍ୟ, ତେର୍ତା ଆଉ ଦ୍ୱାପର, ତିନିଟା ଯୁଗ ଗତ ହେଇଯାଇଛି ବୋଲିକିରି, ତିନି ଯୁଗର ଯେଉଁ ଧରତୀ ଅଛି ତାକୁ ସମ୍ମାନ ଦେବା ପାଇଁ ସେମାନେ ଆରାଧନ କରନ୍ତି। କଳିଟା ବର୍ତ୍ତମାନ ଧରାଯାଇ,
1: କଳି ପୁଣି କେବେ ଧରା ହବ?
2: ସେଟା ପୁନରପି ଯେଉଁ ସେଇ ଧାର୍ମିକ ଲୋକ ଜନ୍ମ ହେବେ, ନୂତନ ଯୁଗରେ ପରିଣତ ହବ, ସେଇଦିନ 4ଟି ଯୁଗ ହବ,
1: ସେଦିନ ପୁଣି 4ଟି ପିଣ୍ଡଳା ରଖିବେ,
2: 4ଟି ପିଣ୍ଡଳା ରଖିବେ।
1: ଚାରିପର୍ଯ୍ୟାକ ଗଛ ସବୁ ରଖାଯାଇଥାଏ, କାହିଁକି ଲଗାଯାଇଥାଏ?
2: ସେ ଗଛଟା ହଉଛି ସାକ୍ଷୀ,
1: ମାନେ ଆମର ଯେମିତି ଗୋଟେ ବିବାହରେ ଆମର ବନ୍ଧୁ ବାନ୍ଧବ ସାଙ୍ଗସାଥୀଙ୍କ ସାମ୍ନାରେ ବିବାହଟା ସେମାନେ ସାକ୍ଷୀ ରହନ୍ତି,
2: ସାକ୍ଷୀ ରହନ୍ତି,
1: ଗଛକୁ ଆମେ ସାକ୍ଷୀ କରନ୍ତି,
2: ସାକ୍ଷୀ କରନ୍ତି
1: ସବୁ ବିଷୟରେ,
2: ସବୁ ବିଷୟରେ
1: ବିବାହ କେମିତି ସାକ୍ଷୀ କରନ୍ତି?
2: ସେଇଟା ପୁରା ସେ ବିବାହରେ ମଧ୍ୟ ସେ ଦିଆଯାଏ, ଠିକ ମଝିରେ ଗୋଟେ ଶାଳ ଗଛ ପୋତା ହେଇଥିବ। ଆମେ ଯେତେବେଳେ ଝିଅକୁ ବନ୍ଦୋବସ୍ତ କରିବା ପାଇଁ ଯାଉ, ଗଛ କାଟିକି ଯଦି ମଝିରେ ବାଟରେ ଥିବ ନୂଆ, ସେଇଦିନ କାଟିକି ଯଦି ଡାଳ ପତ୍ର ଇତ୍ୟାଦି ପଡ଼ିଥିବ, ତାହା ତାକୁ ଅଶୁଭ ମନାଯିବ।
1: ଗଛଟାକୁ ଏତେ ପ୍ରାଧାନ୍ୟ ଦିଆଯାଏ।

0: ଆଜ୍ଞା, ସେ ବିବାହ ଦିନ ଆମେ ଯାହାକୁ ବରକଟୁମେତ କହୁ, ମାନେ ବଡ କୁମା, ଆଉ ସେଇଦିନ ଯୋଉ ଡାଳ ଆମେ ନେଇକି ଯାଉ, ସେ ଡାଳକୁ ଚିନ୍ତା କରାଯାଏ ଶାଗୁଆ ରହିଛି, ସେମିତି ପୁଅ ଝିଅ ମାନଙ୍କୁ ଗଛ ଦେବତା ବା ଅରୁଣ କହନ୍ତୁ, ତମେ ତାଙ୍କୁ ସବୁଦିନ ମାନେ ଶାଗୁଆ ଆକାରରେ ରଖିବ।
1: କି ଗଛ ଡାଳ ନିଅନ୍ତି?
0: ଯେକୌଣସି ଗଛ।
2: ଅନ୍ୟ ଜଣେ ମୁଣ୍ଡା ସମ୍ପ୍ରଦାୟର ଆଦିବାସୀ ବନ୍ଧୁ ଜାକ୍ରିଆ ହାଁସା।
3: ଦେଖନ୍ତୁ, ସେଇ ସମୟରେ ଆମର ମୂଳରୁ ହିଁ ମନ୍ଦିର ପରି କି ଗିର୍ଜା ପରି କୌଣସି ଜିନିଷ ନଥିଲା, ପ୍ରକୃତିକୁ ହିଁ ପୂଜା କରୁଥିଲେ, ସବୁ ସେଇ ଗଛ ସୂର୍ଯ୍ୟ ଚନ୍ଦ୍ର ଏମାନଙ୍କୁ ଦେବତା ନେଇକି ହିଁ ପୂଜା କରୁଥିଲେ।
1: ଗଛ ସହିତ ଆମର ସମ୍ପର୍କଟା କେମିତି?
3: ଦେଖନ୍ତୁ, ବିବାହ ସମୟରେ ଆମର ରହିଛି ସେ ଯେଉଁ ବିବାହ ମଣ୍ଡପ ବା ବିବାହ ବେଦୀ, ସେଥିରେ ଆମେ ଚାରିଟି ଗଛ ଡାଳ ଲଗାଉ। ପ୍ରଥମ ହେଲା ବାଉଁଶ, ଦ୍ୱିତୀୟରେ ହେଲା ମହୁଲ, ତୃତୀୟରେ ହେଲା ଶାଳ, ଚତୁର୍ଥରେ ହେଲା ସିଧା ଗଛ। ଏଇ ଚାରିଟି ଗଛର ଡାଳ ରଖିବାର ମଧ୍ୟ ବିଭିନ୍ନ ମହତ୍ତ୍ୱ ରହିଛି। ଯେପରି କହିଲି ବାଉଁଶ, ବାଉଁଶ ସେ ବିବାହ ମଣ୍ଡପ ବେଦୀରେ ରଖିବାର ଅର୍ଥ ହେଉଛି ଯେ ଏଇ ବିବାହିତ ପୁଅ ଝିଅ ସେମାନଙ୍କର ବାଉଁଶ ପରି ଦୀର୍ଘାୟୁ ହଉ।
1: ଆଚ୍ଛା,
3: ମହୁଲ ରଖିବାର ଅର୍ଥ ହେଉଛି, ମହୁଲ ଏହା ଏକ ମିଠା ଜିନିଷ, ହେଲେ ସେମାନଙ୍କର ବୈବାହିକ ଜୀବନ
1: ମିଠା ହଉ,
3: ହଁ ମଧୁମୟ ହଉ। ତାପରେ ଏ ଶାଳ କଥାଟା କୁହାଗଲା, ଆପଣ ଦେଖିଥିବେ ଯେ ଇଏ ବହୁ ସଂଖ୍ୟାରେ ଫଳେ, ହେଲେ ଏଇ ଫଳ ପବନରେ ଉଡ଼ି ଉଡ଼ି ବହୁତ ଦୂରକୁ ମଧ୍ୟ ବିକ୍ଷିପ୍ତ ହୁଏ, ହଁ। ତେବେ ଏହାର ଉଦ୍ଦେଶ୍ୟ ହେଉଛି ସେମାନଙ୍କର ସନ୍ତାନ ସନ୍ତତି ମଧ୍ୟ ଏଇ ଶାଳ ଗଛ ପରି
1: ବଂଶବୃଦ୍ଧି
3: ହଉ। ତାପରେ ଏଇ ସିଧା ଗଛ ରଖିବାର ଉଦ୍ଦେଶ୍ୟ ରହିଲା ଯେ ସିଧା ଗଛର ଫଳ ଶୁଖିଗଲା ପରେ ଇଏ ଫାଟି ଯାଇଥାଏ, ତେବେ ଏଇ ଫାଟିଯିବାର ଅର୍ଥ ହେଉଛି ଏହାଙ୍କ ଉପରେ କୌଣସି ପ୍ରକାର ଦୋଷ ତ୍ରୁଟି ଯଦି ଥାଏ, ତାହେଲେ ସେଇ ସିଧା ଗଛ ଯୋଗୁଁ ତାଙ୍କର ସବୁ ପାପ ଦୋଷ ମେଣ୍ଟିବ।
2: ଏବଂ ଜଣେ ବୃଦ୍ଧା,
4: ଆମେ କେ ଜଙ୍ଗଲ ଉଜାଡ଼ି ଯାଆଥେ ଖାନ ଆମର ଜଙ୍ଗଲ ବସା ଏକ ଲାଗି ଭାଗିଦାର ହୋଇ ଆମର କେ ଜଙ୍ଗଲ ଆମର କେ ସାହାରା ହେଇକେ ଆମର କେ ବାପ ପୁରଖା ମାନକେ ସମ୍ପତ୍ତି ହେଇକେ ଜଙ୍ଗଲ ସେକାର ସେ ଜଙ୍ଗଲ ଭାଗି ଗଲେ ଆମର କେ କୋନ ଉପାୟ ନାଇଛେ ଓହେ ଲାଗି ଆମର ଜଙ୍ଗଲ ବସା ଅଛି।

0: ମାଟି ବୃକ୍ଷ ଓ ସେମାନେ ସମୟ ସୀମାର ଅନନ୍ତ ଗର୍ଭରେ ତିନୋଟି ନିର୍ଦ୍ଦିଷ୍ଟ କୌଣିକ ବିନ୍ଦୁ ବିଶ୍ୱାସ ଅବିଶ୍ୱାସର ଦ୍ୱନ୍ଦ୍ୱ ଯୁଦ୍ଧ ସେମାନଙ୍କୁ ବିଚଳିତ କରିନି। ଆଧୁନିକ ଶିକ୍ଷା ସଭ୍ୟତାର ଜତୁଗୃହ ସେମାନଙ୍କୁ କବଳିତ କରିପାରିନି। ବରଂ ପୁରୁଷାଧିକ୍ରମେ ରହିଆସିଥିବା ଅରଣ୍ୟ ସଭ୍ୟତାର ବିଚାରଧାରାରେ ସେମାନେ ପରିପୁଷ୍ଟ ଏକ ନିର୍ଦ୍ଦିଷ୍ଟ ବିଜ୍ଞାନ ସମ୍ମତ ଦୃଷ୍ଟିଭଙ୍ଗୀ ନେଇ
1: ଲୁହା ଲଙ୍ଗଳ ତ ନାହିଁ ଆମର, ସେ ଗଛର ଲଙ୍ଗଳ କରିବୁ, ଇସ ତିଆରି କରିବୁ, ଜୁଆଡି ତିଆରି କରିବୁ, ଓ ଠେଙ୍ଗା କାଟିବୁ, କିଛି ହେଲେ ଗଛ ହିଁ କାଟିବୁ।
2: ଲୁହା ଲଙ୍ଗଳ ହୁଏ ନା?
1: ନା, ଏ ଯେ ଦେଖୁଛୁ ନା, ଏ ଠିଆ ହେଇଛି କାନ୍ଥ ପାଖରେ, କାଠର ଆମର ଆବଶ୍ୟକତା ପଡେ ତାହେଲେ ଗୋଟାଏ କାଟିକି ନେଇ ଆସିବୁ, ସମୁଦାୟ କାଟିବୁ।
2: ସେ ଗଛଟା କଟିଲେ ସେ ଜାଗା ଖାଲି ହେଇଗଲା?
1: ଖାଲି ହେଇଯାଏ, କେତେ ଲୋକମାନେ ସେ ଜାଗାରେ ଇଏ ବାଡ଼ା ମଧ୍ୟ ପକେଇ ଦିଅନ୍ତି ତାର ଗଲଜା ବାହାରିବା ପାଇଁ। ସେମିତି କାଟିବାର ଗୋଟେ ପ୍ରୋସେସ ଅଛି
2: ଆପଣଙ୍କର?
1: ହଁ, ଅନ୍ୟ ଲୋକମାନେ କାଟିବେ, ଗଛ ବାହାରିବ ନାହିଁ।
2: କେମିତି କଣ ପ୍ରୋସେସ?
1: ସେମାନେ ଢାଲୁ ଆକାରରେ କାଟିବେ, ଏଇଭଳିଆ ତେର୍ଛା କାଟିବେ।
2: ଓ, ତେର୍ଛା କାଟିବେ,
1: ତେର୍ଛା କାଟିବେ, ପାଣିଟା ରହିବ ନାହିଁ, ଖସିଯିବ, ତାହେଲେ ସେଠୁ ନୂଆ ଗଛ ଚାରିପଟୁ ବାହାରିବ।
2: ଓ, ତା ମାନେ ଗଛଟା ଏମିତି କଟାଯିବ ଯେମିତି ଗଛରୁ ନୂଆ କେନା ପରିବ, ଆଉ ଗୋଟେ ଗଛ ହେଇପାରିବ।
1: ତା ଗଛ କାଟିଦେଲା ପରେ ତାକୁ ଯଦି ଯତ୍ନ ନିଆଯାଏ ହେଲେ ପାଞ୍ଚ ଦଶଟା ଗଛ ଗୋଟେ ଜାଗାରୁ ବାହାରିବ।
2: ଆପଣ ସେମିତି ସବୁ କରନ୍ତି? ଏଠି
1: ସେଟା କରାଯାଏ,

0: କୁହନ୍ତୁ ତ, ଏ କଥାକୁ ଆପଣ ଅବିଶ୍ୱାସ କରିବେ? ବୃକ୍ଷ ହିଁ ସେମାନଙ୍କ ସତ୍ତା, ବୃକ୍ଷ ହିଁ ସେମାନଙ୍କର ଶକ୍ତି, ବୃକ୍ଷ ହିଁ ସେମାନଙ୍କ ଜୀବନ ପ୍ରବାହର ସମ୍ବର୍ଦ୍ଧନାର ଉତ୍ସ। କିନ୍ତୁ ଆମେ ଏଇ ସଭ୍ୟ ସମାଜ,
1: ଅନୁସନ୍ଧାନରୁ ଜଣାଯାଇଛି ଯେ ଗୋଟିଏ ମଣିଷ ତା ଜୀବନକାଳ ଭିତରେ ଦୈନନ୍ଦିନ ଆବଶ୍ୟକୀୟ ସାମଗ୍ରୀ ପାଇଁ 200 ଗଛ କାଟିଥାଏ।

0: ଏବଂ ମାତ୍ର 52 ରବିବାସରୀୟ ଦି ନ୍ୟୁୟର୍କ ଟାଇମ୍ସ ବିଶେଷ ସଂଖ୍ୟା ପାଇଁ 77 ହେକ୍ଟର ଜଙ୍ଗଲ ଧ୍ୱଂସ କରିବାକୁ ପଡ଼େ, ଅର୍ଥାତ୍ 70 ବର୍ଷରୁ ଉର୍ଦ୍ଧ ଗୋଟିଏ ବୃକ୍ଷକୁ ବଳିଦାନ ଦେବାକୁ ପଡ଼େ ମାତ୍ର ଗୋଟିଏ ଦିନ ବୟସର ଖବରକାଗଜ ପାଖରେ।
1: ଏହି ହେଉଛି ବ୍ୟବଧାନ, ନଗ୍ନ ଆଧୁନିକ ସଭ୍ୟତା ଏବଂ ପ୍ରାଣ ପ୍ରାଚୁର୍ଯ୍ୟରେ ଭରା ଆଦିବାସୀ ସଭ୍ୟତା ଭିତରେ, ଯାହା ପ୍ରକାଶ କରୁଥିଲେ କୁମାରୀ ମେରି ହେମ୍ରମ।
2: ଜଙ୍ଗଲ ଆମର ଧାତୀ ମା ଅଟନ୍ତି, ଏଥିପାଇଁ ଆମେ ଜଙ୍ଗଲକୁ ବଞ୍ଚାଉଛୁ। ଜଙ୍ଗଲ ଯଦି ବଞ୍ଚାଇଲେ ଆମକୁ ଅନେକ ପ୍ରକାର ଖାଦ୍ୟ ମିଳେ, ପବନ ମିଳେ, ବର୍ଷା ମଧ୍ୟ ଭଲ ହେବ। ବର୍ଷା ନହେଲେ ମଧ୍ୟ ଗାଁ ଲୋକମାନେ ଜଙ୍ଗଲର ଫଳମୂଳ ଖାଇକରି ବଞ୍ଚିବେ।
3: ଧରତୀ ମାକୁ ଆପଣ ବହୁତ ଭଲ ପାଆନ୍ତି ନା?
2: ସାର, ଧରତୀ ମାତା ଆମେ ବହୁତ ଭଲ ପାଉ। ଏଇଟା ଆମେ ଯେଉଁ ଧରତୀ ମା ବସିଛୁ ସେଟା ଧରତୀ ମା, ଏ ଧରତୀ ମା ଉପରେ କେତେ ଯୁଗରେ ରହି ଆସୁଛୁ। ଆପଣଙ୍କ ଘରେ ରେଡିଓ ଅଛି, ସ୍କୁଟର ଅଛି, ଗାଡି ଅଛି, ଫ୍ରିଜ ଅଛି, ଆମେ ତ ଗରିବ ଲୋକ ସବୁ। ଜଙ୍ଗଲ ଆମର ଫ୍ରିଜ, ଜଙ୍ଗଲ ଭିତରେ ବୁଲି ବୁଲି ଆମେ ଗୀତ ଗାଇ ନାଚୁ। ଚଢେଇ ମାନେ ମଧ୍ୟ ଜଙ୍ଗଲରେ ଗୀତ ଗାଆନ୍ତି, ସେମାନଙ୍କ ସାଙ୍ଗରେ ଆମେ ଗୀତ ଗାଉ। ଟିଭି ଆଜ୍ଞା ମୁଁ ଦେଖି ନାହିଁ, ଜଙ୍ଗଲ ଆମର ଟିଭି, ଫୁଲ ଫଳ ଝରଣା ଏସବୁ ଆମର ଟିଭି। ଧରତୀ ମାକୁ ଆମେ ସଜାଇବୁ।
3: କେମିତି ସଜାଇବେ?
2: ଧରତୀ ମାକୁ ଆମେ ଗଛ ଲଗାଇବୁ, ଫୁଲ ଫଳ ଲଗାଇବୁ।
3: ଆପଣ ମଧ୍ୟ ଝିଅ ଯେତେବେଳେ ଜଙ୍ଗଲକୁ ଯାଉଛନ୍ତି, ଜଙ୍ଗଲରେ ଯେଉଁମାନେ ସବୁ ଗଛ କାଟୁଛନ୍ତି ସେମାନେ ତ ଆପଣଙ୍କୁ ବହୁତ ହଇରାଣ କରୁଥିବେ, ଭୟ ଦେଖାଉଥିବେ?
2: ହଁ ସାର, ଆମକୁ ବହୁତ ଭୟ ଦେଖାଉଛନ୍ତି, ହାଣିବାକୁ ଖୋଜୁଛନ୍ତି, ମାରିବାକୁ ଖୋଜୁଛନ୍ତି, କିନ୍ତୁ ଆମେ ବହୁତ ଡାଲରେ ବୁଲୁଛୁ।
3: ଆପଣ ହାତରେ କିଛି ନିଅନ୍ତି, ଅସ୍ତ୍ର କିଛି ନିଅନ୍ତି ହାତରେ?
2: ହାତରେ ଏପରି ଆମେ ଛୋଟ ଛୋଟ ଅସ୍ତ୍ର ଧରିଥାଉ, ବାଡ଼ି ଧରିଥାଉ, ଲାଠି ଠେଙ୍ଗା ସବୁ ଧରିଥାଉ, ଏବଂ ପଥର ମଧ୍ୟ ସେମାନଙ୍କୁ ଆମେ ଦେଖାଉ। ଏସବୁରେ ଦେଖାଇ କରି ସେମାନଙ୍କୁ ଡରାଉଛୁ, ଆଉ ସେମାନଙ୍କ ହାତରୁ ମଧ୍ୟ ଆମେ ଟାଙ୍ଗିଆ ସବୁ ଲୁଟି କରି ଆଣୁଛୁ। ଧରତୀ ହମାରାୟୋ, ଧରତୀ ହମାରାୟୋ, ଧରତୀ ହମାରାୟୋ।

ଯେଉଁଦିନ ସୃଷ୍ଟିର ପ୍ରଥମ ମଣିଷ ଆଦାମ ଇଭ୍ ନିଷିଦ୍ଧ ଉଦ୍ୟାନର ଫଳ ଭକ୍ଷଣ କରି ଲଜ୍ଜା ଭୟ ସଙ୍କୋଚରେ ନିଜକୁ ଆତ୍ମଗୋପନ କରିବାକୁ ଚାହିଁଲେ, ସେଦିନ ଏହି ବୃକ୍ଷ ଦେବତା ଅତି ଆଦରରେ ସେମାନଙ୍କୁ ଆଶ୍ରୟ ଦେଲେ, ନିଜର ଗହଳ ପତ୍ର ଓ ବଳକଳ ପରିଧାନ କରାଇ, ଏବଂ ସେହିଦିନରୁ ବୃକ୍ଷ ହିଁ ହେଲା ସେମାନଙ୍କ ଜୀବନ ପରିଚର୍ଯ୍ୟାର ଏକମାତ୍ର ସାକ୍ଷୀ। କାରଣ ଉଭୟ ପରମ କଲ୍ୟାଣମୟୀ ସ୍ନେହମୟୀ ସେମାନଙ୍କ ଧରତୀମାତାର ଦୁଗ୍ଧପୋଷ୍ୟ ଶିଶୁ, ଅରଣ୍ୟର ସନ୍ତାନ, ଐଶ୍ୱର୍ଯ୍ୟର ପିରାମିଡ୍ ଉପରେ ବସି ସ୍ୱପ୍ନୀଳ ଭବିଷ୍ୟତକୁ ଉଙ୍କି ମାରିବାର ସ୍ପୃହା ସେମାନଙ୍କର ନାହିଁ, ବରଂ ପାହାଡ଼ି ଝରଣା ଭଳି ଜୀବନ ଯନ୍ତ୍ରଣାର ବହୁ ଉର୍ଦ୍ଧ୍ୱରେ ରହି ସେମାନେ ଚାହିଁଛନ୍ତି ନିଜର ପ୍ରିୟ ଧରତୀମା ଓ ତାର ନିସର୍ଗ ବନସମ୍ପଦକୁ ପଣତକାନିରେ ଘୋଡ଼େଇ ରଖିବେ, ଯାହା ସେମାନଙ୍କର ସରଳ ନିଷ୍କପଟ ମନଟି ପାଇଁ ସତ୍ୟ ଶିବ ଓ ସୁନ୍ଦରର ପୂଜାବେଦୀ।

ଶୁଣୁଥିଲେ ତଥ୍ୟ ସମ୍ବଳିତ ବେତାର ରୂପକ ଧରତୀ ମାତା। ରଚନା ଓ ପ୍ରଯୋଜନା କରିଥିଲେ ରମାପଦ ନନ୍ଦ। ବର୍ଣ୍ଣନା କରିଥିଲେ ମୋନାଲିସା ମହାନ୍ତି। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ହିନ୍ଦୀ ଚଳଚ୍ଚିତ୍ରର ଗୀତ। ପ୍ରଥମ ଗୀତ ନେଇଛୁ କିସ୍ମତ ଚଳଚ୍ଚିତ୍ରରୁ, ନୂର ଦିବାସୀଙ୍କ ଗୀତ। ସଙ୍ଗୀତ ଓ ପି ନାୟର। କଣ୍ଠଦାନ କରିଛନ୍ତି ଆଶା ଭୋସଲେ।

ପରବର୍ତ୍ତୀ ଗୀତ ନେଇଛୁ ସାୱନ୍ଙ୍କ ଆନେ ଦେବ ଚଳଚ୍ଚିତ୍ରରୁ। କଣ୍ଠଶିଳ୍ପୀ ୟେସୁ ଦାସ, ଗୀତ ରଚନା ପି ପଙ୍କଜ, ସଙ୍ଗୀତରେ ସଜେଇଛନ୍ତି ରାଜ କମଲ।

ବିଶ୍ୱାସ ଚଳଚ୍ଚିତ୍ର ଗୀତ ପାଇଁ ଶିଳ୍ପୀ ମୁକେଶ, ଗୀତିକାର ଗୁଲସନ ବାବରା, ସଙ୍ଗୀତ କଲ୍ୟାଣଜୀ ଆନନ୍ଦଜୀ।

ପରବର୍ତ୍ତୀ ଗୀତ ଆପ୍ କି କସମ୍ ଚଳଚ୍ଚିତ୍ରରୁ କଣ୍ଠଦାନ କରିଛନ୍ତି ଲତା ମଙ୍ଗେସ୍କର, ଆନନ୍ଦ ବକ୍ସିଙ୍କ ଗୀତ, ସଙ୍ଗୀତ ରାହୁଲ ଦେବ ବର୍ମନ।

ଏଥର ଶୁଣିବା ସରଗମ୍ ଚଳଚ୍ଚିତ୍ରରୁ ଗୀତ। ଦ୍ୱୈତକଣ୍ଠରେ ଶିଳ୍ପୀ ଲତା ମଙ୍ଗେସ୍କର ଏବଂ ମହମ୍ମଦ ରଫି, ଗୀତିକାର ଆନନ୍ଦ ବକ୍ସି, ସଙ୍ଗୀତ ଲକ୍ଷ୍ମୀକାନ୍ତ ପ୍ୟାରେଲାଲ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8280306927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।
2: କାର୍ଯ୍ୟକ୍ରମ ଶେଷରେ ଶୁଣନ୍ତୁ ମେନେ ପ୍ୟାର କିୟା ଚଳଚ୍ଚିତ୍ରରୁ ଏହି ଗୀତ। ଶିଳ୍ପୀ ଏସ୍ ପି ବାଲ ସୁବ୍ରମଣ୍ୟମ, ଗୀତ ରଚନା ଅସତ ଭୋପାଲି।

ଶୁଣୁଥିଲେ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ପୁଣି ଥରେ ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିବେ ଦିନ 2:15 ଏବଂ ସନ୍ଧ୍ୟା 6:10। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। ପ୍ରଥମେ ଶିଳ୍ପୀ ହ୍ୟୁମାନ ସାଗର ଗାଇଛନ୍ତି ଏନ୍ ଗୁରୁଦତ୍ତାଙ୍କ ରଚନାରୁ। ସଙ୍ଗୀତ ଏସ୍ ଚନ୍ଦ୍ରକାନ୍ତ।

ସମ୍ବିତ କୁମାର ଦାସଙ୍କ କଣ୍ଠରୁ ଶୁଣିନେବା ଏହି ଗୀତ। ଗୀତ ରଚନା ଦୀପକ ଶର୍ମା, ସଙ୍ଗୀତ ପରିଚାଳନା ସମ୍ବିତ କୁମାର ଦାସ।

0: ମଧ୍ୟସ୍ଥତା ଡ୍ରାଇଭ୍ 2.0 ମାନ୍ୟବର ସୁପ୍ରିମକୋର୍ଟର ଏକ ନୂତନ ପ୍ରଚେଷ୍ଟା। ଆପଣଙ୍କର ମାମଲା କୋର୍ଟରେ ବର୍ଷ ବର୍ଷ ଧରି ଚାଲୁଛି କି? ବର୍ଷ ବର୍ଷ ଧରି କୋର୍ଟରେ ନ୍ୟାୟ ପାଇଁ ଅପେକ୍ଷା କରୁଛନ୍ତି କି? ଏବେ ଆସିଛି ଏକ ସହଜ, ଦ୍ରୁତ ଏବଂ ପ୍ରଭାବଶାଳୀ ଉପାୟ, ମଧ୍ୟସ୍ଥତା। କୌଣସି ଖର୍ଚ୍ଚ ବିନା ଆପଣ ନିଜେ ଭାଗ ନେଇ ଆଲୋଚନା ମାଧ୍ୟମରେ ଆପଣଙ୍କର ବିବାଦର ସ୍ଥାୟୀ ସମାଧାନ କରନ୍ତୁ। ଦୁଇ ପକ୍ଷ ପରସ୍ପର ବସିକି ସହମତିରେ ସହଜରେ ମାମଲାର ସମାଧାନ ପାଇପାରିବେ। ଆଜି ହିଁ ନିକଟରେ ଥିବା କୋର୍ଟର ଜିଲ୍ଲା ଆଇନ ସହାୟତା କେନ୍ଦ୍ରରେ ଯୋଗାଯୋଗ କରନ୍ତୁ। ସମୟ ବଞ୍ଚାନ୍ତୁ, ଖର୍ଚ୍ଚ କମାନ୍ତୁ, ସମ୍ପର୍କ ରକ୍ଷା କରନ୍ତୁ, ମଧ୍ୟସ୍ଥତାକୁ ରକ୍ଷା କରନ୍ତୁ ଏବଂ ଆଗକୁ ନିଅନ୍ତୁ।
1: ଏଥର ଦ୍ୱୈତକଣ୍ଠରେ ଶିଳ୍ପୀ ହ୍ୟୁମାନ ସାଗର ଏବଂ ସଞ୍ଜୁ ମହାନ୍ତି, ଗୀତ ରଚନା ସୁମିତ, ସଙ୍ଗୀତ ଶାନ୍ତିରାଜ ଖୋସଲା।

ଶେଷରେ ଶିଳ୍ପୀ ସ୍ୱୟଂ ପ୍ରଭାସ ପାଢ଼ୀ ଏବଂ ସରିତା ମିଶ୍ର, ଗୀତ ରଚନା ପୁଷ୍ପକ ପରିଡ଼ା, ସଙ୍ଗୀତ ସରୋଜ ସାମଲ।

0: ଏଇଠି ଶେଷ ହେଲା ହିନ୍ଦୀ ସୁଗମ ସଙ୍ଗୀତ କ୍ରମରେ ଗୀତ। ଶ୍ରୋତାବନ୍ଧୁ ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ ଆଜି ମଧ୍ୟାହ୍ନର ଚାଷବାସ କଥା।
1: ଆମେ ଚାଷବାସ କଥାରେ ଅମୃତ ଭଣ୍ଡା ଚାଷ ବିଷୟରେ କିଛି ଜାଣିବା। ଆମ ରାଜ୍ୟର ସମସ୍ତ ଜିଲ୍ଲାରେ ଅଳ୍ପ ବହୁତ ଅମୃତଭଣ୍ଡା ଚାଷ କରାଯାଇଥାଏ। ଅମୃତଭଣ୍ଡା ପରିବା ମଧ୍ୟରେ ଏକ ଉପାଦେୟ ଖାଦ୍ୟ ଭାବରେ ପରିଚିତ। ଏହା ସାଧାରଣତଃ ନିଗିଡ଼ା ଦରୋସା ମାଟିରେ ଚାଷ କରାଯାଇଥାଏ। ଅମୃତଭଣ୍ଡା ଚାଷ ହେବା ଜମିକୁ ପ୍ରାଥମିକ ଅବସ୍ଥାରେ 2-4 ଓଡ଼ ଗୁଣ୍ଡ ଚାଷ କରିବାକୁ ହୋଇଥାଏ। ଧାଡ଼ିକୁ ଧାଡ଼ି 2 ମିଟର ବ୍ୟବଧାନ ରଖି ବିହନ ରୋପଣ କରିବାକୁ ହୋଇଥାଏ। ପ୍ରଥମ ବିହନ ରୋପଣ ନିମନ୍ତେ 0.5 ମିଟର ଗଭୀରର ଏକ ଗର୍ତ୍ତ ଖୋଳିବେ। ଗର୍ତ୍ତରେ ସଢ଼ା ଗୋବର ଖତ କିମ୍ବା କୁକୁଡ଼ା ଫାର୍ମ ଖତ, 25 ଗ୍ରାମ କ୍ଲୋରୋଫାଇଫସ୍, 25 ଗ୍ରାମ ନିମ ପିଡ଼ିଆ, 100 ଗ୍ରାମ ସୁପର, 100 ଗ୍ରାମ ପଟାସ, 50 ଗ୍ରାମ ୟୁରିଆ ଦେଇ ଗର୍ତ୍ତକୁ ପୂରଣ କରିବେ। ଏ ସମସ୍ତ କାର୍ଯ୍ୟ ସାରି 2 ଦିନ ମଧ୍ୟରେ ଗର୍ତ୍ତରେ ଚାରା ରୋପଣ କରିବାକୁ ପଡ଼ିଥାଏ। ପ୍ରତି ଏକର ପିଛା 1000 ଗାତ ହୋଇପାରିବ। ପ୍ରତି ଏକର ପିଛା 1500 କୋଟି ଚାରାର ଆବଶ୍ୟକତା ହୋଇଥାଏ। ସମସ୍ତ ଗାତ ମଧ୍ୟରେ ଅଣ୍ଡିରା ଗଛର ହ୍ରାସ ନିମନ୍ତେ 500 ଗର୍ତ୍ତରେ 2-2 କରି ବିହନ ପୋତିବାକୁ ହୋଇଥାଏ। ଗୋଟିଏ ପଲିଥିନ୍ ପ୍ୟାକ୍ରେ ସର୍ବାଧିକ 20 ସେଣ୍ଟିମିଟର ଉଚ୍ଚତା ଥିବା ଉତ୍ତମ ଚାରାକୁ ସଂଗ୍ରହ କରିବେ। ଗୋଟିଏ ଗର୍ତ୍ତରେ ଗୋଟିଏ କିମ୍ବା ତାର ନିକଟସ୍ଥ ଗର୍ତ୍ତରେ 2-2 ଚାରା ରୋପଣ କରିବେ। ପ୍ରତି ଗଛକୁ ଗଛ ବ୍ୟବଧାନ ସାଧାରଣତଃ 15 ସେଣ୍ଟିମିଟର ହେବା ଦରକାର। ଗଛ ବଡ଼ ହୋଇ ଫୁଲ ଧରିଲେ 1.10 ମାତ୍ରାରେ ରଖି ସେଥିମଧ୍ୟରୁ ଅଣ୍ଡିରା ଗଛକୁ କାଟି ଦିଅନ୍ତୁ। ପଲିଥିନ୍ ମଧ୍ୟରେ ଥିବା ଚାରାକୁ ବ୍ଲେଡ୍ ସାହାଯ୍ୟରେ କାଟି ଦିଅନ୍ତୁ ଓ ମାଟି ସହିତ ଗର୍ତ୍ତରେ ରୋପଣ କରନ୍ତୁ। ଗଛ ଲଗାଇବା ପରେ ଗଛର ଚାରିପାର୍ଶ୍ୱକୁ ଭଲ ଭାବରେ ଚାଞ୍ଚି ଦିଅନ୍ତୁ। ଚାରା ରୋପଣ କରିବା ସମୟରେ ଗଛଟି ଯେପରି ସିଧା ରହିବ ସେଥିପ୍ରତି ଯତ୍ନବାନ ହୁଅନ୍ତୁ। ଗଛ ହେବାର କିଛି ଦିନ ପରେ ଗୋବର ସାଥିରେ ୟୁରିଆ ମିଶାଇ ପଚାଇ ଦେଇକରି ତାହାକୁ ଗଛ ମୂଳରେ ଢାଳିବେ। ଗଛ ଲଗାଇବାର 8 ସପ୍ତାହ ପରେ ଗଛର ମୂଳକୁ କଡ଼ା ଖୁସା କରିବା ସହିତ ଅନାବନା ଘାସକୁ ଉପାଡ଼ି ଦେବେ। ଏହିପରି ପ୍ରତି 2 ମାସରେ ଥରେ କଡ଼ା ଖୁସା କରିବେ। ବର୍ଷା ଦିନ ଆସିଗଲେ ଗଛ ମୂଳକୁ ମାଟି ଟେକି ଦେବାକୁ ହେବ। ଅମୃତଭଣ୍ଡା ଗଛ ଛୋଟ ଛୋଟ ଥିବା ସମୟରେ କ୍ଷେତ ମଝିରେ ଗୁଆଁର, ଲଙ୍କା, ମୂଳା ଆଦି ଚାଷ କରାଯାଇପାରିବ। ଗଛ ବଡ଼ ହୋଇଯିବା ପରେ ଗଛ ମଧ୍ୟରେ ଅଦା, ହଳଦୀ, ସାରୁ ଓ ରଜନୀଗନ୍ଧା ଫୁଲର ଚାଷ କରାଯାଇପାରିବ। ଜମିର ବତର ଦେଖି ଜଳସେଚନ କରିବେ। ସଦାସର୍ବଦା ଗଛ ମୂଳ ଓଦା ରହିବାର ବ୍ୟବସ୍ଥା କରିବେ। ଗଛରେ ଫୁଲ ଆସିଗଲେ ପ୍ରତି ସପ୍ତାହରେ ଥରେ ଗଛକୁ ଜଳସେଚନର ବ୍ୟବସ୍ଥା କରିବେ। ବିଧିବିଧାନରେ ଅମୃତଭଣ୍ଡା ଚାଷ କରିଥିଲେ ପ୍ରତି

0: ଏକର ପିଛା 40 ଟନ୍ରୁ ଅଧିକ ଅମଳ ହୋଇଥାଏ। ପାଣି ଜମୁଥିବା ଜାଗାରେ ଅମୃତଭଣ୍ଡା ଲଗାଇବେ ନାହିଁ। ପ୍ରତି ସପ୍ତାହରେ ଥରେ ଫ୍ଲିଟକ୍ସ ଦ୍ରବଣକୁ ଗଛ ଉପରେ ସିଞ୍ଚନ କରନ୍ତୁ। ଗଛରେ ଅତ୍ୟଧିକ ଫଳ ଆସିଗଲେ ଗଛରୁ ଦୁର୍ବଳ ଫଳଗୁଡ଼ିକୁ ତୋଳି ବାହାର କରିଦିଅନ୍ତୁ। ଉନ୍ନତମାନର ଶଙ୍କର ଜାତୀୟ ଅମୃତଭଣ୍ଡା ଲଗାନ୍ତୁ। ଶଙ୍କର ଜାତୀୟ ପାଚିଲା ଫଳରୁ ମଞ୍ଜି ସଂଗ୍ରହ କରି ତାହାକୁ ବିହନ ଭାବରେ ପ୍ରୟୋଗ କଲେ ସେଥିରୁ ଗଛ ଉଠିନଥାଏ। ସଦାସର୍ବଦା ଅମୃତଭଣ୍ଡାର ଗଛ ମୂଳକୁ ସଫା ସୁତୁରା ରଖନ୍ତୁ।
1: ଶୁଣିଲେ ଚାଷବାସ କଥା। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ଦେଶିଆ ଗୀତର କାର୍ଯ୍ୟକ୍ରମ। ପ୍ରଥମେ ଶିଳ୍ପୀ ଯୋଗେନ୍ଦ୍ର ମହାପାତ୍ର, ଗୀତ ରଚନା ସୁଖଦେବ ବାରିକ, ସଙ୍ଗୀତ ବିଜୟ କୁମାର ସାମନ୍ତରାୟ।

ପରବର୍ତ୍ତୀ ଶିଳ୍ପୀ ଦେବେନ୍ଦ୍ର କୁମାର ଅଧିକାରୀ, ଗୀତ ରଚନା ଧୀରେନ୍ ମୋହନ ପଟ୍ଟନାୟକ, ସଙ୍ଗୀତ ବିଜୟ କୁମାର ସାମନ୍ତରାୟ।

ଏଥର ଗଣେଶ ଚନ୍ଦ୍ର ବିଶୋଇଙ୍କ ଗୀତ। ସଙ୍ଗୀତ ବିଜୟ କୁମାର ସାମନ୍ତରାୟ। କଣ୍ଠଦାନ କରିଛନ୍ତି ପ୍ରଜ୍ଞା ପ୍ରିୟଦର୍ଶିନୀ ପଣ୍ଡା।

ଏଥର ଦ୍ୟୁତକଣ୍ଠରେ ଶିଳ୍ପୀ ଦେବେନ୍ଦ୍ର କୁମାର ଅଧିକାରୀ ଏବଂ ଅସ୍ମିତା ଷଡ଼ଙ୍ଗୀ, ଗୀତ ରଚନା ଗଣେଶ ଚନ୍ଦ୍ର ବିଶୋଇ, ସଙ୍ଗୀତ ବିଜୟ କୁମାର ସାମନ୍ତରାୟ।

ଏଥର ଦ୍ୱୈତକଣ୍ଠରେ ଶିଳ୍ପୀ ଯୋଗେନ୍ଦ୍ର ମହାପାତ୍ର ଏବଂ ପ୍ରଜ୍ଞା ପ୍ରିୟଦର୍ଶିନୀ ପଣ୍ଡା, ଗୀତିକାର ଗଣେଶ ଚନ୍ଦ୍ର ବିଶୋଇ, ସଙ୍ଗୀତ ବିଜୟ କୁମାର ସାମନ୍ତରାୟ।

ଶୁଣୁଥିଲେ ଦେଶିଆ ଗୀତର କାର୍ଯ୍ୟକ୍ରମ। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ସମୟ ବର୍ତ୍ତମାନ ଦିନ 1:50 ହେବାକୁ ଯାଉଛି। ପ୍ରଥମେ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ, ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ପରେ ଦିନ 2:00 ଶୁଣିବେ ମିଡ୍ ଡେ ନ୍ୟୁଜ୍, ରିଲେ କରିବୁ ଆକାଶବାଣୀ ଦିଲ୍ଲୀରୁ।

0: ଶୁଣିପାରିବେ ଅଳ୍ପ ସମୟ ମଧ୍ୟରେ।
1: ଆକାଶବାଣୀ ସମ୍ବାଦ ପଢୁଛନ୍ତି ଶୁଭେନ୍ଦୁ କୁମାର ପଣ୍ଡା। ମୁଖ୍ୟ ସମ୍ବାଦ, ନୂଆଦିଲ୍ଲୀର ଭାରତ ମଣ୍ଡପମ୍ଠାରେ ଆସନ୍ତାକାଲିଠାରୁ ଆରମ୍ଭ ହେଉଛି ଦୁଇଦିନିଆ ଅଷ୍ଟାଦଶ ବ୍ରିକ୍ ସମ୍ମିଳନୀ। ଯୋଗଦେବା ପାଇଁ ପହଞ୍ଚୁଛନ୍ତି ସଦସ୍ୟ ରାଷ୍ଟ୍ରଗୁଡ଼ିକର ଶୀର୍ଷ ନେତୃତ୍ୱ। ଆଜି ଅପରାହ୍ନରେ ରୁଷ ରାଷ୍ଟ୍ରପତିଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ। ଭାରତ ସମସ୍ତ ପ୍ରକାର ଆତଙ୍କବାଦ କାର୍ଯ୍ୟକଳାପ ବିରୋଧରେ ଗ୍ରହଣ କରୁଛି ଦୃଢ଼ ପଦକ୍ଷେପ କହିଲେ ପ୍ରଧାନମନ୍ତ୍ରୀ। ଫାଷ୍ଟ୍ୟାଗ୍ ପୋର୍ଟେବିଲିଟି ପାଇଁ ଦେଶବ୍ୟାପୀ ପ୍ରଚଳନ ହେଲା ୱାନ୍ ଟ୍ୟାଗ୍, ଏବଂ ଏସିଆ କପ୍ ପୁରୁଷ ହକି ପ୍ରତିଯୋଗିତାର ସେମିଫାଇନାଲ୍ରେ ଆଜି ଭାରତ ଓ ମାଲେସିଆ ମଧ୍ୟରେ ହେବ ମୁକାବିଲା। ନୂଆଦିଲ୍ଲୀର ଭାରତ ମଣ୍ଡପମ୍ଠାରେ ଆସନ୍ତାକାଲିଠାରୁ ଦୁଇଦିନିଆ ଅଷ୍ଟାଦଶ ବ୍ରିକ୍ ସମ୍ମିଳନୀ ଆରମ୍ଭ ହେଉଛି। ସମ୍ମିଳନୀରେ ଭାରତ, ବ୍ରାଜିଲ, ଚୀନ, ଇଜିପ୍ଟ, ଇଥିଓପିଆ, ଇଣ୍ଡୋନେସିଆ, ଇରାନ, ରୁଷ, ସାଉଦି ଆରବ, ଦକ୍ଷିଣ ଆଫ୍ରିକା ଏବଂ ସଂଯୁକ୍ତ ଆରବ ଏମିରେଟ୍ସ ଭଳି ଏଗାରଟି ପ୍ରମୁଖ ବିକାଶଶୀଳ ଅର୍ଥନୀତି ଯୁକ୍ତରାଷ୍ଟ୍ରଗୁଡ଼ିକ ଯୋଗଦେବେ। ଚଳିତ ବର୍ଷର ବିଷୟବସ୍ତୁ ରହିଛି ସ୍ଥିରତା, ନବସୃଜନ, ସହଯୋଗ ଏବଂ ନିରନ୍ତରତା ପାଇଁ ପ୍ରସ୍ତୁତି। ବୈଠକ ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ବିଭିନ୍ନ ପ୍ରସଙ୍ଗରେ ସମ୍ମିଳନୀ ଅବସରରେ ସଦସ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ସକାରାତ୍ମକ ତଥା ଅର୍ଥପୂର୍ଣ୍ଣ ଆଲୋଚନା ହେବ। ବିଶ୍ୱ କଲ୍ୟାଣ ଦିଗରେ ଏ ବୈଠକର ନିର୍ଯ୍ୟାସ ମାର୍ଗଦର୍ଶନ କରିବ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଆଶା ପ୍ରକାଶ କରିଛନ୍ତି। ବୈଠକ ଅବସରରେ ଆସନ୍ତାକାଲି ସମାବେଶୀ ବିଶ୍ୱ ପ୍ରଶାସନ ଏବଂ ବହୁପକ୍ଷୀୟ ସୁଦୃଢ଼ତା ଶୀର୍ଷକ ଏକ ଅଧିବେଶନ ଆୟୋଜିତ ହେବ। ବ୍ରିକ୍ ସଦସ୍ୟ ରାଷ୍ଟ୍ରଗୁଡ଼ିକର ନେତୃମଣ୍ଡଳୀ ଭାରତ ମଣ୍ଡପମ୍ଠାରେ ଆୟୋଜିତ ନବସୃଜନ ପ୍ରଦର୍ଶନୀକୁ ମଧ୍ୟ ପରିଦର୍ଶନ କରିବେ। ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ବିଭିନ୍ନ ରାଷ୍ଟ୍ରର ନେତୃବୃନ୍ଦଙ୍କ ସହ ଦ୍ୱିପାକ୍ଷିକ ବୈଠକରେ ଆଲୋଚନା କରିବେ। ବୈଠକରେ ଅଂଶଗ୍ରହଣ କରିବା ଲାଗି ସଦସ୍ୟ ରାଷ୍ଟ୍ରଗୁଡ଼ିକର ଶୀର୍ଷ ନେତୃତ୍ୱ ତଥା ପ୍ରତିନିଧି ନୂଆଦିଲ୍ଲୀରେ ଆସି ପହଞ୍ଚିଛନ୍ତି। ବିମାନ ବନ୍ଦରଠାରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁତିନ୍ଙ୍କୁ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ କୀର୍ତ୍ତିବର୍ଦ୍ଧନ ସିଂହ ସ୍ୱାଗତ କରିଥିଲେ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି, ଭାରତ ଓ ରୁଷ ମଧ୍ୟରେ ବହୁମୁଖୀ ତଥା ଦୀର୍ଘସ୍ଥାୟୀ ରଣନୈତିକ ସହଭାଗିତା ସମ୍ପର୍କ ସୁଦୃଢ଼ ରହିଛି। ଅନ୍ୟମାନଙ୍କ ମଧ୍ୟରେ ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ସିରିଲ୍ ରାମାଫୋସା, ଉଗାଣ୍ଡା ଉପରାଷ୍ଟ୍ରପତି ଜେସିକା ଆଲୁପ ମଧ୍ୟ ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। କେନ୍ଦ୍ରମନ୍ତ୍ରୀ ଜୟନ୍ତ ସିଂହ ଏହି ଦୁଇ ନେତାଙ୍କୁ ବିମାନ ବନ୍ଦରଠାରେ ସ୍ୱାଗତ କରିଥିଲେ। ନାଇଜେରିଆ ବୈଦେଶିକ ବ୍ୟାପାର ମନ୍ତ୍ରୀ ବିୟଙ୍କା ଓଡୁମେଗୌ, ପୋଜୁକୁ ଏବଂ ଉରୁକୁଏ ବୈଦେଶିକ ମନ୍ତ୍ରୀ ମାରିଓ ଲୁବେଟିଙ୍ଗ୍ ମଧ୍ୟ ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ବ୍ରିକ୍ସ ବୈଠକ ପରିପ୍ରେକ୍ଷୀରେ ଆଜିଠାରୁ 13 ତାରିଖ ପର୍ଯ୍ୟନ୍ତ ଜନସାଧାରଣଙ୍କ ପାଇଁ ରାଷ୍ଟ୍ରପତି ଭବନ ସଂଗ୍ରହାଳୟ ଏବଂ ଅମୃତ ଉଦ୍ୟାନ ବନ୍ଦ ରହିଛି। ରାଷ୍ଟ୍ରପତିଙ୍କ ସଚିବାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଆସନ୍ତାକାଲି ରାଷ୍ଟ୍ରପତି ଭବନ ଫୋର୍ କୋର୍ଟରେ ଗାର୍ଡ ପରିବର୍ତ୍ତନ ସମାରୋହ ଅନୁଷ୍ଠିତ ହେବ ନାହିଁ। ଦିଲ୍ଲୀ ପୁଲିସ୍ ପକ୍ଷରୁ ସମ୍ମିଳନୀକୁ ଦୃଷ୍ଟିରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ନୂଆଦିଲ୍ଲୀରେ ଗତକାଲିଠାରୁ ଡ୍ରୋନ୍ ଏବଂ ଅନ୍ୟାନ୍ୟ ଆକାଶପଥ ଚଳିତ କ୍ଷୁଦ୍ର ଯାନ ଉଡ଼ାଣ ଉପରେ ନିଷେଧାଦେଶ ଜାରି ରହିଛି। ଆସନ୍ତା ସୋମବାର ପର୍ଯ୍ୟନ୍ତ ଏହି ନିଷେଧାଦେଶ ବଳବତ୍ତର ରହିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଅପରାହ୍ନରେ ନୂଆଦିଲ୍ଲୀଠାରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁତିନ୍ଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ। ପାରସ୍କରିକ ସ୍ୱାର୍ଥ ସମ୍ଭଳିତ ବିଭିନ୍ନ ପ୍ରସଙ୍ଗରେ ଉଭୟ ନେତାଙ୍କ ମଧ୍ୟରେ ମତ ବିନିମୟ ହେବାର ସମ୍ଭାବନା ରହିଛି। ରୁଷ ୟୁକ୍ରେନ୍ ବିବାଦ, ପଶ୍ଚିମ ଏସିଆ ପରିସ୍ଥିତି, ବାଣିଜ୍ୟ ସମ୍ପର୍କ ଏବଂ ଶକ୍ତି ସହଯୋଗ ନେଇ ମଧ୍ୟ ଦୁଇ ନେତାଙ୍କ ମଧ୍ୟରେ ଆଲୋଚନା ହେବାର ଆଶା କରାଯାଉଛି। ଆଜି ସନ୍ଧ୍ୟାରେ ମଧ୍ୟ ଶ୍ରୀ ମୋଦି ଇରାନ୍ ରାଷ୍ଟ୍ରପତି ମାସୁଦ୍ ପେଜେସ୍କିଆନ୍ଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ରାଷ୍ଟ୍ରପତି ପେଜେସ୍କିଆନ୍ ଆଜି ଅପରାହ୍ନରେ ନୂଆଦିଲ୍ଲୀରେ ପହଞ୍ଚବେ। ପଶ୍ଚିମ ଏସିଆ ସଂଘର୍ଷ ପରିସ୍ଥିତିକୁ ଦୃଷ୍ଟିରେ ରଖି ଉଭୟଙ୍କ ମଧ୍ୟରେ ଆଲୋଚନାକୁ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି। ନୂଆଦିଲ୍ଲୀଠାରେ ମଧ୍ୟ ସମ୍ମିଳନୀ ଅବସରରେ ଶ୍ରୀ ମୋଦି ଜାତିସଂଘ ମହାସଚିବ ଆଣ୍ଟ୍ରୋନିଓ ଗୁଟେରସ୍ଙ୍କ ସହ ସାକ୍ଷାତ ଆଲୋଚନା କରିବେ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏ ସମ୍ପର୍କରେ ସୂଚନା ଦେଇ ଶ୍ରୀ ମୋଦି କହିଛନ୍ତି, ଆଗାମୀ କିଛିଦିନ ବିଶ୍ୱ ନେତୃମଣ୍ଡଳୀ ବ୍ରିକ୍ ସମ୍ମିଳନୀରେ ଏକତ୍ରିତ ହୋଇଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଆତଙ୍କବାଦର ଆହ୍ୱାନ ଅଧିକ ବ୍ୟାପକ ହେବାରେ ଲାଗିଛି। ଭାରତ ସମସ୍ତ ପ୍ରକାର ଆତଙ୍କବାଦ କାର୍ଯ୍ୟକଳାପ ଏବଂ ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦୃଢ଼ ନିଷ୍ପତ୍ତି ଗ୍ରହଣ କରିଛି। ଆମେରିକାରେ ହୋଇଥିବା ଭୟାନକ ସେପ୍ଟେମ୍ବର 11 ଆତଙ୍କବାଦୀ ଆକ୍ରମଣର 25 ବର୍ଷ ପୂର୍ତ୍ତି ପାଳନ ଅବସରରେ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି ଏହା କହିଛନ୍ତି। ସେ କହିଛନ୍ତି ଆତଙ୍କବାଦ ଦ୍ୱାରା ବିଶ୍ୱରେ ବହୁ ଧନଜୀବନ ହାନି ହୋଇଛି। ଭାରତ ବହୁ ଦଶନ୍ଧି ଧରି ସୀମାପାର ଆତଙ୍କବାଦର ଶିକାର ହୋଇଛି। ସେପ୍ଟେମ୍ବର 11 ଆକ୍ରମଣରେ ପ୍ରାଣ ହରାଇଥିବା ଲୋକଙ୍କ ସ୍କୃତି ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରି ପ୍ରଧାନମନ୍ତ୍ରୀ ସେମାନଙ୍କ ପରିବାର ପ୍ରତି ସମବେଦନା ଜ୍ଞାପନ କରିଛନ୍ତି। ଆତଙ୍କବାଦ ବିରୁଦ୍ଧରେ ସମସ୍ତ ପ୍ରକାର ପଦକ୍ଷେପରେ ଭାରତ ଏକତ୍ର ଭାବେ ରହିଛି ବୋଲି ଶ୍ରୀ ମୋଦି କହିଛନ୍ତି। 2014 ଆମେରିକାର ନ୍ୟୁୟର୍କ ସହରରେ ସେପ୍ଟେମ୍ବର 11 ସ୍ମାରକୀ ଏବଂ ସଂଗ୍ରହାଳୟକୁ ତାଙ୍କ ଗସ୍ତ ସମ୍ପର୍କରେ ଏହି ଅବସରରେ ଶ୍ରୀ ମୋଦି ଆଲୋକପାତ କରିଛନ୍ତି। 2001 ସେପ୍ଟେମ୍ବର 11 ତାରିଖରେ ଅଲକାଏଦା ଆତଙ୍କବାଦୀ 4 ଅପହୃତ ଯାତ୍ରୀ ବିମାନକୁ ଅସ୍ତ୍ର ଭାବେ ବ୍ୟବହାର କରି ନ୍ୟୁୟର୍କର ବିଶ୍ୱ ବାଣିଜ୍ୟ କେନ୍ଦ୍ରର 2 ଟାୱାରକୁ ଧ୍ୱଂସ କରିଦେଇଥିଲା। ଏଥିରେ 19 ଜଣ ଅପହରଣକାରୀଙ୍କ ସହିତ 2,977 ଜଣଙ୍କର ମୃତ୍ୟୁ ହୋଇଥିଲା। ସେମାନଙ୍କ ମଧ୍ୟରୁ 77 ଦେଶର ନାଗରିକ ରହିଥିଲେ। 2011 ଏହି ଆକ୍ରମଣର ମାଷ୍ଟର ମାଇଣ୍ଡ ଅଲକାଏଦା ମୁଖ୍ୟ ଓସାମା ବିନ୍ ଲାଡେନ୍ଙ୍କୁ ପାକିସ୍ତାନରେ ଲୁଚି ରହିଥିବା ବେଳେ ଆମେରିକା ସେନା ନିହତ କରିଥିଲା। ଦେଶବ୍ୟାପୀ ଫାସ୍ଟ୍ୟାଗ୍ ପୋର୍ଟେବିଲିଟି ପାଇଁ ୱାନ୍ ଟ୍ୟାଗ୍ ବ୍ୟବସ୍ଥାର ପ୍ରଚଳନ କରାଯାଇଛି। ମୁମ୍ବାଇରେ ଏକ କାର୍ଯ୍ୟକ୍ରମରେ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ଏହାର ଶୁଭାରମ୍ଭ କରିଛନ୍ତି। ଏହି ଆପ୍ ମାଧ୍ୟମରେ ଗାଡ଼ି ମାଲିକଙ୍କ କାର୍ଯ୍ୟକ୍ଷମ ଥିବା ଫାସ୍ଟ୍ୟାଗ୍କୁ ନୂତନ ବ୍ୟାଙ୍କ୍ ଆକାଉଣ୍ଟ ସହିତ ଯୋଡ଼ିବାର ସୁବିଧା ରହିଛି। ବ୍ୟାଙ୍କ୍ ଆକାଉଣ୍ଟ ପରିବର୍ତ୍ତନ ସମୟରେ ମୋଟର ଚାଳକଙ୍କୁ କାର୍ଯ୍ୟକ୍ଷମ ଥିବା ଫାସ୍ଟ୍ୟାଗ୍ ଷ୍ଟିକରକୁ ଏଣିକି ଆଉ ବଦଳାଇବାକୁ ପଡ଼ିବ ନାହିଁ। ନୂତନ ବ୍ୟାଙ୍କ୍ ଆକାଉଣ୍ଟ ସହ ସଂଯୋଗ କରି ଏହି ଫାସ୍ଟ୍ୟାଗ୍କୁ ପୁନଃ ବ୍ୟବହାର କରାଯାଇପାରିବ। ଶ୍ରୀ ଗଡ଼କରୀ କହିଛନ୍ତି ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଟୋଲ୍ ପ୍ଲାଜାଗୁଡ଼ିକରେ ଅପେକ୍ଷା ସମୟକୁ 10 ସେକେଣ୍ଡରୁ କମ୍ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ଟୋଲ୍ ପ୍ଲାଜାରେ ଅଟକି ନ ରହି ମୋଟର ଚାଳକଙ୍କଠାରୁ ସ୍ୱୟଂକ୍ରିୟ ଟୋଲ୍ ଆଦାୟ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ଉପରେ ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ଗଡ଼କରୀ ସୂଚନା ଦେଇଛନ୍ତି। ଏହି ଅବସରରେ ଶ୍ରୀ ଗଡ଼କରୀ ସଡ଼କ ପରିବହନ କ୍ଷେତ୍ରରେ ଉନ୍ନତି ଆଣିବା ତଥା ସୁଗମ ଯାତ୍ରାକୁ ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଉଥିବା ପଦକ୍ଷେପଗୁଡ଼ିକ ଉପରେ ଆଲୋକପାତ କରିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ବିଭିନ୍ନ ରାଷ୍ଟ୍ର ମଧ୍ୟରେ ସହଯୋଗ ଓ ଦୃଢ଼ ସହଭାଗିତା ମାଧ୍ୟମରେ ସ୍ଥାୟିତ୍ୱକୁ ପ୍ରୋହାହନ ପ୍ରଦାନ ଉପରେ ଗୁରୁତ୍ୱ ଦେଇଛନ୍ତି। ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ବିଭିନ୍ନ ଦେଶର ଆର୍ଥିକ ରଣନୀତିରେ ଏହା କେନ୍ଦ୍ରବିନ୍ଦୁ ପାଲଟିଛି। ନୂଆଦିଲ୍ଲୀରେ ବ୍ରିକ୍ସ ବ୍ୟବସାୟ ସମ୍ମିଳନୀକୁ ଆଜି ସମ୍ବୋଧନ କରି ଡକ୍ଟର ଜୟଶଙ୍କର ଏହା କହିଛନ୍ତି। ସେ କହିଛନ୍ତି ବିଶ୍ୱ ରାଜନୈତିକ ଏବଂ ଆର୍ଥିକ କ୍ଷେତ୍ରରେ ଏବେ ବ୍ୟାପକ ପରିବର୍ତ୍ତନ ଘଟୁଥିବା ପରିପ୍ରେକ୍ଷୀରେ ଏହି ସମ୍ମିଳନୀ ଗୁରୁତ୍ୱ ବହନ କରୁଛି। ଏଥିରେ ଯୋଗଦେଇ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ ନିଯୁକ୍ତି ଏବଂ ବିକାଶକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟରେ ଆର୍ଥିକ ସହଯୋଗ ପାଇଁ ବ୍ରିକ୍ ସଦସ୍ୟ ରାଷ୍ଟ୍ରଗୁଡ଼ିକର ସମନ୍ୱିତ କାର୍ଯ୍ୟକଳାପ ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଦେଶରେ 80 ଲକ୍ଷ ଲୋକଙ୍କୁ ହ୍ୟୁମାନ୍ ପାପିଲୋମା ଭାଇରସ୍ ଏଚ୍ପିଭି ଟିକା ପ୍ରଦାନ କରି ଭାରତ ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ପ୍ରତିଷେଧକମୂଳକ ପଦକ୍ଷେପ ସ୍ୱରୂପ ଏଚ୍ପିଭି ସଂକ୍ରମଣ ରୋକିବା ଏବଂ ତତ୍ଜନିତ କର୍କଟ ରୋଗକୁ ପ୍ରତିହତ କରିବା ପାଇଁ ସରକାର ଏହି ପଦକ୍ଷେପ ନେଇଛନ୍ତି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ କହିଛି କନ୍ୟା ସନ୍ତାନ କ୍ଷେତ୍ରରେ କର୍କଟ ରୋଗ ନିରାକରଣ ପାଇଁ ଏହି ଟିକାକରଣ ଫଳପ୍ରଦ ହେବ। ଚୀନ୍ର ମୋକିଠାରେ କନିଷ୍ଠ ଏସିଆ କପ୍ ପୁରୁଷ ହକି ପ୍ରତିଯୋଗିତାର ଆଜିର ମ୍ୟାଚ୍ରେ ଭାରତ ଓ ମାଲେସିଆ ମଧ୍ୟରେ ସେମିଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବ। ଭାରତୀୟ ସମୟ ଅପରାହ୍ନ 2:15ରେ ଏହି ମ୍ୟାଚ୍ ଖେଳାଯିବ। ପୁଲ୍ ଏ ଗ୍ରୁପ୍ର ଶେଷ ମ୍ୟାଚ୍ରେ 5 ଥରର ଚମ୍ପିୟନ୍ ଭାରତ ଚୀନ୍କୁ 15-0 ପରାସ୍ତ କରିଛି। କ୍ୟାପ୍ଟେନ୍ ଅନ୍ମୋଲ ଇକାଙ୍କ 6 ଗୋଲ୍ ବଳରେ ଭାରତ ଏହି ମ୍ୟାଚ୍ରେ ବିଜୟୀ ହୋଇଛି। ଭାରତ 10 ପଏଣ୍ଟ ହାସଲ କରି ପୁଲ୍ ଏ ତାଲିକାର ଶୀର୍ଷ ସ୍ଥାନରେ ରହିଛି। ସେହିପରି ମାଲେସିଆ ପୁଲ୍ ବି ଗ୍ରୁପ୍ରେ ଚୀନ୍କୁ 1-0 ହରାଇ ସେମିଫାଇନାଲ୍ ଯୋଗ୍ୟତା ହାସଲ କରିଛି। ମହିଳା ଏସିଆ କପ୍ ଟି20 କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ସେମିଫାଇନାଲ୍ ମ୍ୟାଚ୍ରେ ଆଜି ପାକିସ୍ତାନ ଓ ଶ୍ରୀଲଙ୍କା ମଧ୍ୟରେ ମୁକାବିଲା ହେବ। ଦୁବାଇଠାରେ ଏହି ମ୍ୟାଚ୍ ଭାରତୀୟ ସମୟ ରାତି 8:00 ଆରମ୍ଭ ହେବ। ମ୍ୟାଚ୍ର ବିଜେତା ଆସନ୍ତା ରବିବାର ଦିନ ଫାଇନାଲ୍ରେ ଭାରତକୁ ଭେଟିବ। ଅନ୍ୟପକ୍ଷରେ ଭାରତ ପ୍ରଥମ ସେମିଫାଇନାଲ୍ରେ ବାଂଲାଦେଶକୁ 40 ରନ୍ରେ ପରାସ୍ତ କରି ଫାଇନାଲ୍ରେ ପହଞ୍ଚିଛି। ନୂଆଦିଲ୍ଲୀର ଭାରତ ମଣ୍ଡପମ୍ଠାରେ ଆସନ୍ତାକାଲିଠାରୁ ଆରମ୍ଭ ହେଉଛି 2-ଦିନିଆ 18 ବ୍ରିକ୍ ସମ୍ମିଳନୀ। ଯୋଗଦେବା ପାଇଁ ପହଞ୍ଚୁଛନ୍ତି ସଦସ୍ୟ ରାଷ୍ଟ୍ରଗୁଡ଼ିକର ଶୀର୍ଷ ନେତୃତ୍ୱ। ଆଜି ଅପରାହ୍ନରେ ରୁଷ ରାଷ୍ଟ୍ରପତିଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ। ଭାରତ ସମସ୍ତ ପ୍ରକାର ଆତଙ୍କବାଦ କାର୍ଯ୍ୟକଳାପ ବିରୋଧରେ ଗ୍ରହଣ କରୁଛି ଦୃଢ଼ ପଦକ୍ଷେପ କହିଲେ ପ୍ରଧାନମନ୍ତ୍ରୀ। ଫାଷ୍ଟ୍ୟାଗ୍ ପୋର୍ଟେବିଲିଟି ପାଇଁ ଦେଶବ୍ୟାପୀ ପ୍ରଚଳନ ହେଲା। ୱାନ୍ ଟ୍ୟାଗ୍ ଏବଂ ଏସିଆ କପ୍ ପୁରୁଷ ହକି ପ୍ରତିଯୋଗିତାର ସେମିଫାଇନାଲ୍ରେ ଆଜି ଭାରତ ଓ ମାଲେସିଆ ମଧ୍ୟରେ ହେବ ମୁକାବିଲା। ସମ୍ବାଦ ଶେଷ ହେଲା।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8208030692 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।
2: ପରବର୍ତ୍ତୀ ଗୀତ ଦିଲ୍ହେ ତୁମ୍ହାରା ଚଳଚ୍ଚିତ୍ରରୁ, ଦ୍ୱୈତକଣ୍ଠରେ ଶିଳ୍ପୀ ଅଲକା ୟଗ୍ନିକ ଏବଂ ଉଦିତ ନାରାୟଣ, ଗୀତ ସମୀର, ସଙ୍ଗୀତ ନଦୀମ ଶ୍ରବଣ।

କାର୍ଯ୍ୟକ୍ରମ ଶେଷରେ ଶୁଣନ୍ତୁ ବନ୍ଧନ ଚଳଚ୍ଚିତ୍ରରୁ ଗୀତ। ଶିଳ୍ପୀ କୁମାର ସାନୁ, ଦେବ କୋହଲିଙ୍କ ଗୀତ, ସଙ୍ଗୀତ ଆନନ୍ଦରାଜ ଆନନ୍ଦ।

0: ଶୁଣିଲେ ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ସମୟ ବର୍ତ୍ତମାନ ଦିନ 2:30 ହେବାକୁ ଯାଉଛି। ଆଞ୍ଚଳିକ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିପାରିବେ କିଛି ସମୟ ବିଜ୍ଞାପନ ବିରତି ପରେ।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ, ଶୁଣିପାରିବେ ଏହି ବିଜ୍ଞାପନ ପରେ।
2: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
3: ଗାଁରୁ ସହର ଯାଏ ସବୁ ସ୍ଥାନରେ
2: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ମୁଖ୍ୟ ସମ୍ବାଦ, ଓଡ଼ିଶାରେ ଶିଳ୍ପ ବିକାଶ, ବୈଦେଶିକ ନିବେଶ ଓ ଯୁବବର୍ଗଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସରକାରଙ୍କ ଲକ୍ଷ୍ୟ କହିଲେ ମୁଖ୍ୟମନ୍ତ୍ରୀ। ଦୁବାଇରେ ଆୟୋଜିତ ଓଡ଼ିଶା ନିବେଶକ ସମ୍ମିଳନୀରେ ରାଜ୍ୟରେ ନିବେଶ ପାଇଁ ଶିଳ୍ପପତିଙ୍କୁ କଲେ ଆମନ୍ତ୍ରଣ। ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ନେଇ ଭୁବନେଶ୍ୱରଠାରେ ହେବ ପ୍ରଶିକ୍ଷଣ ଶିବିର। ପୁରୀ ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କୁ ଲାଗିହେଲା ସପ୍ତପୁରୀ ଭୋଗ ଏବଂ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ହେବା ନେଇ ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ଓଡ଼ିଶାରେ ଶିଳ୍ପ ବିକାଶ, ବୈଦେଶିକ ନିବେଶ ଓ ଯୁବବର୍ଗଙ୍କ ପାଇଁ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ଲକ୍ଷ୍ୟରେ ଦୁବାଇରେ ନିବେଶକ, ଶିଳ୍ପପତି ଓ ବ୍ୟବସାୟିକ ସଂସ୍ଥାଗୁଡ଼ିକ ସହ ମୁଖ୍ୟମନ୍ତ୍ରୀ ମୋହନ ଚଣ ମାଝୀଙ୍କର ଆଲୋଚନା ଜାରି ରହିଛି। ସଂଯୁକ୍ତ ଆରବ ଏମିରେଟ୍ସ ୟୁଏଇ ଗସ୍ତର ତୃତୀୟ ଦିନରେ ଆଜି ଦୁବାଇରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ଶିଳ୍ପପତିଙ୍କ ସହ ସିଧାସଳଖ ଆଲୋଚନା କରି ରାଜ୍ୟରେ ନିବେଶ ସୁଯୋଗ ଓ ଶିଳ୍ପ ସମ୍ଭାବନା ଉପରେ ବୈଠକ କରିଛନ୍ତି। ଓଡ଼ିଶା ନିବେଶକ ସମ୍ମିଳନୀରେ ରାଜ୍ୟର ଶିଳ୍ପ ପରିବେଶ, ନିବେଶ ସୁଯୋଗ ଓ ବିଭିନ୍ନ କ୍ଷେତ୍ରର ସମ୍ଭାବନା ପ୍ରଦର୍ଶିତ ହୋଇଛି। ମୁଖ୍ୟମନ୍ତ୍ରୀ ସେଠାରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କ ସହ ଆଲୋଚନା କରିବା ସହିତ ରାଜ୍ୟର ବିକାଶରେ ସେମାନଙ୍କର ଅବଦାନ ଏବଂ ଓଡ଼ିଶା ସହ ସେମାନଙ୍କର ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ୟୁଏଇରୁ ଓଡ଼ିଶାକୁ ଅଧିକ ପୁଞ୍ଜିନିବେଶ ଆଣିବା ସହ ବାଣିଜ୍ୟ, ଶିଳ୍ପ, ରୋଜଗାର ଓ ଭିଭିଭୂମି ବିକାଶକୁ ନୂତନ ଗତି ଦେବା ସରକାରଙ୍କର ମୂଳ ଲକ୍ଷ୍ୟ। ଏହି ଆଲୋଚନା ଓ ନିବେଶକଙ୍କ ବଢ଼ୁଥିବା ଆଗ୍ରହ ଓଡ଼ିଶାକୁ ଏକ ଗ୍ଲୋବାଲ୍ ଇଣ୍ଡଷ୍ଟ୍ରିଆଲ୍ ହବ୍ ଭାବେ ଗଢ଼ିତୋଳିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେବ। 2036 ମସିହା ସୁଦ୍ଧା ସମୃଦ୍ଧ ଓଡ଼ିଶା ଓ 2047 ମସିହା ସୁଦ୍ଧା ବିକଶିତ ଭାରତର ଲକ୍ଷ୍ୟ ପୂରଣରେ ଓଡ଼ିଶାକୁ ଦେଶର ଏକ ଶକ୍ତିଶାଳୀ ଅର୍ଥନୈତିକ ଓ ଶିଳ୍ପକେନ୍ଦ୍ର ଭାବେ ଗଢ଼ିତୋଳିବା ପାଇଁ ସରକାରଙ୍କ ଏହି ନିବେଶ ଅଭିଯାନ ଜାରି ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
1: ନିବେଶକମାନଙ୍କ ସହିତ ଆଜି ଦୁବାଇରେ ବିଭିନ୍ନ ମିଟିଂରେ ଯେଉଁ ନିବେଶକମାନେ ଦୁବାଇର ଏବଂ ଯେଉଁମାନେ ମଧ୍ୟ ଭାରତୀୟ କମ୍ପାନୀମାନେ ଦୁବାଇରେ ଯେଉଁମାନେ ଏଠି ନିବେଶ କରିକିରି ଏଠି ବ୍ୟବସାୟକୁ ଆଗକୁ ନେଉଛନ୍ତି ସେମାନଙ୍କ ସହିତ ମଧ୍ୟ ଆଲୋଚନା ଜାରି ରହିଛି। ବିଶେଷ କରିକି ଯେଉଁ ନିବେଶକମାନେ କିଭଳି ଭାବରେ ଆମ ଓଡ଼ିଶାରେ ଥିବା ସମ୍ପଦ, ଭିତ୍ତିଭୂମି ଯାହାକି ବ୍ୟବସାୟ ପାଇଁ ଏବଂ ଓଡ଼ିଶା ପାଇଁ ବେଶ ଅନୁକୂଳ ପରିବେଶ ତିଆରି ହୋଇପାରିବ ସେସବୁ ବିଷୟରେ ରୋଡ ଶୋ ମାଧ୍ୟମରେ ଆଲୋଚନା ଜାରି ରହିଛି। ମୁଁ ଭାବୁଛି ନିଶ୍ଚିତ ଭାବରେ ଦୁବାଇରୁ ନିବେଶ ଆମ ଓଡ଼ିଶାରେ ସଫଳତାର ସହିତ ପ୍ରବେଶ କରିବ।
0: ମୁଖ୍ୟମନ୍ତ୍ରୀ ଦୁବାଇର ଜେବେଲ ଅଲିସ୍ଥିତ ଏମିରେଟ୍ସ ଗ୍ଲୋବାଲ୍ ଆଲୁମିନିୟମ୍ର ଉତ୍ପାଦନ କାରଖାନା ପରିଦର୍ଶନ କରି ଅତ୍ୟାଧୁନିକ ଆଲୁମିନିୟମ୍ ଉତ୍ପାଦନ ପ୍ରଯୁକ୍ତି ଏବଂ ବିଶ୍ୱସ୍ତରୀୟ ଶିଳ୍ପ ପ୍ରଚଳନ ସମ୍ପର୍କରେ ଅବଗତ ହୋଇଛନ୍ତି। ଏହି ଅବସରରେ ଶ୍ରୀ ମାଝୀ ନାଲ୍କୋ ଇଜିଏ ଟେକ୍ନୋଲୋଜି ଲାଇସେନ୍ସ ଭାଗିଦାରିତା ଉପରେ ଗୁରୁତ୍ୱାରୋପ କରିଥିଲେ। ଏହା ଆଲୁମିନିୟମ୍ ଶିଳ୍ପର ଆଧୁନିକୀକରଣ, ଉତ୍ପାଦନ କ୍ଷମତା ବୃଦ୍ଧି, କମ୍ ଅଙ୍ଗାରକାମ୍ଳ ନିର୍ଗମନ ସହ ଉତ୍ପାଦନ ଉତ୍କୃଷ୍ଟ ଆଲୁମିନିୟମ୍ ଉତ୍ପାଦ ପ୍ରସ୍ତୁତିକୁ ସହାୟତା କରିବ। ରାଜ୍ୟର ସମୃଦ୍ଧ ହସ୍ତତନ୍ତ ଓ ହସ୍ତଶିଳ୍ପ ପରମ୍ପରାକୁ ବିଶ୍ୱ ଦରବାରରେ ପହଞ୍ଚାଇବା ଲକ୍ଷ୍ୟରେ ଦୁବାଇଠାରେ ଏକ ଜିଲ୍ଲା ଏକ ଉତ୍ପାଦ ଗ୍ୟାଲେରୀକୁ ମୁଖ୍ୟମନ୍ତ୍ରୀ ଉଦ୍ଘାଟନ କରିଛନ୍ତି। ଏଥିରେ ରାଜ୍ୟର ବିଭିନ୍ନ ଜିଲ୍ଲାର ସ୍ୱତନ୍ତ୍ର କଳା ଓ ହସ୍ତଶିଳ୍ପ ସ୍ଥାନ ପାଇଛି। ସ୍ଥାନୀୟ କାରିଗରଙ୍କ କଳାକୁ ବିଶ୍ୱ ବଜାରରେ ପହଞ୍ଚାଇ ଲୋକାଲ୍ ଟୁ ଗ୍ଲୋବାଲ୍ ଯାତ୍ରାକୁ ଆହୁରି ସୁଦୃଢ଼ କରିବାରେ ଏହି ଗ୍ୟାଲେରୀ ଏକ ନୂତନ ମଞ୍ଚ ପ୍ରଦାନ କରିବ। ରାଜ୍ୟରେ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନକୁ ସ୍ୱଚ୍ଛ, ନିର୍ଭୁଲ ଓ ବ୍ୟବସ୍ଥିତ କରିବା ପାଇଁ ରାଜ୍ୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଭୋଟର ତାଲିକାରେ ଥିବା ତ୍ରୁଟିକୁ ସଂଶୋଧନ ଲକ୍ଷ୍ୟରେ

ବିଶେଷ ପାଇଲଟ୍ ସର୍ଭେ ଅଭିଯାନ ଆରମ୍ଭ ହୋଇଛି। ଭୁବନେଶ୍ୱର ମହାନଗର ନିଗମ ବିଏମ୍ସି ଅଧୀନରେ ଥିବା ତିନୋଟି ବିଧାନସଭା କ୍ଷେତ୍ରରେ ଗତ ଗୁରୁବାରଠାରୁ ଆରମ୍ଭ ହୋଇଥିବା ସର୍ଭେ କାର୍ଯ୍ୟ ଆଜି ଶେଷ ହେଉଛି। ଆସନ୍ତା 23 ତାରିଖରୁ ଭୁବନେଶ୍ୱର ରାଜ୍ୟ ସମ୍ମିଳନୀ କକ୍ଷରେ ମାଷ୍ଟର ଟ୍ରେନରମାନଙ୍କ ରାଜ୍ୟସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେବ। ପରେ ଅକ୍ଟୋବର ମାସ 26 ତାରିଖରୁ ନଭେମ୍ବର ମାସ 7 ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଏହି ସର୍ଭେ କାର୍ଯ୍ୟକୁ ଆରମ୍ଭ କରାଯିବ। ସର୍ଭେ କାର୍ଯ୍ୟରେ ନିୟୋଜିତ ଅଧିକାରୀ ଓ କର୍ମଚାରୀଙ୍କୁ ସଠିକ୍ ତଥ୍ୟ ପ୍ରଦାନ କରି ପୂର୍ଣ୍ଣ ସହଯୋଗ କରିବାକୁ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ପକ୍ଷରୁ ଅନୁରୋଧ କରାଯାଇଛି। ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ପକ୍ଷରୁ 2026-27 ଆର୍ଥିକ ବର୍ଷର ଦ୍ୱିତୀୟ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଟ୍ରେନ୍ର ଆଜି ବ୍ରହ୍ମପୁର ରେଳଷ୍ଟେସନଠାରୁ ଶୁଭାରମ୍ଭ ହୋଇଛି। ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଅନ୍ତର୍ଗତ ବ୍ରହ୍ମପୁରରୁ ବାରଣାସୀ ଅଯୋଧ୍ୟା ଅଭିମୁଖେ ଯାତ୍ରା କରୁଥିବା ଏହି ଟ୍ରେନ୍ର ଶୁଭାରମ୍ଭ କାର୍ଯ୍ୟରେ ମହ୍ୟ ଓ ପଶୁସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ସମେତ ସ୍ଥାନୀୟ ଲୋକପ୍ରତିନିଧି ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଏହି ଯାତ୍ରାରେ 5ଟି ଜିଲ୍ଲା ଗଞ୍ଜାମ, ଗଜପତି, କନ୍ଧମାଳ, ବୌଦ୍ଧ ଓ ନୟାଗଡ଼ର 775 ଜଣ ବରିଷ୍ଠ ନାଗରିକ ସାମିଲ ଅଛନ୍ତି। ସେମାନଙ୍କ ସହ 25 ଜଣ ଅଧିକାରୀ ମଧ୍ୟ ଯାତ୍ରା କରୁଛନ୍ତି। ବୌଦ୍ଧ ଜିଲ୍ଲାର 55 ଜଣ ବରିଷ୍ଠ ନାଗରିକ ଓଡ଼ିଶା ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଅଧୀନରେ ବାରଣାସୀ ଅଯୋଧ୍ୟା ତୀର୍ଥଯାତ୍ରାରେ ବାହାରିଛନ୍ତି। 60ରୁ 75 ବର୍ଷ ବୟସ ମଧ୍ୟରେ ଥିବା ଏହି ତୀର୍ଥଯାତ୍ରୀମାନେ ସରକାରଙ୍କ ପର୍ଯ୍ୟଟନ ବିଭାଗ ସହଯୋଗରେ ଟ୍ରେନ୍ ଯୋଗେ ବ୍ରହ୍ମପୁରରୁ ତୀର୍ଥଯାତ୍ରା ଆରମ୍ଭ କରିବେ। ବୌଦ୍ଧ ଜିଲ୍ଲାପାଳ କାର୍ଯ୍ୟାଳୟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ କଣ୍ଟାମାଳ ବିଧାୟକ କହ୍ନେଇ ଚରଣ ଡାଙ୍ଗ ବସ୍ ଯୋଗେ ବରିଷ୍ଠ ନାଗରିକଙ୍କ ବ୍ରହ୍ମପୁର ଯାତ୍ରାର ଶୁଭାରମ୍ଭ କରିଥିଲେ। ପୁରୀ ଶ୍ରୀମନ୍ଦିରରେ ଆଜି ଭାଦ୍ରବ ମାସ ଅମାବାସ୍ୟା ତିଥିରେ ମହାପ୍ରଭୁ ଜଗନ୍ନାଥଙ୍କୁ ସପ୍ତପୁରୀ ଭୋଗ ଲାଗି ହୋଇଛି। ଏନେଇ ଆଜି ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଛି। ସେବାୟତଙ୍କ ଦ୍ୱାରା ଏକ ବଡ଼ ସପ୍ତପୁରୀ ପ୍ରସ୍ତୁତ କରାଯାଇ ଶ୍ରୀଜୀଉମାନଙ୍କୁ ଭୋଗ ଲାଗି ହୋଇଛି। ଏହାକୁ ସପ୍ତପୁରୀ ତାଡ଼ କୁହାଯାଇଥାଏ। ଗତକାଲି ଅଠରନଳାସ୍ଥିତ ମା' ଆଲାମଚଣ୍ଡୀଙ୍କ ମନ୍ଦିରରୁ ଶ୍ରୀମନ୍ଦିରକୁ ସପ୍ତପୁରୀ ତାଡ଼ ବିଜେ ହୋଇଥିଲା। ସପ୍ତପୁରୀ ଭୋଗ ପାଇଁ ଆବଶ୍ୟକ 5ଟି ତାଡ଼ ଶ୍ରୀମନ୍ଦିର ପରିସରରେ ପହଞ୍ଚିବା ପରେ ରୋଷ ବେହରଣଠାରେ ରଖାଯାଇଥିଲା। ଗତକାଲି ସନ୍ଧ୍ୟାଧୂପ ସରିବା ପରେ ପୂଜାପଣ୍ଡା ସାମନ୍ତ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଶ୍ରୀଅଙ୍ଗରୁ ଆଜ୍ଞାମାଳ ନେଇ ଏକ ପଟୁଆରରେ ଶ୍ରୀମନ୍ଦିର ବାହାରେ ଥିବା ମା' ଦକ୍ଷିଣକାଳୀଙ୍କ ମନ୍ଦିରକୁ ଯାଇ ଠାକୁରାଣୀଙ୍କୁ ଏହା ଅର୍ପଣ କରିଥିଲେ। ପରେ ସେବକମାନେ ଏକ ଆଜ୍ଞାମାଳ ଆଣି ଶ୍ରୀମନ୍ଦିରକୁ ଆସି ରୋଷଦ୍ୱାର ପାଖରେ ରୋଷ ପାଇକଙ୍କୁ ଏହା ଅର୍ପଣ କରିଥିଲେ। ଆଜି ଅବକାଶ ନୀତି ବଢ଼ିବା ପରେ ତିନି ବାଡ଼ରେ ବେଶ ହୋଇଥିଲା। ତଢ଼ାଉ 6 ମୂର୍ତ୍ତି ଲାଗିହେବା ପରେ ଗୋପାଳବଲ୍ଲଭ ସମ୍ପନ୍ନ ହୋଇଥିଲା। ଶଙ୍ଖ ଚକ୍ର ହଳ ମୁଷଳ ଦଡ଼କି ପିଠା ଉପରେ ପ୍ରସ୍ତୁତ ହୋଇଥିଲା। ମୋଦିରସ୍ତ ପ୍ରସ୍ତାବ ଲାଗି କରିବା ପରେ ପଣ୍ଡା 16 ଉପଚାରରେ ମଣହି କରିଥିଲେ। ଆଜି ମଧ୍ୟାହ୍ନ ଧୂପ ପରେ ମହାପ୍ରଭୁଙ୍କ ବିଜେ ପ୍ରତିମା ଶ୍ରୀ ନାରାୟଣ ସାଗର ବିଜେ କରିବେ। ନୟାଗଡ଼ ଜିଲ୍ଲା ଉପନିବନ୍ଧକ କାର୍ଯ୍ୟାଳୟର ନୂତନ ଗୃହ ଲୋକାର୍ପିତ ହୋଇଛି। ପୁରୀ ସାଂସଦ ଡକ୍ଟର ସମ୍ବିତ ପାତ୍ର ନୂତନ କାର୍ଯ୍ୟାଳୟ ଗୃହକୁ ଉଦ୍ଘାଟନ କରିଛନ୍ତି। ଉତ୍ସବରେ ନୟାଗଡ଼ ବିଧାୟକ ଡକ୍ଟର ଅରୁଣ କୁମାର ସାହୁଙ୍କ ସମେତ ଜିଲ୍ଲା ପରିଷଦ ଅଧ୍ୟକ୍ଷ, ଜିଲ୍ଲାପାଳ, ଜିଲ୍ଲା ନିବନ୍ଧକ ପ୍ରମୁଖ ଯୋଗ ଦେଇଥିଲେ। ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଏବଂ କ୍ରୀଡ଼ା ଓ ଯୁବସେବା ବିଭାଗର କମିଶନର ଭୂପିନ୍ଦର ସିଂ ପୁନିଆ ବୌଦ୍ଧ ଜିଲ୍ଲା ଗସ୍ତରେ ଯାଇ ବିଭିନ୍ନ ବିକାଶମୂଳକ ଯୋଜନାର ସମୀକ୍ଷା କରିଛନ୍ତି। ଜିଲ୍ଲାରେ ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ଜୀବିକା ଓ ମହିଳା ସଶକ୍ତିକରଣ କ୍ଷେତ୍ରରେ ଜାରି ରହିଥିବା ବିଭିନ୍ନ କାର୍ଯ୍ୟକ୍ରମର ସ୍ଥିତିର ଶ୍ରୀ ପୁନିଆ ଅନୁଧ୍ୟାନ କରିଛନ୍ତି। ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ବ୍ରାହ୍ମଣଗାଁ ସରକାରୀ ନୋଡାଲ ହାଇସ୍କୁଲରେ ଓଡ଼ିଆ ଅସ୍ମିତା ଓ ବହିକୁ ସାଥୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ସମେତ ସ୍ଥାନୀୟ ଅଞ୍ଚଳର ଶିକ୍ଷାବିତ୍, ଗବେଷକ ପ୍ରମୁଖ ଯୋଗଦେଇ ଓଡ଼ିଶାର ପ୍ରାଚୀନ ସାଂସ୍କୃତିକ ପରମ୍ପରା ଉପରେ ଆଲୋଚନା କରିଥିଲେ। ଗଞ୍ଜାମ ଜିଲ୍ଲାର ଛତ୍ରପୁରସ୍ଥିତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ବ୍ୟାଙ୍କ ସମୂହ ପକ୍ଷରୁ ଅର୍ଥ ପରାମର୍ଶଦାତା କମିଟି ବୈଠକ ଜିଲ୍ଲାପାଳ ଭି କୀର୍ତ୍ତିଭାସନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବ୍ରହ୍ମପୁର ସାଂସଦ ଡକ୍ଟର ପ୍ରଦୀପ କୁମାର ପାଣିଗ୍ରାହୀ ଯୋଗଦେଇ ହିତାଧିକାରୀଙ୍କୁ ଋଣ ପ୍ରଦାନ କରିବା ସହ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଲୋକମାନଙ୍କୁ ସଚେତନ କରିବାକୁ ବ୍ୟାଙ୍କଗୁଡ଼ିକୁ ପରାମର୍ଶ ଦେଇଥିଲେ। ବାଲ୍ୟ ବିବାହ ନିଷେଧ ଆଇନ 2006ର କାର୍ଯ୍ୟକାରିତା ଓ ବାଲ୍ୟ ବିବାହ ନିଷେଧ ଅଧିକାରୀଙ୍କ ଦକ୍ଷତା ବୃଦ୍ଧି ଉଦ୍ଦେଶ୍ୟରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ପରିଷଦର ଋଷିକୁଲ୍ୟା ସମ୍ମିଳନୀ କକ୍ଷରେ ଆୟୋଜିତ ପ୍ରଶିକ୍ଷଣରେ ଜିଲ୍ଲାର ବିଭିନ୍ନ ବିଭାଗର 240 ଜଣ ଅଧିକାରୀ ଯୋଗ ଦେଇଥିଲେ। ନୂଆପଡ଼ା ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଆନୁକୂଲ୍ୟରେ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଜିଲ୍ଲାସ୍ତରୀୟ ବିଜ୍ଞାନ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଭାରତର ଶକ୍ତି ଭଣ୍ଡାର 2047 ସମ୍ଭାବନା ଓ ଆହ୍ୱାନ ଶୀର୍ଷକ ବିଷୟବସ୍ତୁ ଉପରେ ଛାତ୍ରଛାତ୍ରୀମାନେ

ସ୍ୱୀକୃତି ପ୍ରଦାନ କରିଥିଲେ। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟ ଲଘୁଚାପ କ୍ଷେତ୍ର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଏଥିସହିତ ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲାରେ ବଜ୍ରପାତ ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନ ଯିବାକୁ ପରାମର୍ଶ ଦିଆଯାଇଛି। ଗତ 24 ଘଣ୍ଟା ମଧ୍ୟରେ କଳାହାଣ୍ଡି ଜିଲ୍ଲାର ଗୋଲାମୁଣ୍ଡାରେ ସର୍ବାଧିକ 168 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଓଡ଼ିଶାରେ ଶିଳ୍ପ ବିକାଶ, ବୈଦେଶିକ ନିବେଶ ଓ ଯୁବବର୍ଗଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସରକାରଙ୍କ ଲକ୍ଷ୍ୟ କହିଲେ ମୁଖ୍ୟମନ୍ତ୍ରୀ। ଦୁବାଇରେ ଆୟୋଜିତ ଓଡ଼ିଶା ନିବେଶକ ସମ୍ମିଳନୀରେ ରାଜ୍ୟରେ ନିବେଶ ପାଇଁ ଶିଳ୍ପପତିଙ୍କୁ କଲେ ଆମନ୍ତ୍ରଣ। ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ନେଇ ଭୁବନେଶ୍ୱରଠାରେ ହେବ ପ୍ରଶିକ୍ଷଣ ଶିବିର। ପୁରୀ ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କୁ ଲାଗିହେଲା ସପ୍ତପୁରୀ ଭୋଗ। ଏବଂ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ହେବା ନେଇ ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ
1: ଶୁଣିଲେ ଆଞ୍ଚଳିକ ସମ୍ବାଦ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ଜୟପୁର। ଚଳିତ ଅଧିବେଶନକୁ ଶେଷ କରିବା ପୂର୍ବରୁ ଆଜି ଆମର ସାନ୍ଧ୍ୟ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟସୂଚୀ ସମ୍ପର୍କରେ ସୂଚନା। ଅପରାହ୍ନ 5ଟାରେ ପ୍ରଚାର କରିବ ଯୁବବାଣୀ କାର୍ଯ୍ୟକ୍ରମ, ଏଥିରେ ଶୁଣିବେ ହାଲୋ ଗୁଞ୍ଜନ କାର୍ଯ୍ୟକ୍ରମ। ଚୈତିଚହ୍ନ କାର୍ଯ୍ୟକ୍ରମ ଶୁଣିବେ ଅପରାହ୍ନ 5:30, ଏଥିରେ ହାଲଚାଲରେ ରହିଛି ବିନୋବା ଭାବେ। ଭେଟଘାଟରେ ରହିଛି ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା। ପରେ ଶୁଣିବେ ଅନ୍ୟ ଏକ ସାକ୍ଷାତକାର, ଗାଗଡ଼େ ରେବା ମାଇଝି ମନର ଯତନ। ଶ୍ରୀମଦ୍ ଭାଗବତ ପ୍ରଚାର

ଏବଂ ସନ୍ଧ୍ୟା 6:20ରେ ହିନ୍ଦୀ ଭଜନ ଶୁଣିବେ ସନ୍ଧ୍ୟା 6:30ରେ ଶିଳ୍ପୀ ଅନୁରାଧା ପଡ଼ୱାଲ ଓ ଜଗମୋହନ। ସନ୍ଧ୍ୟା 6:55ରେ ଆଜିର ପ୍ରସଙ୍ଗ, ରାତି 7:25ରେ ଜିଲ୍ଲା ହାଲଚାଲରେ ଶୁଣିବେ ନୂଆପଡ଼ା ଜିଲ୍ଲା ସମ୍ପର୍କରେ, ରାତି 7:30ରେ ଶୁଣିବେ ବନାନୀ କାର୍ଯ୍ୟକ୍ରମ। ଏ ସମସ୍ତ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ। ଶ୍ରୀଲଙ୍କା ଏବଂ ପାକିସ୍ତାନ ମଧ୍ୟରେ ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମଠାରେ ହେବାକୁ ଥିବା 2026 ଏସିଆ କପ୍ T20 କ୍ରିକେଟ ସେମିଫାଇନାଲ ଦ୍ୱିତୀୟ ମ୍ୟାଚ୍ର ପ୍ରତ୍ୟକ୍ଷଦର୍ଶୀ ଧାରାବିବରଣୀ ଶୁଣିବେ ରାତି 8:00ରୁ ଖେଳ ଶେଷ ହେବା ପର୍ଯ୍ୟନ୍ତ। ରିଲେ କରିବୁ ଆକାଶବାଣୀ ଦିଲ୍ଲୀରୁ। ଏଥିଲା ଆଜି ସନ୍ଧ୍ୟାରେ ପ୍ରଚାର ହେବାକୁ ଥିବା କାର୍ଯ୍ୟସୂଚୀ ସମ୍ପର୍କରେ ଆକାଶବାଣୀ ଜୟପୁର। ସମୟ ବର୍ତ୍ତମାନ ଦିନ 2:47। ଏଇଠି ଶେଷ କରୁଛୁ ଆମର ପ୍ରାତଃ ଅଧିବେଶନ। ସାନ୍ଧ୍ୟ ଅଧିବେଶନ ଆରମ୍ଭ କରିବୁ ଆଜି ଅପରାହ୍ନ 5:00। ସେତେବେଳେ ଯାଏ ଆପଣମାନେ ଆମର FM ~103.6 MHz ଯୋଗେ ଶୁଣନ୍ତୁ ମୁମ୍ବାଇ ବିବିଧ ଭାରତୀର ପ୍ରସାରଣ। ବର୍ତ୍ତମାନ ପାଇଁ ବିଦାୟ ଦିଅନ୍ତୁ।

0: आप सुन रहे हैं विविध भारती।
1: सखियों के दिल की जुबान। हेलो सहेली।

ବର୍ତ୍ତମାନ ସମୟ ଅପରାହ୍ନ 5ଟା। ପ୍ରିୟ ଶ୍ରୋତାବନ୍ଧୁମାନଙ୍କୁ ଅଭିବାଦନ ଜଣାଇ ସ୍ୱାଗତ କରୁଛୁ ଆମର ଆଜିକାର ସାନ୍ଧ୍ୟ ଅଧିବେଶନକୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ୍ ୱେଭ୍ରେ 204.5 meter ତଥା 1467 kHz ଯୋଗେ, ଏଫ୍ଏମ୍ର 103.6 MHz ଯୋଗେ। ପ୍ରସାର ଭାରତୀ ଲାଇଭ୍ ଷ୍ଟ୍ରିମିଂ ଆପ୍ ମାଧ୍ୟମରେ ମଧ୍ୟ ଆପଣ ଆମ କେନ୍ଦ୍ରର କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ଅଧିବେଶନ ଆରମ୍ଭରେ ପ୍ରଚାର କରୁଛୁ ଯୁବଶ୍ରୋତା ବନ୍ଧୁମାନଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ।

0: ବାହାରେ କେତେ ଜୋରସେ ବର୍ଷା ହଉଛି ନା?
1: ଆରେ ହଁ, ଆଜି ତ ବହୁତ ବଢିଆ ବର୍ଷା ହଉଛି।
0: ଏଇ ବର୍ଷାରେ ବାହାରକୁ ଚା ପିଇବାକୁ ଗଲେ ବଢିଆ ମଜା ଲାଗିଥାନ୍ତା। କଣ ଚାଲୁନ ଯିବା ଟିକେ ଏଇ ବର୍ଷା ପାଗର ମଜା ନେବା, ଆଉ ଟିକେ ଦୂରକୁ ଯାଇ ଚା ପିଇକି ଆସିବା। ଆଉ ହଁ, ଚା ସହ ଗରମ ଗରମ ପାକୁଡି ଆଉ ସିଙ୍ଗଡ଼ା ବି ଖାଇବା।
1: ହଉ ହଉ, ପରେ ଯିବା।
0: କଣ ପରେ ଯିବା, ଚାଲୁନ ଯାଇକି ଆସିବା, ମଜା ଲାଗିବ।
1: ଟାଇମ ଜଣା ପଡୁଛି ନା ନାହିଁ ତମକୁ?
0: ଆରେ 5ଟା ହେଇଗଲାଣି ନା, ଆଜି ତ ଆମର କାର୍ଯ୍ୟକ୍ରମ ଅଛି।
1: ହଁ ତମେ ଗୋଟେ ସବୁ ଭୁଲି ଯାଉଛ।
0: ଆରେ ଆରେ ନାହିଁ, ଶ୍ରୋତା ବନ୍ଧୁଙ୍କ ସହ ସମୟ ବିତେଇବା କଥା ମୁଁ କଣ କେବେ ଭୁଲି ପାରିବି? ମୁଁ ଏମିତି ମଜା କରୁଥିଲି।
1: ତମର ଗୋଟେ ପ୍ରିୟଙ୍କା ବେଶୀ ନାଟ।
0: ହଉ ଚାଲ ଚାଲ, ଡେରି କରିବାନି, ଏଇ ବର୍ଷା ପାଗରେ ଶ୍ରୋତା ବନ୍ଧୁ ମାନଙ୍କ ସହ କଥା ହବାର ମଜା ହିଁ ଅଲଗା।
1: ହଁ ହଁ, ତେବେ ସାଥୀ ଆରମ୍ଭ କରୁଛୁ ଆଜିର ସମ୍ପର୍କ କାର୍ଯ୍ୟକ୍ରମ।
0: ଆଜିର କାର୍ଯ୍ୟକ୍ରମ ଉପସ୍ଥାପନା ଦାୟିତ୍ୱରେ ଅଛୁ ଆମେ ଦୁହେଁ, ମୁଁ ପ୍ରିୟଙ୍କା ପାତ୍ର,
1: ମୁଁ ସଲିମ ଖାନ।
0: ନମସ୍କାର।

0: ଚାଲନ୍ତୁ ଶ୍ରୋତାବନ୍ଧୁ, ଆଜିର କାର୍ଯ୍ୟକ୍ରମଟିକୁ ଆଗେଇ ନେବା ଏକ ସୁନ୍ଦର ବିଚାରରୁ।
1: ଜୀବନ ସବୁବେଳେ ଆମ ଇଚ୍ଛା ଅନୁସାରେ ଚାଲେ ନାହିଁ। କେବେ ସୁଖ ଆସେ, କେବେ ଦୁଃଖ, କେବେ ସଫଳତା ମିଳେ ଆଉ କେବେ ବିଫଳତାର ସାମ୍ନା କରିବାକୁ ପଡ଼େ। କିନ୍ତୁ ପ୍ରତ୍ୟେକ ଅନୁଭୂତି ଆମକୁ ଜୀବନରେ ଏକ ନୂଆ ଶିକ୍ଷା ଦିଏ। ହେଲେ ସଲିମ, ଆଜି କାହାର ଗୋଟେ ଜନ୍ମବାର୍ଷିକୀ ଥିଲା ନା?
0: ହଁ ପ୍ରିୟଙ୍କା, ଆଜି ହେଉଛି ବିନୋବା ଭାବେଙ୍କ ଜନ୍ମବାର୍ଷିକୀ।
1: ହେଲେ ମତେ ବିନୋବା ଭାବେଙ୍କ ସମ୍ପର୍କରେ କିଛି କହିଲ?
0: ନିଶ୍ଚୟ ପ୍ରିୟଙ୍କା, ବିନୋବା ଭାବେ ଜଣେ ପ୍ରସିଦ୍ଧ ଭାରତୀୟ ସମାଜବାଦୀ ଚିନ୍ତକ ଏବଂ ଗାନ୍ଧୀବାଦୀ ନେତା ଥିଲେ। ସେ ମହାତ୍ମା ଗାନ୍ଧୀଙ୍କ ଆଦର୍ଶରେ ପ୍ରଭାବିତ ହୋଇ ଅହିଂସା ଓ ସମାଜସେବା ପଥ ଅନୁସରଣ କରୁଥିଲେ। ଗରିବ ଓ ଭୂମିହୀନ ଲୋକମାନଙ୍କ ପାଇଁ ସେ ଭୂଦାନ ଆନ୍ଦୋଳନ ଆରମ୍ଭ କରିଥିଲେ। ଜମିଦାରମାନଙ୍କୁ ନିଜ ଜମିର କିଛି ଅଂଶ ଭୂମିହୀନ ଲୋକଙ୍କୁ ଦାନ କରିବାକୁ ସେ ଅନୁରୋଧ କରୁଥିଲେ। ତାଙ୍କ ଜୀବନର ମୁଖ୍ୟ ଲକ୍ଷ୍ୟ ଥିଲା ଶାନ୍ତି, ସମାନତା ଓ ମାନବର କଲ୍ୟାଣ। ଚାଲନ୍ତୁ ଶ୍ରୋତାବନ୍ଧୁ, ବର୍ତ୍ତମାନ ଆରମ୍ଭ କରିବା ଆପଣମାନଙ୍କର ମନପସନ୍ଦ କାର୍ଯ୍ୟକ୍ରମ
2: ହ୍ୟାଲୋ ଗୁଞ୍ଜନ।
0: ଚାଲନ୍ତୁ ଶ୍ରୋତାବନ୍ଧୁ, ଦେଖିବା ଆମର ପ୍ରଥମ କଲ୍ଟି କିଏ ଏବଂ କୋଉଠୁ କରିଛନ୍ତି।
3: ହ୍ୟାଲୋ ଭାଇ, ନମସ୍କାର।
0: ଭାଇ ନମସ୍କାର, ସ୍ୱାଗତ ଜଣାଉଛୁ ଆମର ଯୁବବାଣୀ କାର୍ଯ୍ୟକ୍ରମ।
3: ନମସ୍କାର, ମୁଁ ନରେନ୍ଦ୍ର ସାହୁ କଟକ ଜିଲ୍ଲାରୁ କହୁଛି।
0: ଆଉ ଭାଇ କେମିତି ଅଛନ୍ତି?
3: ଭଲ।
0: ଆଉ ଭାଇ ଖାଇବା ପିଇବା ସରିଲାଣି?
3: ଆଉ ମାସେ ଦୁଇ ମାସ ହେଲା ତ ଲଗଉଛି, ବିଜି ରହୁଛି ଖାଲି।
0: ଭାଇ ଆପଣ କଣ କରନ୍ତି?
3: ଟେଲରିଂ କରେ।
0: ଆଚ୍ଛା, ତାହେଲେ ଭାଇ କହିଦିଅନ୍ତୁ ଆଜି କୋଉ ଗୀତଟି ଶୁଣିବେ ଆପଣ?
3: ଆଜି ଆରତୀ ଚଳଚ୍ଚିତ୍ରର ମହାତ୍ମ୍ୟ ଜଗତର ସାହବରସା କଣ ପଟ୍ଟନାୟକ ଯାଇଛି।
0: ବହୁତ ସୁନ୍ଦର ଗୀତଟି ଭାଇ। ଭାଇ ଟିକେ ଗାଇକି ଶୁଣେଇବେ କି ଆପଣଙ୍କ କଣ୍ଠରୁ?
3: ତୁମେ ଜଗତର ସାହବର କହିକି ପାରିବ।
0: ବହୁତ ସୁନ୍ଦର ଗୀତ ଗାଇଲେ ଭାଇ। ଠିକ ଅଛି ଭାଇ, ହ୍ୟାଲୋ ଗୁଞ୍ଜନ କାର୍ଯ୍ୟକ୍ରମକୁ ସମ୍ପର୍କ କରିଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଭାଇ। ନମସ୍କାର ଭାଇ।

0: ହ୍ୟାଲୋ
1: ହ୍ୟାଲୋ
0: ଯୁବବାଣୀ କାର୍ଯ୍ୟକ୍ରମକୁ ଆପଣଙ୍କୁ ବହୁତ ବହୁତ ସ୍ୱାଗତ ଭାଇ।
1: ହଁ ଆଜ୍ଞା ନମସ୍କାର।
0: ନମସ୍କାର ଭାଇ।
1: ଆଜ୍ଞା ମୁଁ ମୋର ପରିଚୟ ଟିକେ ଦଉଛି। ମୁଁ ସୁହଲ କୁମାର ସାହୁ କହୁଥିଲି, ଗ୍ରାମ ପୋଷ୍ଟ ପଣ୍ଡି ଭାଇ ବିଜେପୁର ଜିଲ୍ଲା ବର୍ଗରୁ। ଆଜ୍ଞା
0: ଆଚ୍ଛା ଭାଇ କେମିତି ଅଛନ୍ତି?
1: ବଢିଆ ଏକଦମ ମସ୍ତ ଅଛି। ଆଜ୍ଞା ଆପଣ କେନ୍ତା ଅଛନ୍?
0: ବହୁତ ବଢିଆ ଅଛୁ ଭାଇ। ଆମେ ବି।
2: ଭାଇ ନମସ୍କାର।
1: ନମସ୍କାର ନମସ୍କାର ଭାଇ, ଆଉ କେମିତି ଅଛନ୍ତି ଭାଇ?
2: ବହୁତ ବଢିଆ ଭାଇ, ଆପଣ ବି ଠିକ ଠାକ ତ?
1: ଏକଦମ ବଢିଆ ମସ୍ତ ବିନ୍ଦାସ।
2: ଆଉ ଭାଇ ବର୍ଷା କେମିତି ଚାଲିଛି ସେପଟେ?
1: ବର୍ଷା ତ ମେଘୁଆ ପାଗ ଆଜି ସକାଳୁ ରଖିଛି ଆଜ୍ଞା। ଆଉ ଏବେ ଆମର ଟିକେ କୁନ୍ଦା ଝଡା ବର୍ଷା ହଉଛି ଆଜ୍ଞା, ଝିପିରି ଝିପିରି ବର୍ଷା ହଉଛି।
2: ଆଚ୍ଛା
1: ଆପଣଙ୍କ ଜୟପୁରରେ ବର୍ଷା କେନ୍ତା ହଉଛି ଆଜ୍ଞା?
2: ଜୟପୁରରେ ବି ବହୁତ ବଢିଆ ବର୍ଷା ଚାଲିଛି ଭାଇ।
1: ଆଜ୍ଞା ଆଜ୍ଞା।
2: ଆଉ ଭାଇ ଖାଇବା ପିଇବା ସରିଲାଣି?
1: ହଁ ଖାଇବା ପିଇବା ସରି ସାରିକିରି ଆଜ୍ଞା ହେଲୋ କୁଞ୍ଜନ କେ ତ ଫୋନ ଲଗାର ନାଇଁ, ବ୍ୟସ୍ତିନି ଆଉ ଫୋନ ଲାଗିଗଲା। ଆପଣମାନଙ୍କ ସାଙ୍ଗେ କଥା ଲାଗିକି ତ ବହୁତ ଖୁସି ଲାଗିଲା ଆଜ୍ଞା।
2: ବହୁତ ବହୁତ ଧନ୍ୟବାଦ ଭାଇ।
0: ଆପଣଙ୍କର ଭଲ ପାଇବା ଆମ ସହିତ ସବୁବେଳେ ଏମିତି ରହୁ ଭାଇ।
1: ନିଶ୍ଚୟ ଆମେ ଯେହେତୁ ଆକାଶବାଣୀ ଜୟପୁରର ବି ଗୋଟେ ନିୟମିତ ଶ୍ରୋତାଉ, ସବୁ କାର୍ଯ୍ୟକ୍ରମ ମାନେ ଶୁଣୁଛୁ, ଭଲ ଲାଗୁଛି ଆଜ୍ଞା।
0: ଆଚ୍ଛା ଭାଇ କୁହନ୍ତୁ କୋଉ ଗୀତ ଶୁଣିବେ
1: ଆଜି? ମୋତେ ଗୋଟିଏ ଗୀତଟେ ଶୁଣିଦେବେ ଆଜ୍ଞା, ହିନ୍ଦୀ କଥାଇତ୍ର ସୋନମ ବ୍ୟବହାର ଯେନ୍ତା ଗାଇଛନ୍ ଲତା ମହେଶ୍ୱର, ଚୁଡି ମଜାନା ଦେଗି କଙ୍ଗନ ମଜାନା ଦେଗା।
0: ବଢିଆ ଗୀତ ଭାଇ, ଟିକେ ଗାଇକି ଶୁଣନ୍ତୁ ନା।
1: ଗାଇମା ଗାଇମା ଆଜ୍ଞା। चूड़ी मजाना देगी कंगन मजाना देगा, चूड़ी मजाना देगी कंगन मजाना देगा, तेरे बगैर साजन, तेरे बगैर साजन सावन मजाना देगी हो, ଚୁଡ଼ି ମଜାନା ଦେଗି। ସେ ଗୀତ ଆଜ୍ଞା
0: ବହୁତ ବଢିଆ ଗାଇଲେ ଭାଇ, ପୁରା ମନ ଖୁସି ହେଇଗଲା।
1: ଆଜ୍ଞା ଆଜ୍ଞା ଆପଣଙ୍କୁ ଆଉ ଆଜ୍ଞାକୁ ଆପଣ ଦୁଇ ଜଣଙ୍କୁ ସ୍ପେଶାଲ ଡେଡିକେଟ୍ ଗୀତଟା, ଆଉ ଜୟପୁର ମୋର ବନ୍ଧୁ ପଙ୍କଜ ମିଶ୍ର ଭାଇ, ଆଉ କଳାହାଣ୍ଡିର ଯେତିକି ଶ୍ରୋତା ମାନେ ଅଛନ୍, ଆଉ ଆମର ବରଗଡ଼ ଜିଲ୍ଲାର ବିଶେଷ କରି ରାଧାକାନ୍ତ ଭାଇ, ବରଗଡ଼ର ଗୋଲକ ବିହାରୀ ପ୍ରଧାନ, ଆଉ ଯେତିକି ଜୟପୁର ଶୁଣିଥିବା ସବୁ ଶ୍ରୋତାଙ୍କୁ ଗୀତଟା ଡେଡିକେଟ୍ କରିଦେବେ ଆଜ୍ଞା।
2: ଠିକ ଅଛି ଭାଇ, ଆପଣଙ୍କୁ ଗୀତଟି ଆମେ ଡେଡିକେଟ୍ କରିଦେବୁ। ହ୍ୟାଲୋ ଗୁଞ୍ଜନ କାର୍ଯ୍ୟକ୍ରମକୁ ଯୋଗାଯୋଗ କରିଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଭାଇ।
1: ଧନ୍ୟବାଦ ଆଜ୍ଞା, ରହୁଛି, ନମସ୍କାର।
2: ନମସ୍କାର ଭାଇ।

0: ଆମେ ବି ବହୁତ ବଢିଆ ଅଛୁ ଭାଇ। ଭାଇ କୋଉଠୁ କହୁଥିଲେ?
1: ମୁଁ କହୁଥିଲି ରେଡିଓ ଲଭର ନାରାୟଣ ପ୍ରଥମ ବରହମପୁର ବୁଗୁଡା ଜିଲ୍ଲା ଗଙ୍ଗା।
2: ଭାଇ ନମସ୍କାର, କେମିତି ଅଛନ୍ତି?
1: ନମସ୍କାର ଅପା, ବହୁତ ଭଲ ଅଛି, ଆପଣ ଭଲ ଅଛନ୍ତି?
2: ମୁଁ ବି ବହୁତ ବଢିଆ ଅଛି ଭାଇ। ଆଉ ସିଆଡେ ପାଣିପାଗ କେମିତି କରୁଛି?
1: ବର୍ତ୍ତମାନ ବର୍ଷା ହଉଛି ଚାଲିଛି।
2: ଆଚ୍ଛା, ଖାଇ ସାରିଲେଣି ଭାଇ?
1: ଆଜ୍ଞା।
2: ତେବେ କୁହନ୍ତୁ ଭାଇ, କୋଉ ଗୀତ ଶୁଣିବେ?
1: ରାତ ମୌସମ ନଦୀ କିନାର ଚଞ୍ଚଲ ହାୱା, ରାତ ମୌସମ ନଦୀ କିନାର ଚଞ୍ଚଲ ହାୱା।

0: ହ୍ୟାଲୋ
1: ହ୍ୟାଲୋ
0: ହ୍ୟାଲୋ ଗୁଞ୍ଜନ କାର୍ଯ୍ୟକ୍ରମକୁ ଆପଣଙ୍କୁ ବହୁତ ବହୁତ ସ୍ୱାଗତ।
1: ଧନ୍ୟବାଦ। ନମସ୍କାର, ମୁଁ ଜିତେନ୍ଦ୍ର ମାଦଲ କହୁଥିଲି ପୁଟୁରାରୁ।
0: ଆଚ୍ଛା ଭାଇ, କେମିତି ଅଛନ୍ତି?
1: ଭଲ ଅଛି, ଆପଣମାନେ କେମିତି ଅଛନ୍ତି?
0: ଆମେ ବି ବହୁତ ବଢିଆ ଅଛୁ ଭାଇ। ଆପଣଙ୍କ ଆଡେ ବର୍ଷା ହଉଛି ନା ନାହିଁ?
1: ହଁ, ବହୁତ ବର୍ଷା ହଉଛି ଏପଟେ।
0: ଆଚ୍ଛା, ଆଉ ଖାଇ ସାରିଲେଣି ଭାଇ?
1: ହଁ ଭାଇ, ଏବେ ବର୍ତ୍ତମାନ ଖାଇକି ଆପଣଙ୍କ ସହିତ କଥା ହେବା ପାଇଁ ଫୋନ ଲଗେଇଥିଲି, ଆଉ କଥା ହଉଛି।
0: ଆଉ ଆଜି କଣ ଖାଇଲେ ଟିକେ କୁହନ୍ତୁ।
1: ଆଜି ସାଧା ଉପରେ ଥିଲା,
0: ଗୁରୁବାର ବୋଲି ସାଧା ବୋଧେ।
1: ଆଜ୍ଞା,
0: ତାହେଲେ ଭାଇ କୁହନ୍ତୁ କୋଉ ଗୀତ ଶୁଣିବେ?
1: ଫିଲ୍ମ ଆଦମୀ ଅଛି କି?
0: ହଁ ହଁ,
1: ସେଥିରେ କବିତା କୃଷ୍ଣମୂର୍ତ୍ତି ଆଉ କୁମାର ସାନୁ ଗୀତରେ ଅଛି।
0: କୋଉ ଗୀତ ଭାଇ?
1: ଧକ ଦିଲ ମେରା କରନେ ଲଗା, ଦିଲ ମେରା ତୁଚ୍ଛତା ହି ମରନେ ଲଗା, ମେରେ ସନମ ତେରି କସମ ହୋ ମେରି ସନମ ତେରି କସମ ମିଠି ମିଠି ଆଗ ମେ ଜଲନେ ଲଗା।
2: ବହୁତ ସୁନ୍ଦର ଗୀତ ଗାଇଲେ ଭାଇ।
1: ଭାଇ ନମସ୍କାର।
2: ଭାଇ ନମସ୍କାର, କାହାକୁ ଡେଡିକେଟ୍ କରିବାକୁ ଚାହିଁବେ ଭାଇ?
1: ଗୀତ ସମସ୍ତଙ୍କୁ ଡେଡିକେଟ୍ କରିଦେବେ, ସେମିତି କିଛି ନାହିଁ, ସମସ୍ତେ ମୋ ପାଇଁ ସ୍ପେଶାଲ।
2: ଠିକ ଅଛି ଭାଇ। ହ୍ୟାଲୋ ଗୁଞ୍ଜନ କାର୍ଯ୍ୟକ୍ରମକୁ ଯୋଗାଯୋଗ କରିଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଭାଇ।
1: ଧନ୍ୟବାଦ ଭାଇ, ନମସ୍କାର।
2: ନମସ୍କାର ଭାଇ।

0: ହ୍ୟାଲୋ
1: ହ୍ୟାଲୋ
0: ଯୁବବାଣୀ କାର୍ଯ୍ୟକ୍ରମକୁ ଆପଣଙ୍କୁ ବହୁତ ବହୁତ ସ୍ୱାଗତ।
1: ଧନ୍ୟବାଦ। ନମସ୍କାର।
0: ଆପଣଙ୍କର ପରିଚୟ?
1: ମୁଁ ସୁଜାତା ପରିଡ଼ା, ଯାଜପୁରରୁ କହୁଛି।
0: କେମିତି ଅଛନ୍ତି ଭଉଣୀ?
1: ମୁଁ ବହୁତ ଭଲ ଅଛି, ଆପଣ କେମିତି ଅଛନ୍ତି ଦିଦି?
0: ମୁଁ ବି ବହୁତ ବଢିଆ ଅଛି। ଆଉ ସିଆଡ଼ର ପାଣିପାଗ କେମିତି ଅଛି?
1: ପାଣିପାଗ ଟିକେ ଗରମ ତ ହଉଥିଲା କିଛି ଦିନ ହବ, ଏଇ କାଲିଠାରୁ ଟିକେ ପାଗ ଥଣ୍ଡା ଅଛି, ବର୍ଷା ମଝିରେ ମଝିରେ ଟିକେ ଟିକେ ହଉଛି ଆଉ। ବହୁତ ଭଲ ଲାଗୁଛି ପାଗଟା ଏବେ ଆଉ। ଆପଣଙ୍କ ଆଡେ କେମିତି ପାଣିପାଗ?
0: ଆମ ଆଡେ ତ ବହୁତ ବର୍ଷା ହଉଛି।
2: ଭଉଣୀ ନମସ୍କାର।
1: ନମସ୍କାର ଭାଇ, କେମିତି ଅଛନ୍ତି?
2: ବହୁତ ବଢିଆ ଅଛି ଭଉଣୀ, ଆପଣ କେମିତି ଅଛନ୍ତି?
1: ମୁଁ ତ ବହୁତ ଭଲ ଅଛି, ମାନେ ବିଶେଷ କରି ଯେତେବେଳେ କଲ୍ ଟି ଲାଗିଗଲା ଆଉ ଟିକେ ଭଲ ହେଇଗଲି।
2: ଆଚ୍ଛା ଭଉଣୀ, ଖାଇବା ପିଇବା ସରିଲାଣି?
1: ହଁ ଖାଇବା ପିଇବା ସରିଲାଣି।
2: କଣ ଖାଇଲେ ଭଉଣୀ ଆଜି?
1: ଆଜି ଭାତ ଡାଲି ଶାଗ ଆଉ ଭଜା ଏମିତି ସବୁ ଖାଇଲେ ଆଉ।
2: ଆଚ୍ଛା ଭଉଣୀ ଏକା ଏକା ଖାଇଦେଲେ?
1: ନା ଏକା ବି ବିଲକୁଲ ଖାଇନି, ମୋ ସହିତ ମୋ ପିଲାମାନେ, ମୋ ଘର ଲୋକ ସମସ୍ତେ ମିଶିକି ଖାଇଛୁ।
2: ଆଚ୍ଛା ତାହେଲେ ଭଉଣୀ କହିଦିଅନ୍ତୁ ଆଜି କୋଉ ଗୀତଟି ଶୁଣିବେ ଆପଣ?
1: ଆଜି ମତେ ଗୋଟେ ଗୀତ ଶୁଣେଇ ଦେବେ, ଯାହା

0: ବହୁତ ବଢିଆ ଗାଇଲେ ଭଉଣୀ।
1: ଥ୍ୟାଙ୍କ ୟୁ ଦିଦି।
0: କାହାକୁ ଡେଡିକେଟ୍ କରିବା ପାଇଁ ଚାହିଁବେ କି?
1: ଡେଡିକେଟ୍ ଶୁଣୁଥିବା ସବୁ ଶ୍ରୋତା ମାନଙ୍କୁ ମୁଁ ଏଇ ଗୀତଟି ଡେଡିକେଟ୍ କରୁଛି।
0: ବହୁତ ବଢିଆ ଭଉଣୀ,
1: ଆଉ ସ୍ପେଶାଲି ଆପଣ ଦୁଇ ଦିଦି ଭାଇଙ୍କୁ
2: ବହୁତ ବହୁତ ଧନ୍ୟବାଦ ଭଉଣୀ।
1: ଆଜ୍ଞା ଧନ୍ୟବାଦ ରହୁଛି, ନମସ୍କାର।
2: ନମସ୍କାର ଭଉଣୀ, ହେଲୋ ଗୁଞ୍ଜନକୁ ସମ୍ପର୍କ କରିଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
1: ଧନ୍ୟବାଦ।

0: ତେବେ ସାଥୀ, ଆପଣମାନଙ୍କ ସହ କଥା ହୋ ହୋ ସମୟ କେମିତି ଗଢ଼ିଗଲା କିଛି ଜଣାପଡ଼ିଲାନି। ଏବେ ଆସିଯାଇଛି ବିଦାୟ ନେବାର ସମୟ, କିନ୍ତୁ ତା ପୂର୍ବରୁ ଶୁଣିନେବା ଆଗାମୀକାଲିର ଆକର୍ଷଣ ସମ୍ପର୍କରେ।
1: ଶ୍ରୋତାବନ୍ଧୁ, ଆଗାମୀକାଲି ଜୁଆନ୍ କାତା କାର୍ଯ୍ୟକ୍ରମରେ ଆପଣମାନେ ଶୁଣିବାକୁ ପାଇବେ ୱାର୍ଲ୍ଡ ଫର୍ଷ୍ଟ

0: ଏଇଟ୍ ଡେ ସମ୍ପର୍କରେ ଏବଂ ଏହା ବ୍ୟତୀତ ଦୁର୍ଘଟଣା ସମୟରେ ପ୍ରାଥମିକ ଚିକିତ୍ସାର ଗୁରୁତ୍ୱ କ'ଣ ରହିଛି ଏ ସମ୍ପର୍କରେ ଆପଣ ଜାଣିବାକୁ ପାଇବେ ଏବଂ ଏହା ବ୍ୟତୀତ ଶୁଣିବେ ଏକ ସୁନ୍ଦର ସାକ୍ଷାତକାର ଯାହାର ବିଷୟବସ୍ତୁ ରହିଛି ପ୍ରାଥମିକ ଚିକିତ୍ସା କ'ଣ ଏବଂ ଯୁବପିଢ଼ି ପାଇଁ ଏହା କାହିଁକି ଜରୁରୀ।
1: ତେବେ ସାଥୀ, ଆଜିର ଆମର ଏହି କାର୍ଯ୍ୟକ୍ରମ ଆପଣଙ୍କୁ କିପରି ଲାଗିଲା ଜଣାଇବାକୁ ଯେମିତି ନ ଭୁଲନ୍ତି। ଆପଣମାନେ ଆମକୁ ମେସେଜ କିମ୍ବା ଭଏସ୍ ମେସେଜ ପଠାଇ ପାରିବେ, ସେଥିପାଇଁ ଆମ ନମ୍ବରଟି ହେଉଛି
0: 9438268568
1: ଏବଂ ଇମେଲ ଆଇଡିଟି ହେଉଛି
0: airjaipur@gmail.com।
1: ପୁଣି ଥରେ ଏକ ସୁନିଲି ସନ୍ଧ୍ୟାରେ ଭେଟିବାର ପ୍ରତିଶ୍ରୁତି ଦେଇ ଆଜିର କାର୍ଯ୍ୟକ୍ରମରୁ ବିଦାୟ ନେଉଛୁ ଆମେ ଦୁହେଁ। ମୁଁ ପ୍ରିୟଙ୍କା ପାତ୍ର,
0: ମୁଁ ସଲିମ ଖାନ,
1: ନମସ୍କାର।

ପ୍ରଚାର କଲୁ ଯୁବଶ୍ରୋତା ବନ୍ଧୁମାନଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଦେଶିଆ ଭାଷାର କାର୍ଯ୍ୟକ୍ରମ ଚୈତି ଜହ୍ନ। ଉପସ୍ଥାପନାରେ ଅଛନ୍ତି ସୁଜାତା ଆଚାରୀ ଏବଂ ଜୟନ୍ତ ପଟ୍ଟନାୟକ।

0: ସବୁ ଦେଖିବେ କେତେ ପରସେଣ୍ଟ କେତେ ଭାଗ ସେଟା ନଷ୍ଟ ହେଲା ଯେ ତାକେ ଧରିକରି ନାଇଁ ଯେ ଦେବେ,
1: ଦେବା
0: ତାଙ୍କର
1: ଏଟା
0: କମିଟି ଅଛେ, କମିଟି ସେ ଯାଇକରି ହେଇତି କରବ।
1: ହେଲେ ମୋଟାମୋଟି ଦେଖବାକୁ ଗଲେ ସରକାର ଏଇ ଜନ ଯୋଜନା କି ଇ ଜନ ବୀମା ଯୋଜନା ଅଛେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା, ଇଟାର ଲାଗି ଚାଷୀ ମନର ମୂଲ ନା ବୁଡ଼େ ବୋଲବା କଥା।
0: ମୂଲ ନା ବୁଡ଼େ, ଲୋକ ନାଇଁ କି ହଇରାଣ ନ ହ, ଆମେ
1: ହଁ
0: ଋଣ କରିଦେଲୁ ଆମକେ ଦବୁ ନାଇଁ, ଆମେ କେନ୍ତା ସୁଝିବୁ ବୋଲବା କଥା, ଏଇଟା ନହେ।
1: ହଁ ନାଇଁ ବଢ଼ିଆ କଥା, ଏଇଟା ସରକାର ଗୋଟେ ବଢ଼ିଆ ଯୋଜନା କରିଲା ଅଛେ, ଆରି ଆମର ଚାଷୀ ଭାଇ ମନ ମିଶା ଏଇଟା ଉପକୃତ ହେଲାଇନି। ହେଲେ ବାବୁ ଇ ଜନ ଇ ବୀମା ଯୋଜନା ଇଟା କାଜେ ଡେଟ ଟାଇମ ବୋଲବାଇ କୋନ ଟାଇମ କେ ଇଟା କରବାଇ?
0: ଟାଇମ ବୋଲେ ଏବେ ଆମର ଥିଲା, ଏବେ ବର୍ଷା ଦିନଟା,
1: ହଁ
0: ବର୍ଷା ଦିନଟା ଆମର ଅଗଷ୍ଟ 31 ତାରିଖ ପର୍ଯ୍ୟନ୍ତ ରହିଲା ହେଟା,
1: ହଁ ହଁ
0: ଏ ଭିତରେ ଯିଏ କରଲା କରଲା, ନାଇଁ ବୋଲେ ଆଗରୁ ଥିଲା ଅଗଷ୍ଟ 15 ପର୍ଯ୍ୟନ୍ତ ଥିଲା,
1: ହଁ
0: ତା ପଛେ ଚାଷୀ ବେଶୀ ଇନ୍ସୁରାନ୍ସ ନ ହେଲା ବୋଲିକରି
1: ହଁ
0: ଆରି ଗୋଟେ 15 ଦିନ ସରକାର ବଢ଼ାଇଲେ, 31 ତାରିଖ ପର୍ଯ୍ୟନ୍ତ ହେଟା ରହିଲା।
1: ରହିଲା
0: ଏବେ ଖରା ଦିନଟା ବୋଇଲା ବେଳକେ ଆମକେ ଡିସେମ୍ବର ମାସ ବେଳକେ ନାଇକି ଏଇଟା ଆରମ୍ଭ ହେଇଛି। ହଁ ସେଡ଼ିକି ଯାଇ ଆମର କୃଷକ ସାଥୀ ହ ନାଇଁ ବୋଇଲେ ଏଗ୍ରିକଲଚର ଡିପାର୍ଟମେଣ୍ଟ ଆଜ୍ଞା ମାନେ ଟିକେ ଦିଦି ମାନେ ଅଛ ତ ଆଇଟମ ମାନଙ୍କ ସାଙ୍ଗରେ ଯୋଗାଯୋଗ କରଲେ ସୁବିଧା ହେସି।
1: ହଁ
0: ହଁ
1: ହେଲେ ସରାସରି କେ ବାବୁ ଗୋଟେ କଥା, ଏବେ ଦେଖା ତମେ ଏତକି ବରଷ ଚାକିରି କରଲା, ତମେ ଇ ସେବକ ଆଜ୍ଞା ଇ ଯେତକି ଲୋକ ଆଛେ ଯେତକି ଚାକିରି କରବା ବଡ଼ ବଡ଼ ଆଜ୍ଞା ମାନେ ଆଛେ ଯେତକି ଚାଷୀ ମାନେ ବଡ଼ ବଡ଼ ଚାଷୀ ମାନେ ସାନ ସାନ ଚାଷୀ ମାନେ ସବୁ ଲୋକର ସଙ୍ଗେ ତମେ ଭେଟଘାଟ ହେଲାସ, ହେଲେ ଏମତି ଗୋଟେ କାଏ ଜିନିଷ ଗୋଟେ ଅଛେ ଯେନ୍ ଜିନିଷର ଅଲପ କାଏ ସେ ମରାମତି କରବାର ଲାଗେ ସରକାର ଅଲପ ହାଇ ଜିନିଷ କେ ଧ୍ୟାନ ଦେଲେ ଚାଷୀ ମାନେ ଆରି ଉପକୃତ ହେବା ବୋଲତେଲି।
0: ଚାଷୀ ମାନଙ୍କେ ଏଇଟା ମାନଙ୍କେ ସୁବିଧା ଯଦି ହେସି ବୋଇଲେ ନାଇଁ ଇଏ
1: ହଁ
0: ଆମର ଲୋକମାନଙ୍କେ ସମାନ ଖତ ସାର ଯୋଗାଇବାର ଅଛେ,
1: ହଁ
0: ଆରି ମନ ଇଚ୍ଛା ଏଠି ଯେ ନାଇଁ କି ସାର ମାନେ ବିକି ଦେଲାଇନି,
1: ହଁ
0: ଆଇଟା ମାନଙ୍କେ ଖଣ୍ଡେ କଣ୍ଟ୍ରୋଲ କରବାକେ ଲାଗ୍ସି,
1: ଲାଗ୍ସି
0: ଏଇଟା ଗଲା ବିହନ ପତର ଭିତରେ।
1: ହଁ
0: ଆରି ଇନ୍ସୁରାନ୍ସ ଭିତରେ ବୋଲେ ନାଇଁ କି ଆମର ଲୋକମାନଙ୍କେ ଆରି ବେଶୀ ଯାଇକିରି ନାଇଁ କି ତାଙ୍କ ମାନଙ୍କେ ବୁଝେଇବାର ଅଛି, କେତେ ଲୋକ ମିଶା ଏଇଟା ଆମକେ କାଇ ହେଇଛି, ଆମକେ କାଇ କରବୁ, କେମିତି ମିଶା ଇଏ ହେଇଛି ଗଲାନି,
1: ହଁ ହଁ
0: ଆଇଟା ମାନଙ୍କେ ଖଣ୍ଡେ ଆମେ ଆମର କୃଷକ ସାଥୀ ମାନଙ୍କୁ ବେଶୀ ଟ୍ରେନିଂ ହେରିକା ଦେଲେ ସେଠିକି ଯାଇ ନାଇଁ କି ତାଙ୍କୁ ବୁଝାବୁଝି କଲେ ଆର ଲୋକ ଆରି ଖଣ୍ଡେ ବେଶୀ ଉପକୃତ ହେତେ।
1: ଉପକୃତ ହେବା, ହଁ ହେଲେ ଏଇଟା କୃଷକ ସାଥୀ ଆଉ ତାକେ ମଜବୁତ ବନାଇବାର ଅଛେ
0: ବନାଇବାର
1: ଆଉ
0: ଅଛି।
1: ତାକେ ଶିଖାଇବାର ଅଛେ କି ତୁଇ ଘରେ ଘରେ ଯା, ଯାଇକରି ଚାଷୀ ମନର କାଏଟା ଦୁଃଖ ସୁଖ ଅଛେ ସବୁ ଯାକ ତୁଇ ବୁଝତେରା,
0: ହଁ
1: ଆରି ଜନ ଖତ ଦଉ ମନ କି ଖତ ଆନୁ ମନ ଏଇ ମନର କାଜେ ମିଶା ହଲ ଦେଖବାର ଅଛେ, ଚେକିଂ ମନେବାର ଅଛେ ଅରିଜିନାଲ କି ଡୁପ୍ଲିକେଟ କାଏ କାଏଟା ମାନେ ଆଜିକାଲି
0: ହଁ
1: ଶୁନକେ ହେଲାନି, ହେଁ ଏମତି ଆଇ ସବୁ ଯାକ ହେଲେ ଚାଷୀ ମନର ଦୁଃଖ ଆହୁରି ଅଧିକ ବଢ଼ିଆ ହେଇଯାଇସି, ଦୁଃଖ
0: ବଢ଼ିଆ
1: ନାଁରେ
0: ହେଇଯାଇଛି।
1: ସୁଖ ଆଇସି। ନାଇଁ ବଢ଼ିଆ ଲାଗ୍ଲା ତମର ସଙ୍ଗେ କଥା ହେଇକରି, ଆରି ଗୋଟେ ଦିନ ତମର ସଙ୍ଗେ ଭିଡ଼ୁ ଆଲେ ଜୁଆର
0: କାଇନିକ ବୁଝାଇ ଦେଲା
1: ଦେଖନି, ଏ ଲୋ ଗୋଟେ ଟଙ୍କା ଆଗା ବାନ୍ଧବାର ଫୋନେ ବାକି ସବୁ ସରକାର ଦେଶୀ ଫୋନେ, ଆରି ଏକରାକେ ଦେଖିକରି ତୋର କେଡେ କି ନଷ୍ଟ ହେଲା ଅଛେ ଆଇ ଦେଖିକରି ଆଇ ଡାବୁ ଦେ ଭାଇ, ଆଇଟା କା ବୀମା ଯୋଜନା ବୋଲ ଭାଇ, ଆଲେ ଆଜ୍ଞା ଗୀତ ଗୋଟେ ଶୁଣେଇ ଦେବୁ କି
0: ଶୁଣେଇ ଦେଖ।

0: ସବୁ ହିଷ୍ଟ୍ରି ନବୁ। ତ ପ୍ରଥମ ଆମର ଏବେ ନିୟମ ହଉଛି ଯେତେ ଶୀଘ୍ର ଆମେ ପାରିବୁ ପ୍ରଥମ 3 ମାସ ଭିତରେ ଆମେ ତାଙ୍କୁ ଯେମିତି ହେଲେ ରେଜିଷ୍ଟ୍ରେସନ କରିବାକୁ ପଡିବ। ଆମର ଯେବେ ପ୍ରଥମ ତାଙ୍କର ଇମ୍ୟୁନାଇଜେସନ ପଡିବ ସେଇ ଭିଲେଜରେ ଆମେ ତାଙ୍କୁ ଟିଟି ଇଞ୍ଜେକ୍ସନ ଲଗେଇବୁ, ଯୋଉଟା କି ଆମର ଧନୁଷ ଟଙ୍କା ରୋଗରୁ ରକ୍ଷା କରିବ। ତ ଗୋଟିଏ ଟିଟି ସେ ନବ ରେଜିଷ୍ଟ୍ରେସନ ଦିନ, ତାପରେ ଆଉ ସେକେଣ୍ଡ ଟିଟି ହଉଛି ତାର ମାସେ ପରେ ଆଉ ଗୋଟେ ନବ। ତାପରେ ଆମେ 3 ମାସ ହେଇନଥିବ ତାର, ଯେହେତୁ ଆମେ ତାଙ୍କୁ ବାନ୍ତି ହଉଥିବ ତାକୁ ଆମେ ଖାଇବା ବିଷୟରେ ବୁଝେଇବୁ। ବାନ୍ତି ହେଲେ ଡକ୍ଟର ସହିତ ପରାମର୍ଶ କରିକି କଣ ଟିକେ ମେଡିସିନ ୟୁଜ କରିବ, ସେଟା ନର୍ମାଲି କିଛି ଅସୁବିଧା ନାହିଁ। ସେତେବେଳେ ଆମେ କଣ କରିବୁ, ପ୍ଲେନ୍ ଫଲିଫର ଏସିଡ୍ ଦେବୁ। ତାପରେ 3 ମାସ କମ୍ପ୍ଲିଟ ହେଇଗଲା ପରେ ଆମର ଆଇରନ୍ କ୍ୟାଲସିୟମ ଟାବଲେଟ୍ ଖାଇବ। ଆଇରନ୍ ଟାବଲେଟ୍ ଖାଇଲେ କଣ ମାନେ ମାକୁ ରକ୍ତ ଯୋଗେଇବ ଆଉ ତାର ବଡିର ହାଡ ବି ଷ୍ଟ୍ରଙ୍ଗ ହବ। ଆଇରନ୍ ଟା ଆମେ ଡେଲି 2 ଲେଖା ଖାଇବ ଆଉ କ୍ୟାଲସିୟମ ବି ଡେଲି 2 ଲେଖା ଖାଇବ। ତ ଆମେ ଏତେ ଟାଇମ ଖାଇବା ପାଇଁ କହୁନୁ, ଆଇରନ୍ ଯେହେତୁ ଆମେ ରାତିରେ ଖାଇବା ପାଇଁ କହୁଛୁ, ଏଇଟା ଗଲା ଆମର ଆଇରନ୍ କ୍ୟାଲସିୟମ। ତାପରେ ତାର ଆମେ ପ୍ରଥମ ଚେକଅପ୍ ଟା କରିବୁ, ତାର ବିପି କରିବୁ, ଓଜନ କେତେ ଅଛି କରିବୁ, ହିମୋଗ୍ଲୋବିନ କରିବୁ, ତାପରେ ତାର ଏଚ୍ଆଇଭି ସିଫିଲିସ୍ ଟେଷ୍ଟିଂ ହବ, ହେପାଟାଇଟିସ୍ ବି ହବ। ତାପରେ ଆମେ ତାଙ୍କୁ ମେଡିକାଲ ପଠେଇଦେବୁ, ଯେହେତୁ ତାର ଆଜିକାଲି ଯୋଉଟା ଆମର ବାହାରିଛି ସିକଲ୍ ସେଲ୍ ଟେଷ୍ଟ ହଉଛି, ତାପରେ ଟାସ୍କର ଟେଷ୍ଟ ହଉଛି, ଥାଇରଏଡ୍ ହଉଛି, ବ୍ଲଡ୍ ଗ୍ରୁପିଂ ହଉଛି, ଏସବୁ ଟେଷ୍ଟିଂ ପାଇଁ ଆମେ ସେମାନଙ୍କୁ ମେଡିକାଲ ପଠେଇ ଦଉଛୁ। ତାପରେ ତାର ଆମେ ରେଜିଷ୍ଟ୍ରେସନ କଲା ପରେ କାର୍ଡ ସବମିଟ କରିଦଉଛୁ, ସେମାନଙ୍କୁ କାର୍ଡ ଟା ଦେଇଦଉଛୁ। ଆଉ ତାଙ୍କୁ କହୁଛୁ ଯେମିତି ହେଲେ ପ୍ରଥମ 3 ମାସ ଭିତରେ ସେମାନେ ଥରେ ବି ଯେମିତି ଅଲଟ୍ରାସାଉଣ୍ଡ କରିବେ।
1: 3 ମାସ ପଛରେ ତ ବାନ୍ତି ଓଟାଲ ହେଇଛି, 5-7 ମାସ ଲଗେ ଖାଇବାକୁ ଭଲ ଲାଗୁଛି,
0: 4 ମାସ ପରେ ବାନ୍ତି ନର୍ମାଲି କମିଯିବ, ସେ ଖାଇବାଟା ଷ୍ଟାର୍ଟ କରିବ, ଭଲ ଭାବେ ଖାଇପାରିବ।
1: ବୋଲେ ଏବେ ଦେଖାନି ମାଇ ଜୀବନ ଯୋନ 4 କି 7 ମାସ ଭିତରେ ଖାଇବାଟା ଖାଦ୍ୟ କାଇଟା ଖାଇଲେ ଜନ ହେଲେ ପିଲାଟ କି ହୃଷ୍ଟ ଫୁଷ୍ଟ ହେଇକି ଜନ୍ମ ହେବ।
0: ତାଙ୍କୁ କହିବାନି ଯେ ମାଛ ଖା, ମାଂସ ଖା, ବାହାରୁ ଫ୍ରୁଟ୍ସ କିଣିକି ଖା, କ୍ଷୀର କିଣି ଖା, ସମସ୍ତଙ୍କ ସମାନ କିଏ କିଣିପାରିବ କିଏ ନ କିଣିପାରିବ। ଆମେ ତାଙ୍କୁ କହୁଛୁ ତମେ ଯାହା ବି ଖାଉଛ ତମ ପାଇଁ ବି ଖାଇବ, ଛୁଆ ପାଇଁ ବି ଖାଇବ, ଯାହା ସେ କିଣିପାରିଲା, ଯାହା ସେ ନର୍ମାଲି ଡେଲି ଖାଉଛି। ତା ବାଦ ବି ଆମେ ତାଙ୍କୁ କହୁଛୁ ଅଙ୍ଗନବାଡି ଅଣ୍ଡା ଦିଆ ହଉଛି, ସେଇ ଅଣ୍ଡା ସିଧା ସେମାନେ ଖାଇବେ, ଚିନିକା ଶାଗ ଖାଇବେ, ପନିପରିବା ଟିକେ ଭଲ ଭାବେ ଖାଇବେ, ସେମାନେ କିଣିପାରୁଛନ୍ତି କ୍ଷୀର ଟିକେ ପିଇବେ, ଫଳମୂଳ ବି ଖାଇଲେ ଆହୁରି ଭଲ। ଆଉ ଦିନରେ ଯେମିତି ହେଲେ ସେମାନେ 2 ଘଣ୍ଟା ରେଷ୍ଟ ନେବେ, ବିଶ୍ରାମ ନେବେ, ଆଉ ରାତିରେ ବି ସେମାନେ ଯେମିତି କମ୍ପ୍ଲିଟ 8 ଘଣ୍ଟା ଶୋଇପାରିବେ।
1: ପୁକ୍ତା ହବାର ଦାଏ କାହାକେ 9 ମାସ ଲଗେଇଛି, କାହାକେ 8 ମାସ ଲଗେଇ ଯାଇଛି, କାହାକେ 10 ମାସ କାହିଁ ଫୁର୍ତ୍ତି ହେଲାର ପଛେ ମିଶା ପୁକ୍ତା ହେଇଛି। ହେଲେ କେମିତି ବେଲେ ଜନ୍ମ ହବାଟା ମାଇ ଜୀବନ କେ କୋନ ମାସ ଲଗେଇଲେ ବେଶୀ ଭଲ, 9 ମାସ କି 10 ମାସ କି ଏମିତି 8 ମାସ ଲଗେଇଲେ ମିଶା ପିଲା ଗୋଟେ ଦିନ ଲିଡ଼ ଲାଡ଼ ହେଇଛି ବୋଲି ଶୁଣିବାଟା ଆମେ
0: ନାଇଁ ମ୍ୟାଡମ୍। ଶୁଣନ୍ତୁ, ଆମେ ଯୋଉଟା ଦଉଛେ ଆଇରନ୍ ଟାବଲେଟ୍, ସେ ହଉଛି ଗର୍ଭର 3 ମାସରୁ ଡେଲିଭରି ପର୍ଯ୍ୟନ୍ତ ଖାଇବ ଆଇରନ୍ ଟା, ଯେହେତୁ ତାର ବ୍ଲଡ ଟା ଠିକ ରହିବ, ପିଲାର ବି ବ୍ରେନ ଭଲ ରହିବ, ପିଲାର ବି ବ୍ଲଡ ରେ କିଛି ପ୍ରୋବ୍ଲେମ ହବ ନାହିଁ, ଆଉ ସେ ଠିକ ରେ ଖାଇବ, ପିଲାର ଗ୍ରୋଥ ବି ଠିକ ହବ, କ୍ୟାଲସିୟମ ବି ଖାଇଲେ ପିଲାର ହାଡ ବି ଷ୍ଟ୍ରଙ୍ଗ ହବ, ପିଲାର କିଛି ପ୍ରୋବ୍ଲେମ ହବ ନାହିଁ। ସେଇ ଜିନିଷଟା ଯଦି ସେମାନେ ଖାଇବେନି, ଜଣେ ଜଣେ କଣ କରିବେ, ଆଇରନ୍ ଟାବଲେଟ ଖାଇଲେ ଦିଦି ଯୋଉ ଟାବଲେଟ ଦଉଛି ଖାଇଲେ ପିଲା ବଢିଯିବ, ଆମେ ଠିକ ରେ ଡେଲିଭରି ହେଇପାରିବୁ ନାହିଁ ବୋଲି କହିବେ, ସେଟା ଭୁଲ ଧାରଣା। ଆମେ ସେମାନଙ୍କୁ ବୁଝେଇବା ପାଇଁ ପଡୁଛି, ଟାବଲେଟ ର କାମ ହେଲା ପିଲାକୁ ଗ୍ରୋଥ କରେଇବ ନାହିଁ, ସେ ଯାହା ଖାଇବ ଖାଇବାକୁ ପିଲା ହିଁ ଗ୍ରୋଥ ହବ। ଟାବଲେଟ ର କାମ ହେଲା ସେ ହଉଛି ମାଆକୁ ରକ୍ତ ଯୋଗେଇବ। ତ ଯୋଉମାନେ ଖାଇବେନି ସେ ଜିନିଷଟା, ସେ କଣ କରିବ, ଲାଷ୍ଟ ମୋମେଣ୍ଟ ରେ ମାନେ 5 ମାସରୁ ଗୋଡ ହାତ ଫୁଲିବା ଷ୍ଟାର୍ଟ ହବ, ଷ୍ଟାର୍ଟ ହେଲେ ମା ଏନେମିକ ହବ, ପିଲା ବି ଦୁର୍ବଳ ହେଇଯିବ, ତାର ଡେଲିଭରି ବି ପ୍ରୋବ୍ଲେମ ହବ। ସେଥିପାଇଁ ଆମେ ତାଙ୍କୁ ଟାବଲେଟ ଟା ନିହାତି ଖାଇବା ପାଇଁ ବୁଝଉଛୁ। ଆଉ ଅଲଟ୍ରାସାଉଣ୍ଡ କଥା ହେଲା, ସେମାନେ ତ ଫାର୍ଷ୍ଟ 3 ମାସ ଭିତରେ ଥରେ କରିଥିବେ, ଆମେ ସେମାନଙ୍କୁ ବୁଝଉଛୁ ଆଉ ଥରେ 7 ମାସରେ ଟିକେ ଅଲଟ୍ରାସାଉଣ୍ଡ କରିବା ପାଇଁ। ତା ବାଦ ପୁଣି ଲାଷ୍ଟ ଟାଇମ ବେଳକୁ ଯୋଉଟା କି ଆମେ ଯୋଉ ଇଡିଡି ଦେଇଥାଉଛୁ ଲାଷ୍ଟ ଡେଲିଭରି ଡେଟ ଟା, ସେଇ ଡେଟ୍ ରେ ଅନ୍ତତଃ 15 ଦିନ ଆଗରୁ ସେମାନଙ୍କୁ ଆଉ ଥରେ ଅଲଟ୍ରାସାଉଣ୍ଡ କରିବା ପାଇଁ ଆମେ ବୁଝଉଛୁ, ସେମାନେ ଡେଲିଭରି ପାଇଁ ପ୍ରିପେୟାର ହେଇପାରିବେ। ଯେତେବେଳେ ଆମେ କହୁଛୁ କି ଘରେ ଟୋଟାଲି ଡେଲିଭରି କରିବେନି, ବାହାର କାହାକୁ ମଧ୍ୟ ଡାକିକି ହୋମ୍ ଡେଲିଭରି କରିବା ପାଇଁ ମନା, ଆମେ ଆଶା ମାନଙ୍କୁ କହିଦେଇଥାଉଛୁ, ଆଶା ମାନେ ବି ସେମାନଙ୍କୁ ମାନେ ମା ଯେତେବେଳେ ପେନ୍ ହବ ସେ ଫାର୍ଷ୍ଟ ଆଶାକୁ ଫୋନ କରିବ, ତାଙ୍କ ଘରକୁ ସାଙ୍ଗେ ସାଙ୍ଗେ ଯିବ। ସମୟ ହେଉଥା ନା କାହିଁକି, ରାତି ହେଇଥାଉ ବା ଦିନ ହେଉଥାଉ, ସେତେବେଳେ ମା ଫୋନ କରିବ ଆଶାକୁ ଯେ ମୋର ବଥା ହଉଛି, ସାଙ୍ଗେ ସାଙ୍ଗେ ଆଶା ତା ଘରକୁ ଯିବ, ଆଉ ଆଶା ତାର ଅଟୋପଟ ଡାକି ହଉ ନହେଲେ ଯାହା ବି ତାର ପାରୁଛି ସେ ମାଆକୁ ମେଡିକାଲ ନବ। ନେଲା ପରେ ଡକ୍ଟର ଦେଖିବ ସେଇଠି ଯେ ତାର ପେନ୍ ଉପରେ ରହିଲା, ନର୍ମାଲ ଡେଲିଭରି ହେଇଯାଉଛି ବେଳେ ବେଳେ, ଆଉ ଯୋଉଟା କି ଟିକେ କମ୍ପ୍ଲିକେସନ ଲାଗିବ, ତ ଡକ୍ଟର ରେଫର କରୁଛନ୍ତି ଅସୁବିଧା ଅଛି ତମେ ବାହାରକୁ ନେଇଯାଅ, ଯିଏ ଯାହାର ଯୋଉଠି ସୁବିଧା ସେମାନେ ନେଇଯାଉଛନ୍ତି ସାଙ୍ଗେ ସାଙ୍ଗେ। ଆଉ ଆମର ଡିଏଚ୍ଏସ୍ ଯିବ କି ଏସ୍ଟିଏସ୍ ଯିବ ମାନେ ଆମର 108 ଅଛି ଆମ୍ବୁଲାନ୍ସ ନେଇଯାଉଛି, ଧରନ୍ତୁ ଅଦର ଷ୍ଟେଟ ଯିବେ ଏବେ

0: ଲୋକ କଣ ହଉଛି, ଆମେ ଜଗଦଲପୁର ଯିବୁ ମାନେ ପାଠ ଯେହେତୁ ପାଖ ହଉଛି, ତ ସେମାନେ ପ୍ରାଇଭେଟ ଭେହିକଲ କରି ନେଇ ପାରୁଛନ୍ତି।
1: ଗର୍ଭବତୀ ମାଝି ମିଶା ଡାଉ ମିଶା ମିଳିଲାନି, ପୁଣି କେତେ ଲେଖା ମିଳିଲାନି ଏବେ ଏବେ ତ କଣ ସରକାର ବଢାଇ ଦେଲା ଅଛି ଡାବୁ।
0: ଯୋଉଟା କି ଫିଲ୍ଡ ଏରିଆ, ସେଇଠି 1400 ମା ମାନେ ପାଉଛନ୍ତି, ଯେହେତୁ ଆମର ଏନ୍ଏସ ଏରିଆ ତ ଏଠି ପାଉଛନ୍ତି ସେମାନେ 1000 ଟଙ୍କା। ସେମାନେ ସେଇ ପଇସାରେ ଭଲ ମନ୍ଦ ଯାହା କିଣିକି ଖାଇପାରିବେ, ସରକାର ଯୋଜନା ସେଟା ସବୁ ମା ପାଇପାରିବେ ମେଡିକାଲ ଡେଲିଭରିରେ।
1: ଆଲେ ଭଲ
0: ଆଉ
1: କଥା, ବିସ୍ତାର
0: ଆଜ୍ଞା
1: କରି ତମେ ବୁଝାଇ ଦେଲା ସେ ଆମର ଗର୍ଭବତୀ ମାଇଜିର ଯତ୍ନ କେନ୍ତା କରବାର ବୋଲି, ତମକେ
0: ହଁ
1: ଧନ୍ୟବାଦ ଲାଗ ଜୁହାର ଲାଗ।
2: କାଇନିକ ବୁଝାଇ ଦେଲା ହେଲେ ଏପା ବେଲି ଗଲା, ସବୁ ଶୁଣିଲୁ, ଗୀତ ଗୁତା ଶୁଣିଲୁ, ଯିବୁ ବେ କି ବସିରେବୁ
3: ଖାଇଟା ଏଦେ ସମାନ ପାଣି ମାରିଲାନି ତୋର ବଡ ବଡ ଲଗା ବସା କେ ନେ ଖାଇ
2: ନେବି ଯେ ମା ତୋର ଚା ଚୁଆ ମାଗି ଦେବୁ କି
3: ଚା ଖାଇଟା କଫି ମାଗି ଦେବି ତୋ
2: ଆଲେ ଆଜୁ ଆଜୁ ଗଲୁନି ଭାଇ ବନି ମ
3: ଜୁଆ ଜୁଆ
2: ଲାଗ ଭାଇ ବନି
4: ଝାଡ଼ଖଣ୍ଡ ଦେଶିଆ ଭାଷାର କାର୍ଯ୍ୟକ୍ରମ ଚୈତି ଜହ୍ନ ଉପସ୍ଥାପନାରେ ଥିଲେ ସୁଜାତା ଆଚାରୀ ଏବଂ ଜୟନ୍ତ ପଟ୍ଟନାୟକ। ଆକାଶବାଣୀ ଜୟପୁର, ସମୟ ସନ୍ଧ୍ୟା 6ଟା ହେବାକୁ ଯାଉଛି। ହିନ୍ଦୀରେ ସମ୍ବାଦ ରିଲେ କରୁଛୁ ଆକାଶବାଣୀ ଦିଲ୍ଲୀରୁ।
5: ଆକାଶବାଣୀ ସମାଚାର କେ ସାଥ ମେ ପ୍ରିୟଙ୍କା ଅରୋଡା। प्रधानमंत्री नरेंद्र मोदी और रूस के राष्ट्रपति व्लादिमीर पुतिन ने आज शाम नई दिल्ली में द्विपक्षीय वार्ता के दौरान राजनीतिक, आर्थिक, रक्षा, ऊर्जा, अंतरिक्ष, कौशल सहित कई क्षेत्रों में सहयोग की प्रगति की समीक्षा की। दोनों नेताओं ने पश्चिम एशिया और काला सागर क्षेत्र में जारी संघर्ष सहित आपसी हित के प्रमुख क्षेत्रीय और वैश्विक मुद्दों पर भी विचार विमर्श किया। श्री मोदी ने फिर कहा कि संघर्षों के
6: स्वागत
7: करीबालीन आज आम एभली एक विषय उपरे आलोचना करिबा जहां ग्रामीण महिला को उद्योग को आहुरी आगो को नबारे सहायक हेबो।
6: अर्थात आचार प्रस्तुति, सिलेई, हस्तशिल्प, खाद्य प्रक्रियाकरण भली महिला परिचालित उद्योग गुडीक पई कोनया एक बड़ सुजोग।
7: निश्चय ओडिसा जीविका मिशन एवं आईआईटी भुवनेश्वर रो मिलित सहयोग रे परिचालित उद्यम अंकुरण कार्यक्रम माध्यम रे ଉଦ୍ୟୋଗୀଙ୍କୁ ମିଳିବ ଆଧୁନିକ ପ୍ରଯୁକ୍ତି, ଉନ୍ନତ ପ୍ୟାକେଜିଂ, ବ୍ରାଣ୍ଡିଂ, ବଜାର ସଂଯୋଗ ଏବଂ ବିଶେଷଜ୍ଞଙ୍କ ମାର୍ଗଦର୍ଶନ।
6: ଆଚ୍ଛା, ଯଦି କେହି ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଚାହାନ୍ତି ସେ କଣ ଏହି କାର୍ଯ୍ୟକ୍ରମରେ ଆବେଦନ କରିପାରିବେ?
7: ନା, ଏହି କାର୍ଯ୍ୟକ୍ରମଟି ସକ୍ରିୟ ଥିବା ମହିଳା ପରିଚାଳିତ ଉଦ୍ୟୋଗ ଗୁଡିକର ବିକାଶ ପାଇଁ। ଆବେଦନକାରୀ ଅତି କମ୍ରେ 12 ମାସ ଧରି ସକ୍ରିୟ ଥିବା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ହୋଇଥିବା ଆବଶ୍ୟକ।
6: ଏହାଦ୍ୱାରା କେଉଁମାନେ ଲାଭାନ୍ୱିତ ହୋଇପାରିବେ?
7: ବ୍ୟବସାୟର ବାର୍ଷିକ ଆୟ ପାଇଁ ନିର୍ଦ୍ଧାରିତ ମାନଦଣ୍ଡ ପୂରଣ କରିବାକୁ ହେବ। ପଞ୍ଜୀକୃତ ବ୍ୟବସାୟ ପାଇଁ 20 ଲକ୍ଷ ଟଙ୍କା, ଗୋଷ୍ଠୀଭିତ୍ତିକ ଉଦ୍ୟୋଗ ପାଇଁ 15 ଲକ୍ଷ ଟଙ୍କା ଏବଂ ବ୍ୟକ୍ତିଗତ ଉଦ୍ୟୋଗ ପାଇଁ 12 ଲକ୍ଷ ଟଙ୍କା ବାର୍ଷିକ ଆୟ ରହିବା ଆବଶ୍ୟକ।
6: ଯଦି GST, FSSAI କିମ୍ବା ଅନ୍ୟାନ୍ୟ ପଞ୍ଜୀକରଣ ଆବଶ୍ୟକ ହୁଏ ସେଥିପାଇଁ କଣ ସହାୟତା ରହିଛି?
7: ଏହି ପ୍ରୋଗ୍ରାମ ମାଧ୍ୟମରେ ବୈଷୟିକ ଓ ଆଇନଗତ ସହାୟତା ପ୍ରଦାନ କରାଯିବ। ଏହା ସହ ବ୍ୟବସାୟ ପରାମର୍ଶ, ଉତ୍ପାଦର ଗୁଣବତ୍ତା ବୃଦ୍ଧି ଏବଂ ବଡ଼ ବଜାର ସହ ସଂଯୋଗର ସୁଯୋଗ ମଧ୍ୟ ମିଳିବ।
6: ତେବେ ଉଦ୍ୟୋଗଗୁଡ଼ିକର ଚୟନ କେଉଁ ଆଧାରରେ କରାଯିବ?
7: ଉଦ୍ୟୋଗଗୁଡ଼ିକୁ 100 ମାର୍କରୁ ମୂଲ୍ୟାଙ୍କନ ଆଧାରରେ ଚୟନ କରାଯିବ। ଏଥିରେ ସର୍ବନିମ୍ନ 60 ମାର୍କ ରଖିବା ଆବଶ୍ୟକ। ସମ୍ପୂର୍ଣ୍ଣ ମହିଳାଙ୍କ ମାଲିକାନା କିମ୍ବା ପରିଚାଳନାରେ ଥିବା ଉଦ୍ୟୋଗକୁ 15 ମାର୍କର ଅତିରିକ୍ତ ସୁବିଧା ମଧ୍ୟ ମିଳିବ।
6: ଚୟନ ପରେ କେଉଁ ପ୍ରକାରର ସହାୟତା ମିଳିବ?
7: ଚୟନ କରାଯାଇଥିବା 18 ଜଣ ଉଦ୍ୟୋଗୀଙ୍କୁ ପ୍ରତିଯୋଗିତାମୂଳକ ଅନୁଦାନ ପାଣ୍ଠି ଅଧୀନରେ ନିଜର ବ୍ୟବସାୟ ଯୋଜନା ଉପସ୍ଥାପନ କରି 15 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅନୁଦାନ ପାଇପାରିବେ। ଏହା ସହ ବ୍ୟବସାୟ ବିସ୍ତାର ପାଇଁ 0% ସୁଧରେ ସଫ୍ଟ ଲୋନ୍ ସୁବିଧା ମଧ୍ୟ ଉପଲବ୍ଧ ରହିଛି।
6: ତେବେ ଆବେଦନ କିପରି କରାଯିବ?
7: ଏଥିପାଇଁ ଗ୍ରାମ ପଞ୍ଚାୟତ ସ୍ତରୀୟ ସଂଘ ମାଧ୍ୟମରେ କିମ୍ବା ସିଧାସଳଖ ମଧ୍ୟ ଆବେଦନ କରିପାରିବେ। ଆବେଦନର ଶେଷ ତାରିଖ 21 ସେପ୍ଟେମ୍ବର 2026।
6: ପୁଣି ଥରେ ମନେ ରଖନ୍ତୁ, 21 ସେପ୍ଟେମ୍ବର 2026।
7: ଯୋଗ୍ୟ ମହିଳା ଉଦ୍ୟୋଗୀମାନେ ଶେଷ ମୁହୂର୍ତ୍ତକୁ ଅପେକ୍ଷା ନକରି ଶୀଘ୍ର ଆବେଦନ କରନ୍ତୁ। ଆଜିର ଛୋଟ ଗ୍ରାମୀଣ ଉଦ୍ୟୋଗ ହୋଇପାରେ ଆସନ୍ତାକାଲିର ବଡ଼ ବ୍ରାଣ୍ଡ।
6: କୌଶଳ ତାଙ୍କର, ଉଦ୍ୟମ ତାଙ୍କର, ଏବେ ସଫଳତାର ପରିଚୟ ମଧ୍ୟ ତାଙ୍କର।
8: ସଶକ୍ତ ମହିଳା, ସମୃଦ୍ଧ ଓଡ଼ିଶା।

0: ಸೋನಿಲಿ ಪ್ರಾಯೋಜಿತ ಕಾರ್ಯಕ್ರಮ ಎಂಟರ್ಪ್ರೈಸ್ ಇನ್ಕ್ಯುಬೇಷನ್.
1: ପ୍ରାୟୋଜିତ କାର୍ଯ୍ୟକ୍ରମ ଶୁଣୁଥିଲେ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ଆକାଶବାଣୀ ଜୟପୁର କେନ୍ଦ୍ରରୁ।

ଶୁଣନ୍ତୁ ଗୋଟିଏ ଘୋଷଣା। ରାଷ୍ଟ୍ରୀୟ ଆଇନ ସେବା ପ୍ରାଧିକରଣ ଏବଂ ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ ନିର୍ଦ୍ଦେଶକ୍ରମେ ଆସନ୍ତା 12 ତାରିଖ ସେପ୍ଟେମ୍ବର ମାସର ଶନିବାର ଦିନ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ 2026 ଅନୁଷ୍ଠିତ ହେବାକୁ ଯାଉଛି। ଜିଲ୍ଲା ଆଇନ ସେବା ପ୍ରାଧିକରଣ ନବରଙ୍ଗପୁର ତରଫରୁ ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଜିଲ୍ଲା ଦୌରା ଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ନବରଙ୍ଗପୁରର ଅଧ୍ୟକ୍ଷ ସଂଗ୍ରାମ କେଶରୀ ପଟ୍ଟନାୟକଙ୍କ ଆଦେଶକ୍ରମେ ନବରଙ୍ଗପୁର, କୋଡିଙ୍ଗା, ଉମରକୋଟ, ରାଇଘର, ଚନ୍ଦାହାଣ୍ଡି ଓ ଝରିଗାଁରେ ଥିବା ବିଚାରାଳୟଗୁଡ଼ିକରେ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ 2026 ଅନୁଷ୍ଠିତ ହେବାକୁ ଯାଉଛି। ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାର ବିଚାରାଧୀନ ମକଦ୍ଦମା ଯଥା ଦେୱାନୀ, ଫୌଜଦାରୀ ଯାହାକି ସାଲିସ ଯୋଗ୍ୟ, ମୋଟର ଦୁର୍ଘଟଣା ଜନିତ କ୍ଷତିପୂରଣ, ବ୍ୟାଙ୍କ ଋଣ, ବିଦ୍ୟୁତ୍ ଓ ଜଳ ଯୋଗାଣ, ପାରିବାରିକ ଜମି ଅଧିଗ୍ରହଣ, ଶ୍ରମ ବିବାଦ, ଚେକ୍ ବାଉନ୍ସ ଇତ୍ୟାଦି ମକଦ୍ଦମାର ଆପୋଷ ସହମତିରେ ସହଜ, ଚୂଡ଼ାନ୍ତ ଏବଂ ଅମଳଯୋଗ୍ୟ ସମାଧାନ ହୋଇଥାଏ। ଏହି ଲୋକ ଅଦାଲତରେ କେବଳ ବିଚାରାଧୀନ ମକଦ୍ଦମା ନୁହେଁ, ବରଂ ପ୍ରାକ୍ ମକଦ୍ଦମାସ୍ତରୀୟ ମକଦ୍ଦମା ଯିବା ପୂର୍ବରୁ ବିବାଦ ଯଥା ବ୍ୟାଙ୍କ ଋଣ, ବିଜୁଳି, ଜଳ ଯୋଗାଣ ଦେୟ, ଚେକ୍ ବାଉନ୍ସ ସମ୍ବନ୍ଧୀୟ ବିବାଦ, ଶ୍ରମ ବିବାଦ ଇତ୍ୟାଦିର ଆପୋଷ ସହମତିରେ ସମାଧାନ ମଧ୍ୟ ହୋଇପାରିବ। ସବିଶେଷ ବିବରଣୀ ପାଇଁ ଜିଲ୍ଲା ଆଇନସେବା ପ୍ରାଧିକରଣ ନବରଙ୍ଗପୁର, ତାଲୁକ ଆଇନସେବା କମିଟି, ଉମରକୋଟ, ଚନ୍ଦାହାଣ୍ଡି ଓ ଝରିଗାଁ ସହ ତୁରନ୍ତ ଯୋଗାଯୋଗ କରନ୍ତୁ ବୋଲି ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ ଶ୍ରୀମତୀ ସାଇ ଅଭିପ୍ସା ଗୁଚ୍ଛାୟତ ସୂଚନା ଦେଇଛନ୍ତି। ଯୋଗାଯୋଗ ନମ୍ବର ହେଲା 7656890866, ଅନ୍ୟଟି 06858822445, ଅନ୍ୟଟି 06858822545। ଫୋନ୍ ନମ୍ବର ପୁଣିଥରେ କହି ରଖୁଛୁ 7656890866, ଅନ୍ୟ ଏକ ହେଲା 06858222445, ଅନ୍ୟଟି 06858222545। ଏ ଘୋଷଣାଟି ଏତିକିରେ ଶେଷ ହେଲା। ଏଥର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ସମ୍ପର୍କରେ ବିଶେଷ ସୂଚନା। ଚଳିତ ମାସ 12 ତାରିଖ ଶନିବାର ଅର୍ଥାତ୍ ଆଗାମୀକାଲି ଆକାଶବାଣୀ କଟକ କେନ୍ଦ୍ର ତରଫରୁ ପୂର୍ବାହ୍ନ 10:00-11:00 ପର୍ଯ୍ୟନ୍ତ ଏକ ଘଣ୍ଟା ପାଇଁ ଏକ ବିଶେଷ ଫୋନ୍ ଇନ୍ ପ୍ରଶ୍ନମଞ୍ଚ କାର୍ଯ୍ୟକ୍ରମର ସିଧା ପ୍ରସାରଣ କରାଯିବ। ଏଥିରେ ବିଷୟ ରହିଛି ସାମଗ୍ରିକ ପୋଷଣ ଆମର ଦାୟିତ୍ୱ। ଏହି କାର୍ଯ୍ୟକ୍ରମରେ ବିଶେଷଜ୍ଞ ଭାବେ ଯୋଗଦେବେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ଅବସରପ୍ରାପ୍ତ ଖାଦ୍ୟ ଓ ପୁଷ୍ଟି ବିଜ୍ଞାନ ବିଭାଗର ବିଭାଗୀୟ ମୁଖ୍ୟ ପ୍ରଫେସର ସ୍ନେହଲତା ନନ୍ଦ ଏବଂ ଶ୍ରୀ ରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଏବଂ ହସ୍ପିଟାଲ କଟକର କମ୍ୟୁନିଟି ମେଡିସିନ୍ ବିଭାଗର ବିଭାଗୀୟ ମୁଖ୍ୟ ଡାକ୍ତର ମହୁଆ ବିଶ୍ୱାସ କାର୍ଯ୍ୟକ୍ରମକୁ ସଂଯୋଜନା କରିବେ ପ୍ରଜ୍ଞା ପାରମିତା ସାହୁ। ଶ୍ରୋତାବନ୍ଧୁମାନେ ଏହି ବିଷୟ ସମ୍ପର୍କିତ ପ୍ରଶ୍ନ ଟେଲିଫୋନ୍ ନମ୍ଘର 06712303146 ଏବଂ 06712303149 ଜରିଆରେ ଷ୍ଟୁଡିଓରେ ଉପସ୍ଥିତ ଥିବା ବିଶେଷଜ୍ଞଙ୍କୁ ସିଧାସଳଖ ପ୍ରଶ୍ନ ପଚାରି ଉତ୍ତର ପାଇପାରିବେ। ଶୁଣିଲେ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ସମ୍ପର୍କରେ ଏକ ବିଶେଷ ସୂଚନା।

ଏଥର ଆମର ଚଳିତ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସନ୍ଧ୍ୟା 6:10 ବାଜି 10 ମିନିଟ୍ରେ ଶୁଣିବେ ହିନ୍ଦୀ ଚଳଚ୍ଚିତ୍ରର ଗୀତ।

ସନ୍ଧ୍ୟା 6:15 ଶୁଣିବା ହେଉ, ଶ୍ରୀମଦ୍ ଭାଗବତ ସନ୍ଧ୍ୟା 6:20, ହିନ୍ଦୀ ଭଜନ ସନ୍ଧ୍ୟା 6:30 ଶୁଣିବେ, ଓଡ଼ିଆ ଚଳଚ୍ଚିତ୍ରର ଗୀତ ପ୍ରଚାର କରିବୁ ରାତି 7:00। ଶ୍ରୀଲଙ୍କା ଏବଂ ପାକିସ୍ତାନ ମଧ୍ୟରେ ଦୁବାଇ ଇଣ୍ଟରନ୍ୟାସନାଲ୍ କ୍ରିକେଟ୍ ଷ୍ଟାଡିୟମ୍ଠାରେ ହେବାକୁ ଥିବା 2026 ମହିଳା ଏସିଆ କପ୍ T20 କ୍ରିକେଟ୍ ମ୍ୟାଚ୍ର ସେମିଫାଇନାଲ୍ 2ର ପ୍ରତ୍ୟକ୍ଷଦର୍ଶୀ ଧାରା ବିବରଣୀ ଶୁଣିବେ ରାତି 8:00 ଖେଳ ଶେଷ ହେବା ପର୍ଯ୍ୟନ୍ତ। ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ଏଥିଲା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା।

ଆକାଶବାଣୀ ଜୟପୁର କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ୍ ୱେଭ୍ରେ 204.5 meter ତଥା 1467 kHz ଯୋଗେ ଏଫ୍ଏମ୍ର 103.6 MHz ଯୋଗେ ପ୍ରସାର ଭାରତୀ ଲାଇଭ୍ ଷ୍ଟ୍ରିମିଂ ଆପ୍ ମାଧ୍ୟମରେ ମଧ୍ୟ ଆପଣ ଆମ କେନ୍ଦ୍ରରେ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ପ୍ରଚାର କରୁଛୁ ହିନ୍ଦୀ ଚଳଚ୍ଚିତ୍ରର ଗୀତ ଜେହରିଲା ଇନ୍ସାନ। ଏହି ଚଳଚ୍ଚିତ୍ରରେ ଶିଳ୍ପୀ ହେଲେ କିଶୋର କୁମାର। ମଜରୁ ସୁଲତାନପୁରୀଙ୍କ ଗୀତ, ସଙ୍ଗୀତ ରାହୁଲ ଦେବ ବର୍ମନ।

0: ଆପଣ ଜଣେ ବ୍ୟବସାୟୀ କି ଆଉ ଆପଣଙ୍କ ବ୍ୟବସାୟକୁ ବଢାଇବାକୁ ଚାହୁଁଛନ୍ତି କି?
1: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢାଇବାର ଦାୟିତ୍ୱ ନେବ।
0: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢାନ୍ତୁ।
1: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି, ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
0: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ।
1: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ, ସବୁ ସମୟରେ ଆପଣଙ୍କ ସେବାରେ।
2: ପ୍ରଚାର କଲୁ ହିନ୍ଦୀ ଚଳଚ୍ଚିତ୍ରର ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ଜୟପୁର। ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିମା ହେଉ। ଉପସ୍ଥାପନାରେ ଅଛନ୍ତି ଜଗଦୀଶ ଅଧିକାରୀ।
3: ଆଜ୍ଞା, ଜୀବନର ଚଲାପଥରେ ଅନେକ ଜିନିଷ ଆସେ, କିଛି ସାଥିରେ ରହେ, କିଛି ସାଥିରେ ଚାଲେ ବା କିଛି ବନ୍ଦ ହୋଇଯାଏ। କିଛି ଜିନିଷର ଥିବା ନଥିବାରେ କିଛି ଫରକ ପଡ଼େ ନା, କାରଣ ଆମ ପାଖରେ ଥାଏ ତାର ବିକଳ୍ପ। ପ୍ରସଙ୍ଗଟିରେ ମାତ୍ର ଗୋଟିଏ କି ଦୁଇଟି ଘଟଣା ନେବା ଆଜ୍ଞା। କିଛି ଦିନ ତଳେ ଟେଲିଗ୍ରାମ ବନ୍ଦ ହୋଇଯିବା ଏବଂ ଗତବର୍ଷ 500 ଏବଂ 1000 ଟଙ୍କା ଅଚଳ ହୋଇଯିବା। ଟଙ୍କା ଅଚଳ ହେଲା ପରେ ରୀତିମତ କିଛି ସମୟ ଲାଗିଲା ସମାଧାନ ହେବା ପାଇଁ ବା ପରିସ୍ଥିତି ସୁଧାରିବା ପାଇଁ। ତାହା ଏଠି ଚର୍ଚ୍ଚା କରିବା ପ୍ରାସଙ୍ଗିକ ଲାଗୁନାହିଁ, ମାତ୍ର ଟେଲିଗ୍ରାମ ବନ୍ଦ ହେବା ପରେ ନିଶ୍ଚିତ ଭାବେ ଆମ ଦେଶବାସୀଙ୍କୁ ସେତେଟା ଅସୁବିଧା ହୋଇନଥିବ ବା ସେମାନେ ଆଦୌ ବିଚଳିତ ହୋଇନଥିବେ କାହିଁକି ଆଜ୍ଞା? ପ୍ରଶ୍ନର ଉତ୍ତର ଦେବା ଆଗରୁ ଆସନ୍ତୁ ଟିକିଏ ସ୍ମୃତିଚାରଣ କରିବା ଟେଲିଗ୍ରାମ ବା ଯାହାକୁ ଓଡ଼ିଆରେ କୁହାଯାଏ ତାର, ସେ ବିଷୟରେ। ଦିନ ଥିଲା ଆଜ୍ଞା, ତାର ପହଞ୍ଚିଲେ ଘରେ ଘରେ ଭୂମିକମ୍ପ ପରି ପରିସ୍ଥିତି ଅଚାନକ ଉପୁଜି ଯାଉଥିଲା। ବିଶେଷତଃ କିଛି ଅପାଠୁଆ ଲୋକେ କିଛି ନ ବୁଝି ନ ଶୁଝି କାନ୍ଦ କଟା ଆରମ୍ଭ କରିଦେବା ବିରଳ ନଥିଲା। ତାର କାରଣ ଆପଣ ଜାଣିଛନ୍ତି, କାହିଁକିନା ଆପଣ ବୁଦ୍ଧିମାନ, ଏଣୁ କୁହାଯାଉନାହିଁ। କ୍ରମେ କ୍ରମେ ଏଇ ତାରର ପ୍ରଚଳନ ବଢ଼ିବାର ଲାଗିଲା। ତାର ଦ୍ୱାରା କେବଳ ଦୁଃଖ, ଦୁର୍ଘଟଣା, ମୃତ୍ୟୁଜନିତ ଖବର ନ ପହଞ୍ଚାଇ ଆନନ୍ଦ ଉଲ୍ଲାସର, ଅଭିନନ୍ଦନର, ଚାକିରିରେ ଜଏନ୍ କରିବାର, ଚାକିରିର ଫଳାଫଳ ପହଞ୍ଚିବାର ନ ପହଞ୍ଚିବାର, ପରୀକ୍ଷାରେ ପାସ୍ ହେବା ଫେଲ୍ ହେବା, ଦପ୍ତରରେ ଛୁଟି କରିବା ବା ଛୁଟି ବଢ଼େଇବା ପରି ଶହ ଶହ ଲକ୍ଷ ଲକ୍ଷ କିସମର ଖବର ପହଞ୍ଚିଲା ତାର ମାଧ୍ୟମରେ। ଆଜ୍ଞା, ଏହା ଭିତରେ ତାର ବିଭାଗ ଦୁଇ ପାଦ ବୋଧହୁଏ ଆଗକୁ ଯାଇ ଭାବିଲା। ଏହି ତାର ପ୍ରେରଣର ବ୍ୟାପାର ବଢ଼େଇବା ଉଦ୍ଦେଶ୍ୟରେ ଏବଂ ତଥାକଥିତ ଉପଭୋକ୍ତାମାନଙ୍କୁ ରିଲିଫ ଦେବା ଉଦ୍ଦେଶ୍ୟରେ 1 ଠାରୁ 100 ନମ୍ବର ପର୍ଯ୍ୟନ୍ତ ତାର ଗୋଟିଏ ଷ୍ଟାଣ୍ଡାର୍ଡ ତିଆରି କରାଯାଇଥିଲା, ଯାହାର ଉଦ୍ଦେଶ୍ୟ ଆପଣ ଯଦି ଜଣଙ୍କୁ ପରୀକ୍ଷାରେ କୃତକାର୍ଯ୍ୟ ପାଇଁ ଶୁଭେଚ୍ଛା ବାର୍ତ୍ତାଟି ତାର ମାଧ୍ୟମରେ ଦେବାକୁ ଚାହାନ୍ତି, ତାହେଲେ କେବଳ ଗୋଟିଏ ନିର୍ଦ୍ଦିଷ୍ଟ ନମ୍ବର, ମାନେ ଧରିନିଅନ୍ତୁ 21 ନମ୍ବର ବା 21, ସେହି ନମ୍ବରଟି ମାତ୍ର ଲେଖିଦେବେ ଏବଂ ଠିକଣାଟା ଦେଇଦେବେ। ଆପଣଙ୍କୁ ପ୍ରତିଶବ୍ଦ ହିସାବରେ ଅଧିକ ଚାର୍ଜ ଦେବାକୁ ପଡ଼ିବ ନାହିଁ। ଅତି ଅଳ୍ପ ଖର୍ଚ୍ଚରେ ଆପଣ ଯାହା ପାଖକୁ ପଠାଇବେ ସେ ତାହା ପାଇଯିବ। ଯୋଜନାଟା ଭଲ ଥିଲା ଆଜ୍ଞା, ମାତ୍ର ତା ଭିତରେ ବି ଅଧିକା ଷଣ୍ଢଟି ପୁରିଗଲା। ଜଣେ ବ୍ୟକ୍ତି ନିଜ ବନ୍ଧୁର ବାହାଘର ପାଇଁ ଶୁଭେଚ୍ଛା ବାର୍ତ୍ତାର ନମ୍ବରଟି ଖୋଜି ପରଖି ଦେଲା ପରେ ତାକୁ, ମାନେ ତାଙ୍କ ବନ୍ଧୁ ପାଖକୁ ଯେତେବେଳେ ସେହି ଶୁଭେଚ୍ଛା ବାର୍ତ୍ତାଟି ପହଞ୍ଚିଲା, ସେଥିରେ ଲେଖାଥିଲା ନବଜାତକ ପାଇଁ ଶୁଭେଚ୍ଛା। ମାନେ ଆଜ୍ଞା, କୋଉଠି ଟିକେ ଭୁଲ ରହିଗଲା। କାହାର ଗୃହ ପ୍ରବେଶ ପାଇଁ ଶୁଭେଚ୍ଛା ଜଣାଇବା ବେଳେ ମାଇ ଡିପେଷ୍ଟ କଣ୍ଡୋଲେନ୍ସ ପରି ବାର୍ତ୍ତାଟି ପହଞ୍ଚିଗଲା। ମାନେ ଆଜ୍ଞା, କେଉଁଠି କେଉଁଠି ଯୋଗାଯୋଗରେ, ମାନେ ଟୁ ୱେ କମ୍ୟୁନିକେସନ ଠିକ୍ ରୂପେ ନ ହେବା ଯୋଗୁଁ କଥାରେ ଲଥାଟି ଲାଗିଗଲା। ଠିକ୍ ସେପରି ଲ୍ୟାଣ୍ଡଲାଇନ୍ ଫୋନ୍ରେ ରଙ୍ଗ ନମ୍ବର ଲାଗିବା ଏହି ସମ୍ପର୍କିତ ଉଦାହରଣଟି ହୋଇପାରେ। ହଁ ଆଜ୍ଞା, କଥାଟିକୁ ଗୋଟିଏ ପାଖରେ ରଖିଥିଲେ ଆଉ ଯାହା ସେଇ ରଖିବା କଥାଠାରୁ କୁହାଯାଉଥିଲା ଭାବି ନିଅନ୍ତୁ ତାହା ବନ୍ଧନୀ ଭିତରେ ଅଛି। କଥାଟା ଥିଲା, ଟେଲିଗ୍ରାମ ବନ୍ଦ ହେବା ପରେ ବି ଯେତେ ପରିମାଣରେ ବିଚଳିତ, ବିବ୍ରତ, ଟେନସନ୍ ହେବା କଥା ସେତେ ପରିମାଣରେ ହେଲା ନାହିଁ, କାହିଁକିନା ଆମ ପାଖରେ ଟେଲିଗ୍ରାମର ବୈକଳ୍ପିକ ବ୍ୟବସ୍ଥା ବା ଅଲ୍ଟରନେଟ୍ ଆରେଞ୍ଜମେଣ୍ଟ ଥିଲା। ସେ ଫୋନ୍ ହେଉ, ମୋବାଇଲ ହେଉ, ଇଣ୍ଟରନେଟ୍ ହେଉ, ସୋସିଆଲ ମିଡ଼ିଆର ଅଗଣ

0: ସାଇଟ୍ ଯାହାର ନାମ ନେବା ହୁଏତ ଏଠାରେ ସମ୍ଭବ ନୁହେଁ। ଲୋକେ କ୍ରମେ ସ୍ମାର୍ଟ ହୋଇଗଲେ, ଯୋଗାଯୋଗ ତ୍ୱରିତ ହେଲା, ଲୋକେ ତାରକୁ ଭୁଲିଗଲେ, କିନ୍ତୁ ଯୋଗାଯୋଗର ଏତେଗୁଡ଼ିଏ ମାଧ୍ୟମ ହେଲାପରେ ବି, ଲୋକେ ଜାଗ୍ରତ ହେଲାପରେ ବି ଯୋଗାଯୋଗ ବା କମ୍ୟୁନିକେସନ ପାଇଁ ଏହି ମାଧ୍ୟମଗୁଡ଼ିକ ବ୍ୟବହାର କଲାବେଳେ ସଂଯତ ରଖିବା ଦରକାର ଆଜ୍ଞା। ନହେଲେ ଦୁଃଖର ବାର୍ତ୍ତାଟେ ବି ଶୁଭେଚ୍ଛା ବାର୍ତ୍ତା ହୋଇଗଲେ ଆପାତତଃ କିଛି ଅସୁବିଧା ହେବନି, ଯଦି ତାର ଠିକ୍ ଓଲଟା ହୋଇଯାଏ।
1: ଶୁଣିମା ହେଉ, ଉପସ୍ଥାପନାରେ ଥିଲେ ଜଗଦୀଶ ଅଧିକାରୀ, ଆକାଶବାଣୀ ଜୟପୁର। ପରବର୍ତ୍ତୀ କାର୍ଯ୍ୟକ୍ରମ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ। ଆଜି ଶୁଣନ୍ତୁ ଏହାର 194ତମ ଭାଗ।

ହିରଣ୍ୟକଶିପୁ ନିଜର କନିଷ୍ଠ ଭ୍ରାତାର ମୃତ୍ୟୁରେ ମନକୁ ନିଶ୍ଚଳ କରି ତ୍ରିଭୁବନରେ ରାଜା ହେବା ପାଇଁ 100 ବର୍ଷ କଠୋର ତପସ୍ୟା କରନ୍ତେ ଦେବତାମାନେ ବିଚଳିତ ହୋଇ ବ୍ରହ୍ମାଙ୍କଠାରେ ଶରଣ ପଶିଲେ। ବ୍ରହ୍ମା ଭୃଗୁଙ୍କ ସହ ହିରଣ୍ୟର ତପସ୍ୟାରେ ବିସ୍ମିତ ଏବଂ ସନ୍ତୁଷ୍ଟ ହୋଇ ତପସ୍ୟାର ପ୍ରଶଂସା କରି କମଣ୍ଡଳୁର ପୂତଜଳ ସିଞ୍ଚି ତାର ତପକ୍ଲିଷ୍ଟ ଶରୀରକୁ ସୁନ୍ଦର କରି ବର ମାଗିବାକୁ କହନ୍ତେ। ହିରଣ୍ୟ ଆତ୍ମାର ଆତ୍ମାସ୍ୱରୂପ ହଂସାରୂଢ଼ ବ୍ରହ୍ମାଙ୍କୁ ଦର୍ଶନ କରି ଅଶ୍ରୁ ଗଦଗଦ ହୋଇ ସ୍ତୁତି କଲା।

ଆକାଶବାଣୀ ଜୟପୁର ପ୍ରଚାର କରୁଛୁ କେତୋଟି ହିନ୍ଦୀ ଭଜନ। ପ୍ରଥମେ ଶିଳ୍ପୀ ହେଲେ ଅନୁରାଧା, ଶିଳ୍ପୀଙ୍କ କଣ୍ଠରେ ପାରମ୍ପରିକ ରଚନା।

0: ଆକାଶବାଣୀ ଜୟପୁର କାର୍ଯ୍ୟକ୍ରମ ଆପଣମାନେ ଶୁଣିପାରୁଛନ୍ତି ମିଡିୟମ୍ ୱେଭ୍ରେ 204.5 meter ତଥା 1467 kHz ଯୋଗେ ଏବଂ ଏଫ୍ଏମ୍ର 103.6 MHz ଯୋଗେ। ସମୟ ସନ୍ଧ୍ୟା 6:40 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଥମେ ଆଞ୍ଚଳିକ ସମ୍ବାଦ ପରେ ଆଜିର ପ୍ରସଙ୍ଗ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।
1: ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ।
2: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
3: ଗାଁରୁ ସହର ଯାଏ ସବୁ ସ୍ଥାନରେ
2: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
3: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
2: କେବଳ ଆକାଶବାଣୀ।

ପାଣିଆ ଝାଡ଼ା ହେଇ ଏତେ ସରିହେଲାଣି, ତାକୁ ଟିକେ ORS ଦେଇନ ତାହେଲେ ଆପଣମାନେ ମନେ ରଖନ୍ତୁ, ଶିଶୁକୁ ତରଳ ଝାଡ଼ା ହେଲେ ତା ଶରୀରର ଜଳୀୟ ଅଂଶ କମିଯାଏ ଏବଂ ଦେହ ଶୁଖିଲା ହେଇଯାଏ। ପିଲାଟା ଶରୀର ନିସ୍ତେଜ ହେଇଯାଏ, ଆଖି ଭିତରକୁ ପଶିଯାଏ ଏବଂ ଚମଡ଼ା ଧୁକୁଡ଼ା ହେଇଯାଏ। ଏହି ପରିସ୍ଥିତିରେ ଶିଶୁକୁ ORS ମିଶା ପାଣି ଦିଅନ୍ତୁ। ଏହା ପ୍ରସ୍ତୁତ ହେବାର 24 ଘଣ୍ଟା ପର୍ଯ୍ୟନ୍ତ ରହିପାରେ। ଏଥିସହିତ ଜିଙ୍କ୍ ବଟିକା ମଧ୍ୟ 14 ଦିନ ପର୍ଯ୍ୟନ୍ତ ଦିଅନ୍ତୁ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସନ୍ତୋଷ କୁମାର ସାହୁ। ମୁଖ୍ୟ ସମ୍ବାଦ, ଓଡ଼ିଶାର ଶିଳ୍ପ ବିକାଶର ପରବର୍ତ୍ତୀ ପର୍ଯ୍ୟାୟରେ ସଂଯୁକ୍ତ ଆରବ ଏମିରେଟ୍ସର ନିବେଶକଙ୍କୁ ସହଭାଗୀ ହେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆମନ୍ତ୍ରଣ, ରାଜ୍ୟରେ ପରିବେଶ ଅନୁକୂଳ ଓ ସ୍ଥାୟୀ ବିଦ୍ୟୁତ୍ ଉତ୍ପାଦନ ଉପରେ ଗୁରୁତ୍ୱ ଦେଉଛନ୍ତି ସରକାର, ରାଜସ୍ୱ ପରିଷଦଙ୍କ ଭିତ୍ତିଭୂମି ସୁଦୃଢ଼ୀକରଣ ଓ ମାମଲାର ତ୍ୱରିତ ସମାଧାନ ପାଇଁ ପଦକ୍ଷେପ ନିଆଯାଉଛି କହିଲେ ରାଜସ୍ୱ ମନ୍ତ୍ରୀ, ଏବଂ ଲଘୁଚାପ ପ୍ରଭାବରେ ରାଜ୍ୟର ସମସ୍ତ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା। ଓଡ଼ିଶାର ଶିଳ୍ପ ବିକାଶର ପରବର୍ତ୍ତୀ ପର୍ଯ୍ୟାୟରେ ସଂଯୁକ୍ତ ଆରବ ଏମିରେଟ୍ସ ୟୁଏଇର ନିବେଶକମାନଙ୍କୁ ସହଭାଗୀ ହେବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆମନ୍ତ୍ରଣ କରିଛନ୍ତି। ଦୁବାଇରେ ଆୟୋଜିତ ଓଡ଼ିଶା ନିବେଶକ ସମ୍ମିଳନୀରେ ପ୍ରାୟ 400 ବ୍ୟବସାୟୀ, ନିବେଶକ ଓ ୟୁଏଇ ବ୍ୟବସାୟିକ ସମୁଦାୟର ପ୍ରତିନିଧି ଯୋଗ ଦେଇଥିଲେ। ମୁଖ୍ୟମନ୍ତ୍ରୀ ଏହି ଅବସରରେ ରାଜ୍ୟର ପ୍ରାକୃତିକ ସମ୍ପଦ, ପ୍ରତିଯୋଗିତାମୂଳକ ଶକ୍ତି, ବନ୍ଦର, ଶିଳ୍ପ ଭିତ୍ତିଭୂମି, ଦକ୍ଷ ମାନବ ସମ୍ବଳ ଓ ନିବେଶ ଅନୁକୂଳ ପରିବେଶକୁ ନିବେଶକଙ୍କ ସମ୍ମୁଖରେ ଉପସ୍ଥାପନ କରିଥିଲେ। ସମ୍ମିଳନୀରେ ଏଲ୍ଏନ୍ଜି ଷ୍ଟୋରେଜ୍, ସବୁଜ ଶକ୍ତି, କୃତ୍ରିମ ବୁଦ୍ଧିମତା, ଡାଟା ସେଣ୍ଟର, ବିରଳ ମୃତ୍ତିକା, ଜାହାଜ ମରାମତି, ସାର ଓ ରସାୟନ ଏବଂ ଗୃହ ନିର୍ମାଣ ଭଳି କ୍ଷେତ୍ରରେ ନିବେଶ ସୁଯୋଗ ଉପରେ ଆଲୋଚନା ହୋଇଥିଲା। ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ରାଜ୍ୟ ସରକାରଙ୍କ ତ୍ୱରିତ ନିଶ୍ଚିତତା ଓ କାର୍ଯ୍ୟାନ୍ୱୟନ ଉପରେ ଗୁରୁତ୍ୱାରୋପ କରିଥିଲେ।
1: ନିବେଶ ମାନଚିତ୍ରକୁ ଆହୁରି ସୁଦୃଢ଼ କରିବ। ୟୁଏଇର କ୍ୟାବିନେଟ୍ ମିନିଷ୍ଟର, ଇକୋନୋମିକ ଟୁରିଜିମ ମିନିଷ୍ଟରଙ୍କ ସହିତ ମଧ୍ୟ ଆଲୋଚନା ହୋଇଥିଲା, ଯାହା ମାଧ୍ୟମରେ ରିସାଇକ୍ଲିଂ ୟୁନିଟ୍ ପାଇଁ ଓଡ଼ିଶାରେ ପ୍ରତିଷ୍ଠା କରିବା ପାଇଁ ତାଙ୍କୁ ମଧ୍ୟ ସେ ମିଟିଂରେ ମଧ୍ୟ ଚର୍ଚ୍ଚା ଆଲୋଚନା ହୋଇଥିଲା। ଏବଂ ଦ୍ୱିତୀୟ ଦିନରେ ମଧ୍ୟ 13 ପ୍ରକଳ୍ପ ପାଇଁ 8,417 କୋଟି ଟଙ୍କାର ଇନ୍ଭେଷ୍ଟମେଣ୍ଟ ପାଇଁ ଆଇଏଫ୍ ଏମ୍ଓ ଆସିଛି, ଯାହାଦ୍ୱାରା 14,300 ନିଯୁକ୍ତି ସମ୍ଭାବନା ସୃଷ୍ଟି ହୋଇପାରିବ।
0: ଦୁବାଇ ରୋଡ୍ ଶୋରେ ଓଡ଼ିଶା ୟୁଏଇ ଆର୍ଥିକ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ସହ ରାଜ୍ୟରେ ପୁଞ୍ଜି, ପ୍ରଯୁକ୍ତି, ଶିଳ୍ପ ଓ ନିଯୁକ୍ତି ସୃଷ୍ଟି ପାଇଁ ନୂଆ ସୁଯୋଗ ସୃଷ୍ଟି କରିଛି। ଭୁବନେଶ୍ୱରଠାରେ କ୍ଷୁଦ୍ର ଜଳବିଦ୍ୟୁତ୍ ପ୍ରକଳ୍ପ ବିକାଶ ଯୋଜନାର ସମ୍ପର୍କିତ ଅଂଶୀଦାର ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତିମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଯୋଗଦେଇ ରାଜ୍ୟରେ ପରିବେଶ ଅନୁକୂଳ ଓ ସ୍ଥାୟୀ ବିଦ୍ୟୁତ୍ ଉତ୍ପାଦନ ଉପରେ ଗୁରୁତ୍ୱାରୋପ କରିଛନ୍ତି। ସବୁଜ ଓ ନବୀକରଣୀୟ ଶକ୍ତିର ବିକାଶ ସହ କ୍ଷୁଦ୍ର ଜଳବିଦ୍ୟୁତ୍ କ୍ଷେତ୍ରରେ ନୂତନ ପୁଞ୍ଜିନିବେଶ ଆଣିବା ପାଇଁ ସରକାର ଗୁରୁତ୍ୱ ଦେଉଛନ୍ତି ବୋଲି ଶ୍ରୀ ସିଂହଦେଓ କହିଛନ୍ତି।
2: କେନ୍ଦ୍ର ସରକାରଙ୍କ ଯୋଉ ଭିଜନ ଅଛି ଟୁ ଜେନେରେଟ୍ ମୋର୍ ଆଣ୍ଡ ମୋର୍ ପାୱାର, ତାକୁ ନେଇକରି ସ୍ମଲ୍ ହାଇଡ୍ରୋ ପାୱାର ପ୍ରୋଜେକ୍ଟ କରିବା ପାଇଁ ରାଜ୍ୟ ସରକାର ଆଜି ପ୍ରଥମ ମିଟିଂ କରିଛି। ଫ୍ଲୋଟିଂ ସୋଲାର ରେଙ୍ଗାଲି ରିଜର୍ଭୟର ଉପରେ 2 ଆପଣଙ୍କ ପାୱାର ଚ୍ୟାନେଲ୍ସରେ ବି ଫ୍ଲୋଟିଂ ସୋଲାର ପ୍ରୋଜେକ୍ଟ, ଗ୍ରୀନ୍ ଏନର୍ଜି ପ୍ରୋଜେକ୍ଟ କରିବା ପାଇଁ ଲେଟର୍ରେ ଆଜି ଏକ୍ସଚେଞ୍ଜ ହୋଇଛି। ଆଗାମୀ ଦିନରେ ଗ୍ରୀନ୍ ଏନର୍ଜିକୁ ହାର୍ନେସ୍ କରିକରି ଲୋକଙ୍କୁ ପହଞ୍ଚାଇବା ପାଇଁ ଯୋଉଟା ହେଲି।
0: ରାଜ୍ୟରେ ପୁଲିସ ସେବା ବ୍ୟବସ୍ଥାକୁ ଅଧିକ ସରଳ, ଦ୍ରୁତ, ସ୍ୱଚ୍ଛ, ନାଗରିକ କୈନ୍ଦ୍ରିକ ଓ ତ୍ୱରିତ ସେବା ଯୋଗାଇଦେବା ଲକ୍ଷ୍ୟରେ ଗୃହ ବିଭାଗର ୟୁନିଫାଏଡ୍ ପ୍ଲାଟଫର୍ମର ଓଆର୍ଟିପିଏସ୍ଏ ଅଧୀନରେ 14 ପୁଲିସ ନାଗରିକ ସେବାକୁ ଆମ ସାଥୀ ହ୍ୱାଟ୍ସଆପ୍ ବଟ୍ରେ ସାମିଲ କରାଯାଇଛି। ଏହା ମାଧ୍ୟମରେ ବିଭିନ୍ନ ସରକାରୀ ସେବାକୁ ସହଜରେ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି। ସେଡ୍ କ୍ରାଇମ୍ ରେକର୍ଡ ବ୍ୟୁରୋ ପକ୍ଷରୁ ଆବଶ୍ୟକ ବୈଷୟିକ ସମନ୍ୱୟ ସମ୍ପୂର୍ଣ୍ଣ କରାଯାଇଛି। ନାଗରିକମାନେ ଏହି ବ୍ୟବସ୍ଥା ମାଧ୍ୟମରେ ଘରେ ରହି ଆବଶ୍ୟକ ପୁଲିସ ସେବା ପାଇଁ ଆବେଦନ କରିପାରିବେ। ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଏସ୍ଏସ୍ସିଆର୍ବି ନିର୍ଦ୍ଦେଶକ ଅବିନାଶ କୁମାର, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ ସଞ୍ଜୟ କୁମାର ଓ ପୁଲିସ କମିଶନର ଡକ୍ଟର ଏସ୍ ଦେବଦତ୍ତ ସିଂହ ପ୍ରମୁଖ ଉପସ୍ଥିତ ଥିଲେ। ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଦ୍ୱାରା ଆୟୋଜିତ ଇତିହାସର ନବନିଯୁକ୍ତ ସ୍ନାତକୋତ୍ତର ଶିକ୍ଷକମାନଙ୍କ ପାଇଁ 5-ଦିନିଆ ତାଲିମ କାର୍ଯ୍ୟକ୍ରମ ଆଜି ଉଦ୍ଯାପିତ ହୋଇଯାଇଛି। ଗତ 7 ତାରିଖରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ 120 ଜଣ ପିଜିଟି ଶିକ୍ଷକ ଅଂଶଗ୍ରହଣ କରିଥିଲେ।

କରିଥିଲେ। ତାଲିମ କାର୍ଯ୍ୟକ୍ରମରେ ଜାତୀୟ ଶିକ୍ଷାନୀତି 2020, ଆଇସିଟି, ଓଡ଼ିଆ ଶିକ୍ଷା ନିୟମ, ସାମ୍ସ ଏବଂ ଶିକ୍ଷାଜ୍ୟୋତି ପୋର୍ଟାଲ, ପୋଷ ଆଇନ, ଛାତ୍ରବୃତ୍ତି, ପ୍ରଶାସନିକ ଦାୟିତ୍ୱ, ପରୀକ୍ଷା ଏବଂ ମୂଲ୍ୟାୟନ ଯୋଜନା ଆଦି ସମ୍ପର୍କରେ ତାଲିମ ଦିଆଯାଇଥିଲା। ପରବର୍ତ୍ତୀ ତାଲିମ କାର୍ଯ୍ୟକ୍ରମ ଆସନ୍ତା 21 ତାରିଖରୁ 25 ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ରାଜ୍ୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଆଜି ଗଞ୍ଜାମ ଜିଲ୍ଲାକୁ ଦିନିକିଆ ଗସ୍ତରେ ଯାଇ ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରିଛନ୍ତି। ବିଭିନ୍ନ ପ୍ରକଳ୍ପର କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ମନ୍ତ୍ରୀ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି, ଆକାଶବାଣୀ କଟକ କେନ୍ଦ୍ରରୁ। ରାଜସ୍ୱ ଓ ପ୍ରଶାସନକୁ ଅଧିକ ସ୍ୱଚ୍ଛ, ସୁଗମ, ସୁସଂଗଠିତ ଓ ନାଗରିକମୁଖୀ କରିବା ଦିଗରେ ଉଲ୍ଲେଖନୀୟ ପଦକ୍ଷେପ ସ୍ୱରୂପ ଆଜି ରାଜସ୍ୱ ପର୍ଷଦ ଓଡ଼ିଶାର ନୂତନ ୱେବ୍ସାଇଟ୍ ଓ ତ୍ରୈମାସିକ ପତ୍ରିକାକୁ ବିଭାଗୀୟ ମନ୍ତ୍ରୀ ସୁରେଶ ପୂଜାରୀ ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି, ରାଜସ୍ୱ ପ୍ରଶାସନିକ ପ୍ରଯୁକ୍ତି, ସୂଚନା ଓ ନ୍ୟାୟିକ ଜ୍ଞାନକୁ ଅଧିକ ବ୍ୟାପକ ଭାବେ ଉପଲବ୍ଧ କରାଇବାରେ ଏହା ସହାୟକ ହେବ। ଆଗାମୀ ଦିନରେ ରାଜସ୍ୱ ପ୍ରଶାସନକୁ ଅଧିକ କ୍ରିୟାଶୀଳ କରିବା ଦିଗରେ ତଥା ଜମିଜମା ସମ୍ବନ୍ଧୀୟ ମାମଲାଗୁଡ଼ିକର ତ୍ୱରିତ ସମାଧାନ ପାଇଁ ରାଜସ୍ୱ ପର୍ଷଦଙ୍କ ଆବଶ୍ୟକ ଭିଭିଭୂମି ସୁଦୃଢ଼ୀକରଣ ଓ ପର୍ଯ୍ୟାପ୍ତ ମାନବ ସମ୍ଭଳ ବ୍ୟବସ୍ଥା ଉପରେ ମନ୍ତ୍ରୀ ଶ୍ରୀ ପୂଜାରୀ ଗୁରୁତ୍ୱାରୋପ କରିଥିଲେ। ନୂତନ ପ୍ରକାଶିତ ପତ୍ରିକାକୁ ଅଧ୍ୟୟନ କରି ରାଜସ୍ୱ ପ୍ରଶାସନିକ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବାକୁ ମନ୍ତ୍ରୀ ପରାମର୍ଶ ଦେଇଥିଲେ। ଏହି ପତ୍ରିକାରେ ରାଜସ୍ୱ ଆଇନ, ଜମିଜମା ବିବାଦ, ରେକର୍ଡ ସଂଶୋଧନ, ଜମିର କିସମ, ପଟ୍ଟା, ଦଖଲ ମ୍ୟୁଟେସନ, ଲିଜ୍, ସରକାରୀ ଜମି ଏବଂ ଅନ୍ୟାନ୍ୟ ଜଟିଳ ରାଜସ୍ୱ ପ୍ରସଙ୍ଗ ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ବିଷୟ ସ୍ଥାନ ପାଇବ। ବଲାଙ୍ଗୀର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଲୋଇସିଂହା ବିଧାନସଭା ନିର୍ବାଚନ ମଣ୍ଡଳୀ ଉନ୍ନୟନ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଅଧ୍ୟକ୍ଷତା କରି ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ସମୀକ୍ଷା କରିଥିଲେ। ମାଲକାନଗିରି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ନିର୍ବାଚନ ମଣ୍ଡଳୀ ଉନ୍ନୟନ ଯୋଜନା, ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା ପାଣ୍ଠି ଏବଂ ଆଦର୍ଶ ଗ୍ରାମ କାର୍ଯ୍ୟକ୍ରମର ଅଗ୍ରଗତି ନେଇ ଏକ ମାସିକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବିଧାୟକ ନରସିଂହ ମାଡ଼କାମୀ ଅଧ୍ୟକ୍ଷତା କରି ବିଭିନ୍ନ ଯୋଜନାର ସାମ୍ପ୍ରତିକ ସ୍ଥିତି, କାର୍ଯ୍ୟକାରିତା ଏବଂ ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ଆଲୋଚନା କରିଥିଲେ। ନୟାଗଡ଼ ଜିଲ୍ଲାର ବିଦ୍ୟୁତ୍ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ଏବଂ ଉପଭୋକ୍ତାଙ୍କୁ ନିରବଚ୍ଛିନ୍ନ ବିଦ୍ୟୁତ୍ ସେବା ଯୋଗାଇଦେବା ନେଇ ଜିଲ୍ଲା ବିଦ୍ୟୁତ୍ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲାର ବିଭିନ୍ନ ଅଞ୍ଚଳର ବିଦ୍ୟୁତ୍ ଯୋଗାଣ ବ୍ୟବସ୍ଥା, ଉପଭୋକ୍ତାଙ୍କ ସମସ୍ୟା, ବିଦ୍ୟୁତ୍ ଭିଭିଭୂମିର ଉନ୍ନତି ଆଦି ସମ୍ପର୍କରେ ଆଲୋଚନା କରାଯାଇଥିଲା। ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ସଦ୍ଭାବନା ସଭାଗୃହରେ ଜିଲ୍ଲା ସଡ଼କ ସୁରକ୍ଷା କମିଟି ଏବଂ ଜାତୀୟ ରାଜପଥ ସୁରକ୍ଷା କାର୍ଯ୍ୟାନୁଷ୍ଠାନ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲାପାଳ ମଧୁମିତା ରଥ ଅଧ୍ୟକ୍ଷତା କରି ସଡ଼କ ଦୁର୍ଘଟଣାର ବିଭିନ୍ନ କାରଣ ଏବଂ ନିରାକରଣ ଉପରେ ଗୁରୁତ୍ୱାରୋପ କରିଥିଲେ। ଯାଜପୁର ଜିଲ୍ଲାସ୍ଥିତ ଗୌତମ ବୁଦ୍ଧ ସଂସ୍କୃତି ଭବନଠାରେ ସମଗ୍ର ଶିକ୍ଷା ଅଧୀନରେ କାର୍ଯ୍ୟରତ ସିଆର୍ସିସିମାନଙ୍କ ପାଇଁ ଜିଲ୍ଲାସ୍ତରୀୟ ସମୀକ୍ଷା ସହ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଅମ୍ବର କୁମାର କର ଯୋଗଦେଇ ଜିଲ୍ଲାର ସମସ୍ତ 152 କ୍ଲଷ୍ଟରରେ ଶିକ୍ଷାର ଗୁଣାତ୍ମକ ମାନବୃଦ୍ଧି ଉପରେ ଆଲୋଚନା କରିଥିଲେ। ପୁରୀ ଶ୍ରୀମନ୍ଦିରରେ ଆଜି ଭାଦ୍ରବ ମାସ ଅମାବାସ୍ୟା ତିଥିରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସପ୍ତପୁରୀ ଭୋଗ ଲାଗି ହୋଇଛି। ଏନେଇ ଆଜି ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଛି। ସେବାୟତଙ୍କ ଦ୍ୱାରା ଏକ ବଡ଼ ସପ୍ତପୁରୀ ପ୍ରସ୍ତୁତ କରାଯାଇ ଶ୍ରୀଜୀଉମାନଙ୍କୁ ଭୋଗ ଲାଗି ହୋଇଛି। ଏହାକୁ ସପ୍ତପୁରୀ ତାଡ଼ କୁହାଯାଇଥାଏ। ଆଜି ଅବକାଶ ନୀତି ବଢ଼ିବା ପରେ 3 ତାଡ଼ରେ ବେଶ ହୋଇଥିଲା। ତଡ଼ାଉ 6 ମୂର୍ତ୍ତି ଲାଗି ହେବା ପରେ ଗୋପାଳବଲ୍ଲଭ ସମ୍ପନ୍ନ ହୋଇଥିଲା। ଶଙ୍ଖ, ଚକ୍ର, ହଳ, ମୁଷଳ, ଦଡ଼କି ପିଠା ଉପରେ ପ୍ରସ୍ତୁତ ହୋଇଥିଲା। ମୋଦିରସ୍ଥ ପ୍ରସ୍ତାବ ଲାଗି କରିବା ପରେ ପଣ୍ଡା ଷୋଡ଼ଶ ଉପଚାରରେ ମୋହଣି କରିଥିଲେ। ଆଜି ମଧ୍ୟାହ୍ନ ଧୂପ ପରେ ମହାପ୍ରଭୁଙ୍କ ବିଜେ ପ୍ରତିମା ଶ୍ରୀ ନାରାୟଣ ସାଗର ବିଜେ କରିଛନ୍ତି। ସନ୍ଧ୍ୟା ଧୂପ ପରେ ବସ୍ତ୍ରହରଣ ପ୍ରସ୍ତାବ ଅନୁଷ୍ଠିତ ହେବ। ସେହିପରି ଆସନ୍ତାକାଲି ଶ୍ରୀମନ୍ଦିରରେ ଦାବାଗ୍ନି ଲୀଳା ଅନୁଷ୍ଠିତ ହେବ। କେନ୍ଦ୍ରାପଡ଼ା ତୁଳସୀ କ୍ଷେତ୍ରର ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଙ୍କ ମନ୍ଦିରରେ ଆଜି ସପ୍ତପୁରୀ ଅମାବାସ୍ୟା ଦେବନୀତି ପାଳିତ ହୋଇଯାଇଛି। ଏହି ଅବସରରେ ମହାପ୍ରଭୁ ନିଜର ସପ୍ତପିତୃକାଙ୍କୁ ସ୍କରଣ କରିଛନ୍ତି। ପାରମ୍ପରିକ ନୀତି ଅନୁସାରେ ମନ୍ଦିରରେ 7 ପ୍ରକାର ବ୍ୟଞ୍ଜନରେ ପ୍ରସ୍ତୁତ ସପ୍ତପୁରୀ ଭୋଗ ମହାପ୍ରଭୁ ଏବଂ ସପ୍ତପିତୃକାଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଇଥାଏ। ନୟାଗଡ଼ସ୍ଥିତ କଣ୍ଟିଲ ଶ୍ରୀ ନୀଳମାଧବଜୀଙ୍କ ମନ୍ଦିରରେ ଆଜି ସପ୍ତପୁରୀ ଅମାବାସ୍ୟା ଅବସରରେ ସ୍ୱତନ୍ତ୍ର ଦେବନୀତି ଅନୁଷ୍ଠିତ ହୋଇଯାଇଛି। ବୌଦ୍ଧ ଜିଲ୍ଲା ପୁରପଲ୍ଲୀରେ ପାରମ୍ପରିକ ପର୍ବ ପୁରା ଉଆଁସ ଏବଂ ଲଙ୍କାପୋଡ଼ି ଉତ୍ସବ ପାଳିତ ହୋଇଯାଇଛି। ସପ୍ତପୁରୀ ଅମାବାସ୍ୟା ଅବସରରେ ଗ୍ରାମର ଅଧିଷ୍ଠାତ୍ରୀ ଦେବୀଙ୍କ ପୀଠରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯିବା ପରେ ଏହି ପର୍ବ ପାଳନ କରାଯାଇଥାଏ। ସୁବର୍ଣ୍ଣପୁର ଜିଲ୍ଲାରେ ସପ୍ତପୁରୀ ଅମାବାସ୍ୟା ଅବସରରେ ଲୋକପର୍ବ ଲଙ୍କାପୋଡ଼ି ଉତ୍ସବ ପାଳିତ ହୋଇଯାଇଛି। ଏହି ଅବସରରେ ସନ୍ଧ୍ୟାରେ ବିରଳ କଳାକୃତି ଟେରାକୋଟାରେ ପ୍ରସ୍ତୁତ ହନୁମାନ ଲାଙ୍ଗୁଡ଼ରେ ଅଗ୍ନି ସଂଯୋଗ କରି ଶିଶୁମାନେ ସହରର ବିଭିନ୍ନ ସ୍ଥାନରେ ଖେଳିବାର ପରମ୍ପରା ରହିଛି। ପାଣିପାଗ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସକ୍ରିୟ ଲଘୁଚାପ ପ୍ରଭାବ

0: ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆଜି ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ନବରଙ୍ଗପୁର କୋରାପୁଟ ଓ ମାଲକାନଗିରି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଏଥିସହିତ ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲାରେ ବଜ୍ରପାତ ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଓଡ଼ିଶାର ଶିଳ୍ପ ବିକାଶର ପରବର୍ତ୍ତୀ ପର୍ଯ୍ୟାୟରେ ସଂଯୁକ୍ତ ଆରବ ଏମିରେଟ୍ସର ନିବେଶକଙ୍କୁ ସହଭାଗୀ ହେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆମନ୍ତ୍ରଣ। ରାଜ୍ୟରେ ପରିବେଶ ଅନୁକୂଳ ଓ ସ୍ଥାୟୀ ବିଦ୍ୟୁତ୍ ଉତ୍ପାଦନ ଉପରେ ଗୁରୁତ୍ୱ ଦେଉଛନ୍ତି ସରକାର ଏବଂ ଲଘୁଚାପ ପ୍ରଭାବରେ ରାଜ୍ୟର ସମସ୍ତ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।
1: ଆଜିର ପ୍ରସଙ୍ଗ ଦିଗ୍ବିଜୟ ଦିବସ ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ମୁଁ ସୁଭାଷ ଚନ୍ଦ୍ର ଶତପଥୀ। 1893 ମସିହା ସେପ୍ଟେମ୍ବର 11 ତାରିଖରେ ଚିକାଗୋଠାରେ ବିଶ୍ୱ ଧର୍ମ ସମ୍ମିଳନୀକୁ ସ୍ୱାମୀ ବିବେକାନନ୍ଦ ସମ୍ବୋଧନ କରିଥିଲେ। ଆଜି ଏହାର 133 ବର୍ଷ ପୂର୍ତ୍ତି ପାଳନ କରାଯାଉଛି। ଏହି ଐତିହାସିକ ଦିବସକୁ ସ୍ମରଣ କରି ପ୍ରତିବର୍ଷ ଆଜିର ଦିବସକୁ ଦିଗ୍ବିଜୟ ଦିବସ ଭାବେ ପାଳନ କରାଯାଉଛି। ସଦ୍ଭାବ ଏବଂ ସାର୍ବଭୌମତ୍ୱକୁ ଏହି ସମ୍ଭାଷଣ ଗୁରୁତ୍ୱ ପ୍ରଦାନ କରିଥିଲା। ଭାରତର ଇତିହାସରେ ଏହା ସବୁଠୁ ପ୍ରସିଦ୍ଧ ଏବଂ ପ୍ରେରଣାଦାୟକ ମୁହୂର୍ତ୍ତ ରହିଥିଲା। ବିଶ୍ୱସ୍ତରରେ ସ୍ୱାମୀଜୀ ଭାରତୀୟ ସଂସ୍କୃତି ଓ ଆଦର୍ଶ ଉପରେ ଆଲୋକପାତ କରିଥିଲେ। ଚିକାଗୋ ସଭାରେ ସ୍ୱାମୀ ବିବେକାନନ୍ଦ ପାଶ୍ଚାତ୍ୟ ଦେଶଗୁଡ଼ିକୁ ହିନ୍ଦୁ ଧର୍ମ ସହିତ ପରିଚିତ କରାଇଥିଲେ। ଧାର୍ମିକ ସହନଶୀଳତା ଉପରେ ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ। ବେଦାନ୍ତ ଓ ଯୋଗର ଦର୍ଶନକୁ ବିଶ୍ୱସ୍ତରରେ ବ୍ୟାପକ କରିବା, ଭାରତର ଜାତୀୟ ଚେତନା ଉପରେ ଆଲୋକପାତ କରିବା ତଥା ସମାଜସେବା ଓ ଆଧ୍ୟାତ୍ମିକ କାର୍ଯ୍ୟ ଏପରି ବିଭିନ୍ନ ପ୍ରସଙ୍ଗ ଉପରେ ସେ ନିଜର ମତ ଉପସ୍ଥାପନ କରିଥିଲେ। ତାଙ୍କ ସମ୍ବୋଧନରେ ସେ ଆମେରିକାର ଭଉଣୀ ଓ ଭାଇମାନେ ଉଚ୍ଚାରଣ କରିବା ଏକ ବିଶେଷ ମୁହୂର୍ତ୍ତ ରହିଥିଲା। ସମସ୍ତ ପ୍ରାଣୀଙ୍କ ମଧ୍ୟରେ ଏକତା ବଜାୟ ରଖିବା ହିନ୍ଦୁ ଧର୍ମର ମୂଳ ଆଧାର ବୋଲି ତାଙ୍କର ଏହି ସମ୍ଭାଷଣ ପ୍ରତିପାଦନ କରିଥିଲା। ପାଶ୍ଚାତ୍ୟ ଦୁନିଆରେ ବେଦ, ଉପନିଷଦ ଏବଂ ଯୋଗ ପରି ହିନ୍ଦୁ ଦର୍ଶନ ଓ ଅଭ୍ୟାସକୁ ଲୋକପ୍ରିୟ କରିବାରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଜାତୀୟତାବାଦ ଏବଂ ସାମାଜିକ ସଂସ୍କାର ସହିତ ସ୍ୱାମୀ ବିବେକାନନ୍ଦ ଆଧ୍ୟାତ୍ମିକ ଓ ଦେଶାତ୍ମବୋଧକ ବିଚାରକୁ ଏକୀକୃତ କରିପାରିଥିଲେ। ବେଦାନ୍ତର ଏକ ଆଧୁନିକ ଏବଂ ସାର୍ବଜନୀନ ବ୍ୟାଖ୍ୟା ପ୍ରଦାନ କରିଥିଲେ, ଯାହାକି ପ୍ରତ୍ୟେକ ଆତ୍ମାର ଦିବ୍ୟ ପ୍ରକୃତି ଉପରେ ଗୁରୁତ୍ୱ ପ୍ରଦାନ କରିଥିଲା। ସ୍ୱାମୀଜୀଙ୍କ ଶିକ୍ଷା ଏବଂ ଆଦର୍ଶ ଯୁବବର୍ଗଙ୍କ ସହିତ ପ୍ରତିଧ୍ୱନିତ ହୋଇଥାଏ। ସେଥିପାଇଁ ତାଙ୍କର ଜନ୍ମଦିନ ଜାନୁଆରୀ 12 ତାରିଖକୁ ଜାତୀୟ ଯୁବ ଦିବସ ଭାବେ ପାଳନ କରାଯାଏ। ନିଜ ଅଭିଭାଷଣରେ ସେ କହିଥିଲେ, ଆମେରିକାର ଭଉଣୀ ଓ ଭାଇମାନେ ଯେଉଁ ଉଷ୍ମତା ଏବଂ ସୌହାର୍ଦ୍ଦ୍ୟପୂର୍ଣ୍ଣ ଭାବେ ସ୍ୱାଗତ କରିଛନ୍ତି ତାହା ହୃଦୟକୁ ଆନନ୍ଦରେ ଭରିଦେଇଛି। ଭାରତର ସମସ୍ତ ବର୍ଗ ଏବଂ ସମ୍ପ୍ରଦାୟର ଲୋକଙ୍କ ପକ୍ଷରୁ ଆପଣଙ୍କୁ ଧନ୍ୟବାଦ ଜଣାଉଛି। ମୁଁ ହିନ୍ଦୁ ଧର୍ମର ସଦସ୍ୟ ହୋଇଥିବାରୁ ଗର୍ବ ଅନୁଭବ କରୁଛି, ଯାହା ବିଶ୍ୱକୁ ସହିଷ୍ଣୁତା ଏବଂ ସାର୍ବଜନୀନ ସ୍ୱୀକୃତି ଶିକ୍ଷା ପ୍ରଦାନ କରିଛି। ହିନ୍ଦୁ ଧର୍ମ କେବଳ ସାର୍ବଜନୀନ ସହନଶୀଳତାରେ ବିଶ୍ୱାସ କରେ ନାହିଁ, ବରଂ ସମସ୍ତ ଧର୍ମକୁ ସତ୍ୟ ବୋଲି ଗ୍ରହଣ କରିଥାଏ। ମୁଁ ଏଭଳି ଏକ ରାଷ୍ଟ୍ରର ସଦସ୍ୟ ହୋଇଥିବାରୁ ଗର୍ବିତ, ଯାହାକି ପୃଥିବୀର ସମସ୍ତ ଧର୍ମ ଏବଂ ସମସ୍ତ ରାଷ୍ଟ୍ରର ନିର୍ଯାତିତ ଓ ଶରଣାର୍ଥୀଙ୍କୁ ଆଶ୍ରୟ ଦେଇଛି। ସେ କହିଥିଲେ, ଧାର୍ମିକ ଏକତାର ସାଧାରଣ ପୃଷ୍ଠଭୂମି ବିଷୟରେ ବହୁତ କିଛି ଉପସ୍ଥାପନ କରାଯାଇଛି। ଉଦାହରଣ ସ୍ୱରୂପ ସେ କହିଥିଲେ, ବୀଜକୁ ମାଟିରେ ପୋତାଯାଏ ଏବଂ ମାଟି, ବାୟୁ, ଜଳ ତାର ଚାରିପାଖରେ ରହିଥାଏ। ବୀଜ, ମାଟି, ବାୟୁ କିମ୍ବା ଜଳ କାହାର ନ ହୋଇ ଏକ ଉଦ୍ଭିଦରେ ପରିଣତ ହୁଏ। ନିଜସ୍ୱ ବୁଦ୍ଧିର ନିୟମ ଅନୁସାରେ ଏହା ବିକଶିତ ହୁଏ ଏବଂ ପାରିପାର୍ଶ୍ୱିକ ପରିବେଶରୁ ଗ୍ରହଣ କରୁଥିବା ବାୟୁ, ଜଳ, ମାଟି ଆଦି ଦ୍ୱାରା ବୃଦ୍ଧି ପାଇଥାଏ। ଧର୍ମ ମଧ୍ୟ ସେହିଭଳି ଏକ ପରିସ୍ଥିତି। ପ୍ରତ୍ୟେକ ନିଜ ଧର୍ମକୁ ସମ୍ମାନ ଜଣାଇବା ସହ ଅନ୍ୟର ପରିସ୍ଥିତିକୁ ସମ୍ମାନ ଦେବାକୁ ପଡ଼ିବ। ନିଜର ବ୍ୟକ୍ତିତ୍ୱକୁ ରକ୍ଷା କରିବା ସହ ନିଜସ୍ୱ ବୃଦ୍ଧିର ନିୟମ ଅନୁସାରେ ଆଗକୁ ବଢ଼ିବାକୁ ପଡ଼ିବ। ଯୁଦ୍ଧ ନୁହେଁ ସହାୟତା, ବିନାଶ ନୁହେଁ ଆତ୍ମଗ୍ରହଣ ଏବଂ ମତଭେଦ ନୁହେଁ ସଦ୍ଭାବ ଓ ଶାନ୍ତି ଧର୍ମର ପ୍ରତୀକ ହୋଇଥାଏ। ଏସବୁକୁ ଆପଣାଇ ପାରିଲେ ହିଁ ମାନବ ସମାଜ ଉଦ୍ବୁଦ୍ଧ ହୋଇପାରିବ। ସ୍ୱାମୀ ବିବେକାନନ୍ଦ ଦେଶର ଯୁବଶକ୍ତିକୁ ଆହ୍ୱାନ ଦେବା ପାଇଁ କହୁଥିଲେ, ଦେଶ ତଥା ସମାଜର ଉନ୍ନତି ଏବଂ ପ୍ରଗତି ପାଇଁ ସ୍ୱାର୍ଥ ତ୍ୟାଗ କରି ଆଗେଇ ଆସିବା ଉଚିତ। ନିଜର ସୁଖ ସୁବିଧା ନୁହେଁ, ବରଂ ଦେଶର ସାମଗ୍ରିକ ବିକାଶରେ ସହଭାଗୀ ହେବାର ଆବଶ୍ୟକତା ରହିଛି। ଉତ୍ତମ ବିଶ୍ୱ

ଜୀବନରେ ଯୁବବର୍ଗଙ୍କ ଆନ୍ତରିକତାର ଆବଶ୍ୟକତା ରହିଛି। ସ୍ୱାମୀ ବିବେକାନନ୍ଦଙ୍କ ମତରେ ପ୍ରତ୍ୟେକ ମଣିଷଙ୍କ ଭିତରେ ସବୁ ପ୍ରକାର ଗୁଣ ଭରି ରହିଛି, ତାକୁ ତର୍ଜମା କରି ଆଗକୁ ଆଗେଇବାକୁ ପଡ଼ିବ। ପ୍ରତ୍ୟେକ ନିଜ କ୍ଷେତ୍ରରେ ଥାଇ ସମାଜ ପ୍ରତି ଦାୟିତ୍ୱ ସମ୍ପାଦନ କରିବା ଉଚିତ। ସ୍ୱାମୀଜୀ ଯୁବଶକ୍ତିଙ୍କୁ ଆହ୍ୱାନ ଦେଇ ପାଞ୍ଚଟି ମନ୍ତ୍ର ଉପରେ ଗୁରୁତ୍ୱ ଦେଇଛନ୍ତି। ସେଗୁଡ଼ିକ ହେଲା ଆତ୍ମବିଶ୍ୱାସ, ଆତ୍ମତ୍ୟାଗ, ଆତ୍ମସଂଯମ, ଆତ୍ମନିର୍ଭରତା ଓ ଆତ୍ମଜ୍ଞାନ। ଏଗୁଡ଼ିକ ଉପରେ ଅଧିକ ଗୁରୁତ୍ୱ ଦେଲେ ହିଁ ଯୁବବର୍ଗ ଉନ୍ନତି କରିବା ସହିତ ଦେଶ ଓ ବିଶ୍ୱର ମଧ୍ୟ ବିକାଶ ହୋଇପାରିବ।

0: ଆଜିର ପ୍ରସଙ୍ଗରେ ଶୁଣିଲେ ବିଷୟ ଦିଗ୍ବିଜୟ ଦିବସ, ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନା ସୁବାସ ଚନ୍ଦ୍ର ଶତପଥୀ।
1: ଏତେବେଳେ ଯାଏଁ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଜୟପୁର ପ୍ରଚାର କରୁଛୁ କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ। ପ୍ରଥମେ ଚଳଚ୍ଚିତ୍ର ଡାହା ବାଳୁଙ୍ଗା, ଶିଳ୍ପୀ ବାବୁଶାନ ଏବଂ ସୋହିଣୀ ମିଶ୍ର, ନିଜାମଙ୍କ ଗୀତ, ସଙ୍ଗୀତ ଅଭିଜିତ ମଜୁମଦାର।

କଲୁ କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ସମୟ ବର୍ତ୍ତମାନ ରାତି 7:15 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଥମେ ଓଡ଼ିଆରେ ସମ୍ବାଦ, ପରେ ଜିଲ୍ଲା ହାଲଚାଲରେ ଶୁଣିବେ ନୂଆପଡ଼ା ଜିଲ୍ଲା ସମ୍ପର୍କରେ, ଏବଂ ରାତି 7:30 ବନାନୀ କାର୍ଯ୍ୟକ୍ରମ ରିଲେ କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ଭାରତର ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଆସନ୍ତାକାଲିଠାରୁ ଆରମ୍ଭ ହେବ ଅଷ୍ଟାଦଶ ବ୍ରିକ୍ ସମ୍ମିଳନୀ। ବିଶ୍ୱ ନବସୃଜନ ଏବଂ ସମାଧାନର ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ର ଭାବେ ଉଭା ହୋଇଛନ୍ତି ବ୍ରିକ୍ସ ସଦସ୍ୟ ରାଷ୍ଟ୍ର, କହିଲେ ପ୍ରଧାନମନ୍ତ୍ରୀ। ବିଶ୍ୱର ଅବଶିଷ୍ଟ ରାଷ୍ଟ୍ରଗୁଡ଼ିକ ତୁଳନାରେ ବ୍ରିକ୍ସ ସଦସ୍ୟ ଦେଶଗୁଡ଼ିକର ଆର୍ଥିକ କ୍ଷମତା ଦୁଇଗୁଣ ବୃଦ୍ଧି ନେଇ ଦେଲେ ସୂଚନା। ନୂଆଦିଲ୍ଲୀରେ ବିଭିନ୍ନ କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ସହଯୋଗ ବୃଦ୍ଧିର ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ ଏବଂ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ। ଏବଂ ମାଲେସିଆକୁ ହରାଇ ଭାରତୀୟ ପୁରୁଷ ଦଳ ଜୁନିୟର ଏସୀୟ କପ୍ ହକି ଫାଇନାଲକୁ ଉନ୍ନୀତ। ନୂଆଦିଲ୍ଲୀରେ ଆସନ୍ତାକାଲିଠାରୁ ଅଷ୍ଟାଦଶ ବ୍ରିକ୍ସ ସମ୍ମିଳନୀ ଆରମ୍ଭ ହେବ। ଭାରତ ମଣ୍ଡପମ୍ଠାରେ ଅନୁଷ୍ଠିତ ହେବାକୁ ଥିବା ଏହି ଦୁଇଦିନିଆ ସମ୍ମିଳନୀରେ ଭାରତ, ବ୍ରାଜିଲ, ଚୀନ, ଇଜିପ୍ଟ, ଇଥୋପିଆ, ଇଣ୍ଡୋନେସିଆ, ଇରାନ, ରୁଷ, ସାଉଦି ଆରବ, ଦକ୍ଷିଣ ଆଫ୍ରିକା ଏବଂ ସଂଯୁକ୍ତ ଆରବ ଏମିରେଟ୍ସ ଭଳି 11 ପ୍ରମୁଖ ବିକାଶଶୀଳ ଅର୍ଥନୀତି ଯୁକ୍ତ ରାଷ୍ଟ୍ରଗୁଡ଼ିକ ଯୋଗଦେବେ। ଚଳିତ ବର୍ଷର ବିଷୟବସ୍ତୁ ରହିଛି ସ୍ଥିରତା, ନବସୃଜନ, ସହଯୋଗ ଏବଂ ନିରନ୍ତରତା ପାଇଁ ପ୍ରସ୍ତୁତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି ସମ୍ମିଳନୀରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ, ଚୀନ ରାଷ୍ଟ୍ରପତି ସି ଜିନ୍ପିଙ୍ଗ, ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ସାଇରିଲ୍ ରାମାଫୋସା, ଇଜିପ୍ଟ ରାଷ୍ଟ୍ରପତି ଆବଦେଲ ଫତା ଏଲ୍ ସିସି, ଇଣ୍ଡୋନେସିଆ ରାଷ୍ଟ୍ରପତି ପ୍ରାବୋ ସୁବିଆନ୍ତୋ, ଇରାନ ରାଷ୍ଟ୍ରପତି ମାସୁଦ ପେଜେକ୍ସିଆନ, ଆବୁଧାବିର କ୍ରାଉନ୍ ପ୍ରିନ୍ସ ଶେଖ୍ ଖାଲେଦ ବିନ୍ ମହମ୍ମଦ ବିନ୍ ଜାୟେଦ ଅଲ୍ ନାହିଆ ଏବଂ ଇଥୋପିଆର ପ୍ରଧାନମନ୍ତ୍ରୀ ଅବିୟ ଅହମ୍ମଦ ଅଲ୍ଲୀଙ୍କ ସମେତ ବହୁ ବିଶ୍ୱ ନେତୃବୃନ୍ଦ ଏହି ସମ୍ମିଳନୀରେ ଅଂଶଗ୍ରହଣ କରିବେ। ମାଲେସିଆର ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମ ଏବଂ ଭିଏତନାମର ପ୍ରଧାନମନ୍ତ୍ରୀ ଲେ ମିନ୍ ହୁଙ୍କ ମଧ୍ୟ ଏହି ସମ୍ମିଳନୀରେ ଯୋଗଦେବେ। ବ୍ରାଜିଲର ବୈଦେଶିକ ବ୍ୟାପାର ମନ୍ତ୍ରୀ ମାଓରୋ ଭିରା ଓ ସାଉଦି ଆରବର ବୈଦେଶିକ ମନ୍ତ୍ରୀ ପ୍ରିନ୍ସ ଫୈସାଲ ବିନ୍ ଫରା ଅଲ୍ ସାଉଦ ନିଜ ନିଜ ଦେଶ ଲାଗି ଏହି ସମ୍ମିଳନୀରେ ପ୍ରତିନିଧିତ୍ୱ କରିବେ। ଏତଦ୍ବ୍ୟତୀତ ମିଳିତ ଜାତିସଂଘର ମହାସଚିବ ଆଣ୍ଟ୍ରୋନିଓ ଗୁଟେରସ୍, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମହାନିର୍ଦ୍ଦେଶକ ଡକ୍ଟର ଟେଡ୍ରସ୍ ଆଧାନମ୍ ଘେବ୍ରିୟସ୍ ଏବଂ ନୂତନ ବିକାଶ ବ୍ୟାଙ୍କର ଅଧ୍ୟକ୍ଷ ଡିଲ୍ମା ରାଓସେଫ୍ଙ୍କ ସମେତ ଅନ୍ୟ କେତେକ ଆନ୍ତର୍ଜାତିକ ସଂଗଠନର ମୁଖ୍ୟ ମଧ୍ୟ ଏହି ଦୁଇଦିନିଆ ବ୍ରିକ୍ସ ସମ୍ମିଳନୀରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ବୈଠକ ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ବିଭିନ୍ନ ପ୍ରସଙ୍ଗରେ ସମ୍ମିଳନୀ ଅବସରରେ ସଦସ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ସକାରାତ୍ମକ ତଥା ଅର୍ଥପୂର୍ଣ୍ଣ ଆଲୋଚନା ହେବ। ବିଶ୍ୱ କଲ୍ୟାଣ ଦିଗରେ ଏହି ବୈଠକର ନିର୍ଯ୍ୟାସ ମାର୍ଗଦର୍ଶନ କରିବ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଆଶା ପ୍ରକାଶ କରିଛନ୍ତି। ବୈଠକ ଅବସରରେ ଆସନ୍ତାକାଲି ସମାବେଶୀ ବିଶ୍ୱ ପ୍ରଶାସନ ଏବଂ ବହୁପକ୍ଷୀୟ ସୁଦୃଢ଼ତା ଶୀର୍ଷକ ଏକ ଅଧିବେଶନ ଆୟୋଜିତ ହେବ। ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକର ନେତୃମଣ୍ଡଳୀ ଭାରତ ମଣ୍ଡପମ୍ଠାରେ ଆୟୋଜିତ ନବସୃଜନ ପ୍ରଦର୍ଶନୀକୁ ମଧ୍ୟ ପରିଦର୍ଶନ କରିବେ। ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ବିଭିନ୍ନ ରାଷ୍ଟ୍ରର ନେତୃବୃନ୍ଦଙ୍କ ସହ ଦ୍ୱିପାକ୍ଷିକ ବୈଠକରେ ଆଲୋଚନା କରିବେ। ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକର ନେତାମାନେ ଏକ ମିଳିତ ଚାରାରୋପଣ କାର୍ଯ୍ୟକ୍ରମରେ ଯୋଗଦେବେ ଏବଂ ଏହାପରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କ ଦ୍ୱାରା ଆୟୋଜିତ ନୈଶଭୋଜିରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକ ବିଶ୍ୱ ନବସୃଜନ ଏବଂ ସମାଧାନର ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ର ଭାବେ ଉଭା ହୋଇଛନ୍ତି। ନୂଆଦିଲ୍ଲୀର ଭାରତ ମଣ୍ଡପମ୍ଠାରେ ଚାଲିଥିବା ବ୍ରିକ୍ସ ବିଜିନେସ୍ ଫୋରମ୍ ନେତୃମଣ୍ଡଳୀ ଅଧିବେଶନରେ ଉଦ୍ବୋଧନ ଦେଇ ଶ୍ରୀ ମୋଦି କହିଛନ୍ତି ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକ ବିଶ୍ୱ ଜନସଂଖ୍ୟାର 50%, ଜିଡିପିର 40% ଏବଂ ବିଶ୍ୱ ବାଣିଜ୍ୟର 25%ରୁ ଉର୍ଦ୍ଧ୍ୱ ପ୍ରତିନିଧିତ୍ୱ କରୁଛନ୍ତି। ସେ କହିଛନ୍ତି ଏହିସବୁ ବର୍ଷଗୁଡ଼ିକରେ ବିଶ୍ୱର ଜିଡିପି 2.5 ବୃଦ୍ଧି ପାଇଥିବାବେଳେ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକର ମିଳିତ ଜିଡିପି ପରିମାଣ ପ୍ରାୟ 4.5 ବୃଦ୍ଧି ପାଇଛି। ସେ କହିଛନ୍ତି ବ୍ରିକ୍ସ ସଦସ୍ୟ ରାଷ୍ଟ୍ରର ଆର୍ଥିକ କ୍ଷମତା ବିଶ୍ୱ ଅବଶିଷ୍ଟ ରାଷ୍ଟ୍ରଗୁଡ଼ିକ ତୁଳନାରେ ପାଖାପାଖି 2 ବୃଦ୍ଧି ପାଇଛି। ପ୍ରଧାନମନ୍ତ୍ରୀ କହିଛନ୍ତି ବିଶ୍ୱରେ ଅନିଶ୍ଚିତତା ପରିସ୍ଥିତି ସତ୍ତ୍ୱେ ଭାରତ ଅଭିବୃଦ୍ଧି ଏବଂ ସ୍ଥିରତା କ୍ଷେତ୍ରରେ ଆସ୍ଥା ବଜାୟ ରଖିଛି।
1: ଆଜ ବ୍ରିକ୍ସ କେ ଦେଶ ବିଶ୍ୱ କି 50% ପପୁଲେସନ, 40% ଜିଡିପି ଓ 25% ସେ ଅଧିକ ଟ୍ରେଡ୍ କୁ ରିପ୍ରେଜେଣ୍ଟ କରତେ। ଇତନା ହି ନହିଁ, ଇନ ବର୍ଷୋ ମେ ଯାହା ଗ୍ଲୋବାଲ ଜିଡିପି କରିବ 2.5 ହୁଇ ହେ, ବହି ବ୍ରିକ୍ସ ଦେଶୋ କି କମ୍ବାଇଣ୍ଡ ଜିଡିପି କରିବ 4.5 ହୁଇ। ୟାନି ବ୍ରିକ୍ସ କି ଇକୋନୋମିକ ଷ୍ଟ୍ରେଙ୍ଥ ଦୁନିଆ କି ତୁଳନା ମେ କରିବ 2 ରଫ୍ତାର ସେ ବଢି ହେ। ବ୍ରିକ୍ସ ଦେଶ ଗ୍ଲୋବାଲ ଇନୋଭେସନ ଅର୍ ସଲ୍ୟୁସନ୍ସ କେ ଲିଏ ମହତ୍ୱପୂର୍ଣ୍ଣ ସେଣ୍ଟର୍ସ ବି ବନ୍ ରହେ।
0: ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ।

ଖାଦ୍ୟ ଲେଖିଛନ୍ତି ଆଜ୍ଞା, ସମୀରଙ୍କଠୁ ଆରମ୍ଭ କରି ମନୋଜ ମଣ୍ଟାଶ୍ରୀ ପର୍ଯ୍ୟନ୍ତ ସମସ୍ତେ ସମସ୍ତେ ପାଗଳ ଏଇ ଦିଲ ପାଇଁ, କାହିଁକି ନା ସବୁର ମୂଳ ହେଉଛି କେବଳ ଏଇ ଦିଲ।

କହିଲେ କହିଲେ ଦିଲ୍ ଶବ୍ଦକୁ ଛାଡ଼ିଦେଲେ ହିନ୍ଦୀ ଫିଲ୍ମରେ ଗୀତ ଲେଖାଯାଇପାରେ କି? ଆପଣ ଲକ୍ଷ୍ୟ କରିଥିବେ, ପ୍ରତ୍ୟେକଟି ହିନ୍ଦୀ ଫିଲ୍ମରେ ଦିଲ୍ ଶବ୍ଦକୁ ନେଇ ଗୋଟେ ଗୋଟେ ଗୀତ ନିଶ୍ଚୟ ଲେଖା ହେଇଥିବ, ଗୋଟେ ଗୋଟେ କାହିଁକି, ପ୍ରାୟ ଅଧିକାଂଶ ଗୀତ। କୋଉ ଫିଲ୍ମରେ ହିରୋ ହିରୋଇନ୍ର ଦିଲ୍ କଥା କହେ, କୋଉ ଫିଲ୍ମରେ ପୁଣି ରୋଷେଇ ଯାଏ, ତ ଆଉ କୋଉ ଫିଲ୍ମରେ ଲମ୍ବା କାହାଣୀ କହେ, ପୁଣି କୋଉଠି ଚୁପଚାପ ହେଇଯାଏ। ଖାଲି ଦିଲ୍।

ସମସ୍ତେ କହନ୍ତି ଆଜ୍ଞା, ମନକୁ ବସ କରିବା ଖୁବ୍ କଷ୍ଟ, ଆଉ ଯିଏ ଥରେ ବସ କରିଦେଲା ସରିଗଲା କଥା, ସେ ପାର ପାଇଗଲା। କିନ୍ତୁ ଏ ଦିଲକୁ ସମ୍ଭାଳିବା ସତରେ କଣ ଏତେ ସହଜ? ଆପଣ ସମ୍ଭାଳି ପାରନ୍ତି?

0: ମନ ଉଡୁଥିବା କଥା ଆପଣ ଶୁଣିଥିବେ। ଉଡ଼େମାନେ ପ୍ରବଳ ବେଗରେ, ପବନଠୁ ଆହୁରି ବେଗବାନ।
1: ସେ ପୁଣି ଧରା ଦେବ କେମିତି,
0: କେମିତି ବୋଲ ମାନିବ କହିଲେ।

ଆଜ୍ଞା, ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ଜଣେ ସୁପର ଡୁପର ଜଣାଶୁଣା ଫିଲ୍ମ ଷ୍ଟାର ସଲମାନ ଖାନ ଫିଲ୍ମ ଟାଇଗର ଜିନ୍ଦା ହେ। ଆଜ୍ଞା, ସେଇ ଫିଲ୍ମରେ ଦିଲକୁ ନେଇ ସଲମାନ ଖାନ ଅଭିନୀତ ଏକ ସୁନ୍ଦର ଦୃଶ୍ୟ ଆପଣମାନେ ଦେଖିଥିବେ। ଆଉ ଗୀତ ଏକଦମ ସୁପର ହିଟ୍ ରୋମାଣ୍ଟିକ।

ଏଠି ଆଜ୍ଞା ଦିଲ୍ କଥା କହିଲା ବେଳକୁ ଆପଣଙ୍କର ମନେ ପଡ଼ିଯାଉଥିବ ଫିଲ୍ମ ଦିଲ୍ ତୋ ପାଗଲ ହେ କଥା। ଆଜ୍ଞା ହଁ, 1997 ଏକ ଧମାକାଦାର ଏବଂ ରୋମାଣ୍ଟିକ ଫିଲ୍ମ ଯାହା ସେହି ବର୍ଷ 31 ଅକ୍ଟୋବରରେ ରିଲିଜ ହୋଇଥିଲା। ଡାଇରେକ୍ଟର ଥିଲେ ୟଶ ଚୋପ୍ରା। ଟାଇଟଲ୍ ସଙ୍ଗ୍ ୱାଓ ରୋମାଣ୍ଟିକ।

ଦିଲକୁ ନେଇ କେବଳ କଣ ହିନ୍ଦୀ ଫିଲ୍ମରେ ଗୀତ ଲେଖାଯାଇଛି? ଏହି ଦିଲକୁ ନେଇ ବହୁ ସଂଖ୍ୟାରେ ଗୀତ, ଗଜଲ, ଶିର, ସାଇରୀ ସାଇରୀ ସାଇରୀ କଥା କହିଲା ବେଳକୁ ସାଇରୀଟିଏ ମନେ ପଡ଼ିଲା। ତୁଝେ ଦୁଃଖ ଥା, ତୁଝେ ଦୁଃଖ ଥା ପର ଇସ ଦିଲ କା ଦୁଃଖ ଭି କମ ନହିଁ ଥା। ତୁଝେ ଦୁଃଖ ଥା ପର ଇସ ଦିଲ କା ଦୁଃଖ ଭି କମ ନହିଁ ଥା। ତେରା ଦିଲ ଟୁଟା ଥା, ତେରା ଦିଲ ଟୁଟା ଥା ପର ମେରା ଦିଲ ଭି ଜୁଡ଼ା ହୁଆ ନହିଁ ଥା। ପର ମେରା ଦିଲ ଭି ଜୁଡ଼ା ହୁଆ ନହିଁ ଥା।

ଆଗରୁ କହିଛି, ପ୍ରେମରେ ପଡ଼ିଲେ ଏ ଦିଲ ଅଜବ ପାଗଳାମି କରେ। କ'ଣ କ'ଣ ଇଚ୍ଛା କରେ, କ'ଣ କ'ଣ ଭାବେ, କ'ଣ କ'ଣ ହୁଏ। ଯିଏ ଥରେ ପ୍ରେମରେ ପଡ଼ିଛି ସେ ହିଁ।

ହିନ୍ଦୀ ଚଳଚ୍ଚିତ୍ରର ଗୀତକୁ ନେଇ ଏକ ବିଶେଷ କାର୍ଯ୍ୟକ୍ରମ ଶୁଣୁଥିଲେ। ଉପସ୍ଥାପନାରେ ଥିଲେ ଦମୟନ୍ତୀ ବୈକାର। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ କେତୋଟି ସୁଗମ ସଙ୍ଗୀତ। ପ୍ରଥମେ ଶିଳ୍ପୀ ହେଲେ ବାବୁଲ ସୁପ୍ରିୟ, ନିଜାମଙ୍କ ଗୀତ, ସଙ୍ଗୀତ ପ୍ରଫୁଲ୍ଲ ମିତ୍ର।

ପ୍ରଚାରକଲୁ କେତୋଟି ସୁଗମ ସଙ୍ଗୀତ। ଆପଣମାନେ ଆକାଶବାଣୀ ଜୟପୁର କେନ୍ଦ୍ରର କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ର 103.6 ମେଗାହର୍ଜ ଯୋଗେ।

0: ଶ୍ରୀଲଙ୍କା ଏବଂ ପାକିସ୍ତାନ ମଧ୍ୟରେ ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମଠାରେ ଅନୁଷ୍ଠିତ 2026 ମହିଳା ଏସିଆ କପ୍ ଟି ଟ୍ୱେଣ୍ଟି କ୍ରିକେଟ ମ୍ୟାଚ୍ ସେମିଫାଇନାଲ ଟୁର ପ୍ରତ୍ୟକ୍ଷଦର୍ଶୀ ଧାରାବିବରଣୀ ଶୁଣୁଛନ୍ତି ମିଡିୟମ ୱେଭ୍ର 204.5 ମିଟର ତଥା 1467 କିଲୋ ହର୍ଜ ଯୋଗେ। ଏହି କାର୍ଯ୍ୟକ୍ରମ ଜାରି ରହିବ ଆଜି ରାତି 9:30। ଆକାଶବାଣୀ ଜୟପୁର ସମୟ ରାତି 8:45 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।
1: नमस्कार, आकाशवाणी से समाचार संध्या के साथ मैं प्रियंका अरोड़ा। मुख्य समाचार। प्रधानमंत्री नरेंद्र मोदी ने नई दिल्ली में 18वें ब्रिक्स शिखर सम्मेलन से पहले रूस के राष्ट्रपति व्लादिमीर पुतिन के साथ द्विपक्षीय वार्ता की। राजनीतिक, आर्थिक, रक्षा, ऊर्जा के साथ क्षेत्रीय और वैश्विक मुद्दों की प्रगति पर चर्चा हुई। श्री मोदी ने फिर कहा

0: ଏତେବେଳେ ଯାଏଁ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ। ଆକାଶବାଣୀ ଜୟପୁର, ସମୟ ରାତି 9:30। ଶ୍ରୀଲଙ୍କା ଏବଂ ପାକିସ୍ତାନ ମଧ୍ୟରେ ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମଠାରେ ଅନୁଷ୍ଠିତ 2026 ମହିଳା ଏସିଆ କପ୍ T20 କ୍ରିକେଟ ମ୍ୟାଚ୍ ସେମିଫାଇନାଲ 2ର ପ୍ରତ୍ୟକ୍ଷଦର୍ଶୀ ଧାରା ବିବରଣୀ ଶୁଣନ୍ତୁ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। ଆକାଶବାଣୀ ଜୟପୁର କେନ୍ଦ୍ରର ଏଫ୍ଏମ୍ 103.6 ମେଗାହର୍ଟ୍ଜ ଯୋଗେ ପ୍ରଚାର କରୁଛୁ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ।
1: କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ପ୍ରଥମ ଗୀତ ଦିଲ୍ କା ରିସ୍ତା କଥାଚିତ୍ରରୁ ଗାଇଛନ୍ତି ଶିଳ୍ପୀ ଅଲକା ୟାଗ୍ନିକ ଓ କୁମାର ସାନୁ।

0: ପ୍ରଜାରଖଣ୍ଡ କଣ୍ଠଶିଳ୍ପୀ ଧନଞ୍ଜୟ ଶତପଥୀଙ୍କ କଣ୍ଠରେ କେତୋଟି ସୁଗମ ସଙ୍ଗୀତ ଆପଣ ଶୁଣୁଛନ୍ତି ଆକାଶବାଣୀ ଜୟପୁର ଏଫ୍ଏମ୍ର 103.6 MHz ଯୋଗେ
1: ପ୍ରଚାର କରୁଛୁ କେତୋଟି ସୁଗମ ସଙ୍ଗୀତ। ପ୍ରଥମ ଗୀତ ଇରା ମହାନ୍ତି ଗାଇଛନ୍ତି ନିର୍ମଳ ନାୟକଙ୍କ ରଚନାରୁ।

ଏଫ୍ଏମ୍ର 103.6 ମେଗା ହର୍ଜ ଯୋଗେ ଆପଣ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। ଶ୍ରୋତାବନ୍ଧୁଙ୍କୁ ଆମେ ଜଣେଇ ରଖୁଛୁ ଯେ ମିଡିୟମ୍ ୱେଭ୍ର 204.5 ମିଟର ତଥା 1467 କିଲୋ ହର୍ଜ ଯୋଗେ ଆପଣ ଶୁଣୁଛନ୍ତି ଶ୍ରୀଲଙ୍କା ଏବଂ ପାକିସ୍ତାନ ମଧ୍ୟରେ ଦୁବାଇ ଇଣ୍ଟରନ୍ୟାସନାଲ୍ କ୍ରିକେଟ୍ ଷ୍ଟାଡିୟମ୍ଠାରେ ଅନୁଷ୍ଠିତ 2026 ମହିଳା ଏସିଆ କପ୍ T20 କ୍ରିକେଟ୍ ମ୍ୟାଚ୍ ସେମିଫାଇନାଲ୍ 2ର ପ୍ରତ୍ୟକ୍ଷଦର୍ଶୀ ଧାରାବିବରଣୀ। ବର୍ତ୍ତମାନ ଶୁଣନ୍ତୁ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ। ଶିଳ୍ପୀ ହେଲେ ସମୀର ନିଜାମଙ୍କ ଗୀତ, ସଙ୍ଗୀତ ଶାନ୍ତିରାଜ ଖୋସଲା।

ପ୍ରଚାର କଲୁ କେତୋଟି ସୁଗମ ସଙ୍ଗୀତ। ଆପଣମାନେ ଶୁଣୁଛନ୍ତି ଆକାଶବାଣୀ ଜୟପୁର ଏଫ୍ଏମ୍ର 103.6 ମେଗାହର୍ଜ ଯୋଗେ।

ଶ୍ରୀଲଙ୍କା ଏବଂ ପାକିସ୍ତାନ ମଧ୍ୟରେ ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମଠାରେ 2026 ମହିଳା ଏସିଆ କପ୍ T20 କ୍ରିକେଟ ମ୍ୟାଚ୍ ସେମିଫାଇନାଲ 2ର ପ୍ରତ୍ୟକ୍ଷଦର୍ଶୀ ଧାରାବିବରଣୀ ଶୁଣୁଥିଲେ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ଆକାଶବାଣୀ ଜୟପୁର କେନ୍ଦ୍ରରୁ।

ସମୟ ରାତି 11:53 40 ସେକେଣ୍ଡ। ଆସନ୍ତୁ ଜାଣିବା ଆମର ଆଗାମୀକାଲି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ। ବନ୍ଦନା ପ୍ରଚାର କରିବୁ 6:05 ଶିଳ୍ପୀମାନେ ହେଲେ ଶରତ ସେତୁବାଣୀ, ପଦ୍ମାବତୀ ଦ୍ୱିବେଦୀ, ପ୍ରଣବ କିଶୋର ପଟ୍ଟନାୟକ, ବୀଣାପାଣି ପୁରୋହିତ ଏବଂ ବାଳକୃଷ୍ଣ ଦାସ। ଗୋସ୍ୱାମୀ ତୁଳସୀ ଦାସ ବିରଚିତ ରାମଚରିତ ମାନସ ଶୁଣିବେ 6:25। ରିଞ୍ଜୋଡ଼ିରେ ସୌରା ଗୀତ ଶୁଣିବେ 6:45। 7:25 ବର୍ଜନାଳୀରେ ପ୍ରଚାର କରିବ କାର୍ଯ୍ୟକ୍ରମ ସମ୍ଭାବନା। ବିଷୟ ରହିଛି ବିଲେଇ ହାତରେ ମାଛ କେଳାଇବା। ପ୍ରାୟୋଜିତ କାର୍ଯ୍ୟକ୍ରମ ରିଲେ କରିବ ଆକାଶବାଣୀ କଟକ କେନ୍ଦ୍ରରୁ 8:30 ଏବଂ ସନ୍ଧ୍ୟା 6:00। ପୂର୍ବାହ୍ନ 10:00 ଶୁଣିବେ ଫୋନ୍ ଇନ୍ ପ୍ରଶ୍ନ ମଞ୍ଚ, ରିଲେ କରିବ ଆକାଶବାଣୀ କଟକ କେନ୍ଦ୍ରରୁ। ଦିନ 1:20 ପ୍ରଚାର କରିବ କିଶୋର ଭାରତୀ କାର୍ଯ୍ୟକ୍ରମ। ଏଥିରେ ପ୍ରଥମେ ସାକ୍ଷାତକାରରେ ଶୁଣିବେ ପ୍ରାଥମିକ ଚିକିତ୍ସା ଜାଣିବା, ଜୀବନ ବଞ୍ଚାଇବା, ଏ ସମ୍ପର୍କରେ ଶାନ୍ତନୁ କୁମାର ପରିଡ଼ାଙ୍କ ସହ କଥାବାର୍ତ୍ତା। ପରେ ଜାଣିବା କଥାରେ ଶୁଣିବେ ପଞ୍ଚମହଲ ଉପରେ ଉତ୍ତରପ୍ରଦେଶ। ଅପରାହ୍ନ 5:00 ଯୁବବାଣୀ କାର୍ଯ୍ୟକ୍ରମ, ଏଥିରେ ଜୁଆନ କଥା ଶୁଣିବେ। ଅପରାହ୍ନ 5:30 ଚୈତି ଜହ୍ନ, ପରିବାର କଲ୍ୟାଣ କାର୍ଯ୍ୟକ୍ରମ ଆମ ଘର ଆମ ସଂସାର ପ୍ରଚାର କରିବୁ ରାତି 8:10। ଏଥିରେ ସାକ୍ଷାତକାରରେ ଶୁଣିବେ ପ୍ରାଥମିକ ଚିକିତ୍ସା କାହିଁକି ଦରକାର, ଏ ସମ୍ପର୍କରେ ଜ୍ୟୋତିରେଖା ସାମନ୍ତରାୟଙ୍କଠାରୁ କିଛି କଥାବାର୍ତ୍ତା ଏବଂ ଜାଣିବା କଥା। ଏଥିରେ ଆମର ଆଗାମୀକାଲି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମର ସୂଚନାରୁ କିଛି। ଆକାଶବାଣୀ ଜୟପୁର, ସମୟ ରାତି 11:55। ଏଇଠି ଶେଷ କରୁଛୁ ଆମର ଆଜିକାର ରାତ୍ରିକାଳୀନ ଅଧିବେଶନ। ପୁଣି ଥରେ ଆପଣମାନଙ୍କୁ ସ୍ୱାଗତ ଜଣାଇ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଗାମୀ ଶନିବାର 5:53 ଆରମ୍ଭ କରିବୁ। ସେତେବେଳେ ଯାଏଁ ବିଦାୟ ଚାହୁଁଛୁ। ଶୁଭରାତ୍ରୀ। ଜୟ ହିନ୍ଦ୍।